ପରବର୍ତ୍ତୀ ଶିଳ୍ପୀ ପୁଷ୍ପା ତ୍ରିପାଠୀ, ଗୀତ ରଚନା କରିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ନବକିଶୋର ଭତ୍ରା, ଗୀତ ରଚନା କରିଛନ୍ତି ଡକ୍ଟର କୁମାରମଣି ସାହୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣ ବର୍ତ୍ତମାନ ଶୁଣନ୍ତୁ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମେମାନେ ସମ୍ମୁଖୀନ ହେଉଥିବା ଗୋଟିଏ ପରିସ୍ଥିତି କଥା କହୁଛି। ସମାଜରେ ବିଭିନ୍ନ ସ୍ତରରେ ବହୁ ଲୋକଙ୍କ ସହିତ ଆମର ସମ୍ପର୍କ ହୁଏ। ଆଗକାଳରେ ଯିବା ଆସିବାର ସୁବିଧା ନଥିଲା। ଲୋକେ ନିଜ ଅଞ୍ଚଳ ଛାଡ଼ି ବେଶୀ ବାଟ ବା ବେଶୀ ଅଞ୍ଚଳକୁ ଯାଉନଥିଲେ। ଅଳ୍ପ ପରିସର ଭିତରେ ଚଳପ୍ରଚଳ ହେଉଥିଲେ। କିନ୍ତୁ ଗମନାଗମନର ସୁବିଧା

ବଢ଼ିବା ଫଳରେ ଏବଂ କାମଧନ୍ଦା ବଢ଼ିବା ହେତୁ ବହୁ ଅଞ୍ଚଳକୁ ଯିବାକୁ ହେଲା। ବହୁ ଲୋକଙ୍କ ସହିତ ମଧ୍ୟ ଭେଟାଭେଟି ହେଲା। ସମ୍ପର୍କ, ଚିହ୍ନା ଜଣା, ପରିଚୟ ଏମାନେ ସବୁ ବଢ଼ିଲେ। ଆଗରୁ ଯଦି 100-200 ଲୋକଙ୍କୁ ଆମେ ଚିହ୍ନୁଥିଲୁ ବା ଜାଣୁଥିଲୁ, ଏବେ ତାହା ହଜାର ହଜାର ସଂଖ୍ୟା ଛୁଇଁଲାଣି। ସବୁ ଲୋକଙ୍କୁ ମନେ ରଖିବା ସମ୍ଭବ ହେଉନାହିଁ। ଯାହା ସହିତ ସମ୍ପର୍କ ନିବିଡ଼ ହେବ ତା କଥା ସିନା ମନେ ରହିବ, ନହେଲେ ସମସ୍ତଙ୍କର କଥା ମନେ ରହିବା ତ ସମ୍ଭବ ନୁହେଁ। ଗାଡ଼ିରେ ଗଲାବେଳେ ଝରକା ବାଟରେ ଦୃଶ୍ୟ ସବୁ ଖୁବ୍ ଶୀଘ୍ର ଶୀଘ୍ର ଚାଲିଗଲା ଭଳି ଲୋକମାନେ ଭେଟ ହେଉଥିବେ, ପୁଣି ଭୁଲି ବି ହୋଇଯାଉଥିବେ। ତାପରେ ଆମର ମନେ ରଖିବା ଶକ୍ତିଟା ମଧ୍ୟ ସୀମିତ। ନୂଆ ନୂଆ ଲୋକଙ୍କୁ ଭେଟ ହୋଇ ନୂଆ ପରିଚୟ ହେଲାବେଳକୁ ଟାଣୁଆ ସମ୍ପର୍କ ନଥିବା ପୁରୁଣା ଲୋକମାନେ ଭୁଲି ହୋଇଯାଉଥିବେ। ୟାକୁ ନେଇ ବେଳେବେଳେ ଖୁବ୍ ଅସ୍ୱସ୍ତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୁଏ। ଧରନ୍ତୁ ଜଣେ ଆପଣଙ୍କୁ ଦେଖି ନମସ୍କାର ହେଲେ, ଆପଣ ବି ନମସ୍କାର ହେଲେ, ତାପରେ କଥାବାର୍ତ୍ତା ଆରମ୍ଭ ହେଲା। ନମସ୍କାର କରିଥିବା ଲୋକ ଆପଣଙ୍କୁ ଖୁବ୍ ଭଲ ଭାବରେ ଜାଣୁଛନ୍ତି, ସବୁ ଖବର ରଖିଛନ୍ତି, ସେହି ଅନୁସାରେ ସେ କଥାବାର୍ତ୍ତା ଆରମ୍ଭ କରିବେ। ଆପଣ କିନ୍ତୁ ତାଙ୍କୁ ମୋଟେ ଚିହ୍ନି ପାରୁନାହାନ୍ତି। କେଉଁଠି ଦେଖା ହୋଇଥିଲା, ତାଙ୍କ ନାଁ କ'ଣ, କିଛି ମନେ ପଡ଼ୁନାହିଁ। ତାଙ୍କ ନାଁଟା ମନେ ପଡ଼ିଗଲେ ବାକି ସବୁ ମନେ ପଡ଼ିଯାଆନ୍ତା, କିନ୍ତୁ ମୂଳରୁ ନାଁଟା ତ ମନେ ପଡ଼ୁନି, କ'ଣ କରିବେ। କଥାବାର୍ତ୍ତା କରୁଥିବା ଲୋକଙ୍କୁ ଆପଣ ସେ ପର୍ଯ୍ୟନ୍ତ ଚିହ୍ନି ପାରୁନାହାନ୍ତି କହିଲେ ସେ ନିଶ୍ଚୟ ଦୁଃଖିତ ହୋଇଯିବେ। ଏଣେ ଚିହ୍ନି ହେଉନଥିବାରୁ ତାଙ୍କ ସହ କଥାବାର୍ତ୍ତା ଠିକ୍ ଭାବରେ ମଧ୍ୟ କରିହେଉନଥିବ। ଏମିତି ପରିସ୍ଥିତିକୁ ବେଳେବେଳେ ସାମ୍ନା କରିବାକୁ ହୁଏ। ବଡ଼ ଅସ୍ୱସ୍ତି ଲାଗେ ପରିବେଶ। କେତେ ମନେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ମନେ ପଡ଼େ ନାହିଁ। ଅଳ୍ପ ଅଳ୍ପ ହୁଁ ହାଁ ଆଉ ହସି କଥାଟାକୁ ଚଲେଇ ରଖି ମନ ଭିତରେ ସେ ଲୋକ କିଏ ତାର ପରିଚୟଟି ଖୋଜା ଚାଲିଥାଏ। କଥାବାର୍ତ୍ତା ବନ୍ଦ ହୋଇ ଅନ୍ୟ କାହାକୁ ପଚାରି ସେ ଲୋକର ପରିଚୟ ମିଳିଗଲେ ଖୁବ୍ ଆଶ୍ୱସ୍ତି ଲାଗେ ଏବଂ ସବୁ ମନେ ପଡ଼ିଯାଏ। ତାପରେ ପଛକୁ ଫେରି ସେ ଲୋକ ସହିତ ମନ ଖୋଲା କଥାବାର୍ତ୍ତା ହୋଇହୁଏ। ଜଣକୁ ଯଦି ଚିହ୍ନି ହେବ ନାହିଁ, ତା ସହିତ କଥାବାର୍ତ୍ତା କେମିତି କରିବ? ଚିହ୍ନୁଥିଲା ଭଳି ଛଳନା କରି କେତେ ସମୟ ବା କଟେଇବ? ପ୍ରକୃତରେ ଖୁବ୍ ଅସୁବିଧା ହୁଏ ଏ ପରିସ୍ଥିତିରେ। ଯଦି ସାଂସାରିକ କ୍ଷେତ୍ରରେ ମଣିଷ ମଣିଷ ଭିତରେ ଏମିତି ଅସୁବିଧା ହୁଏ, ତେବେ ଭଗବାନଙ୍କୁ ତ ଆମେ ଦେଖିନାହୁଁ, ସେ କ'ଣ ତାହା ବି ଜାଣିନାହୁଁ, ସେଇଥିପାଇଁ ତାଙ୍କୁ ଆମେ ବାରମ୍ବାର ଭୁଲି ଯାଉଛୁ। ସାଧୁସନ୍ଥମାନେ ଶାସ୍ତ୍ରମାନେ ଆମକୁ ଏ କ୍ଷେତ୍ରରେ ସାହାଯ୍ୟ କରନ୍ତି। ଭଗବାନ ଆମ ଚତୁର୍ଦିଗରେ ପୁରୀ ରହିଥିଲେ ମଧ୍ୟ ଆମେ ତାଙ୍କୁ ଜାଣିପାରୁନାହୁଁ। ଆମେ ଶୁଣିଛୁ ସେ ଫୁଲର ଗନ୍ଧରେ ପବନରେ ଅଛନ୍ତି, କିନ୍ତୁ ଆମେ ଫୁଲକୁ ଦେଖୁଛୁ, ତା ଗନ୍ଧ ପାଉଛୁ, ପବନକୁ ଅନୁଭବ କରୁଛୁ, କିନ୍ତୁ ଭଗବାନଙ୍କୁ ତ ଦେଖିପାରୁନୁ କି ଅନୁଭବ କରିପାରୁନୁ। ତାର କାରଣ ହେଉଛି ଈଶ୍ୱରଙ୍କ ସମ୍ବନ୍ଧରେ ଆମର ଧାରଣା ସ୍ପଷ୍ଟ ନୁହେଁ। ତାଙ୍କୁ ଆମେ ଭୁଲି ଯାଇଛୁ, ତାଙ୍କ କଥା ଆମର ମନେ ପଡ଼ୁନାହିଁ, ସେଇଥିପାଇଁ ତାଙ୍କୁ ଆମେ ଚିହ୍ନି ପାରୁନାହୁଁ। ତାଙ୍କ ସମ୍ପର୍କରେ କୌଣସି କଥା ମଧ୍ୟ ଆମର ମନେ ପଡ଼ୁନାହିଁ, କିନ୍ତୁ ଆଗରୁ ପରିଚୟ ଥିବା ଲୋକଟିକୁ ଭୁଲି ଯାଇଥିଲେ ମଧ୍ୟ ହଠାତ୍ ମନେ ପଡ଼ିଗଲେ ବା କିଏ ଜଣେ ଚିହ୍ନେଇ ଦେଲେ ଯେପରି ସେ ଲୋକ ସମ୍ପର୍କରେ ସବୁ କଥା ଆପେ ଆପେ ମନେ ପଡ଼ିଯାଏ, ଠିକ୍ ସେହିପରି ଶାସ୍ତ୍ର ବା ଗୁରୁଙ୍କ ସାହାଯ୍ୟ ନେଇ ଈଶ୍ୱରଙ୍କୁ ଥରେ ଚିହ୍ନି ପକାଇଲେ ତାଙ୍କ ସହିତ ଆମର ଥିବା ସବୁ ସମ୍ପର୍କ ଆରାମରେ ମନେ ପଡ଼ିଯିବ।

ଚେତନା ଚିନ୍ତନୀ ଶୁଣୁଥିଲେ, ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ତଳାତଳ ଜାନୋତ୍ୟ ସୁତଳ ଉରୁ ବିତଳ ଜଘନ ମହିତଳ ଓ ନାଭି ନଭସ୍ଥଳ ବକ୍ଷ ସ୍ୱର୍ଲୋକ କଣ୍ଠ ମହର୍ଲୋକ ମୁଖ ଜନଲୋକ ଲଲାଟ ତପଲୋକ ଶିର ଦେଶରେ ସତ୍ୟଲୋକ ଏପରି ଚଉଦ ଭୁବନ ବିରାଜିତ। ଇନ୍ଦ୍ରାଦି ଦେବତା ତାଙ୍କର ବାହୁ, ଅଷ୍ଟଦିଗ ତାଙ୍କର କର୍ଣ୍ଣ, ଜଳୁଥିବା ଅଗ୍ନି ତାଙ୍କର ମୁଖ, ଆକାଶ ତାଙ୍କର ଆଖିଟୋଳା, ସୂର୍ଯ୍ୟ ତାଙ୍କର ଦୁଇ ଆଖି, ଉଦୟ ଓ ଅସ୍ତ ତାଙ୍କର ଆଖିପତା, ବେଦମାନେ ବ୍ରହ୍ମରନ୍ଧ୍ର, କାଳ ତାଙ୍କର ଗତି, ତାଙ୍କର ବହୁତ ନାମ। ଯେଉଁ ଦେବତାଙ୍କୁ ଭାବିବ ସେ ତାଙ୍କରି ମଧ୍ୟରେ ଅଛନ୍ତି। ବେଦର କର୍ମକାଣ୍ଡ ଯଜ୍ଞ ଆଦି ହେଉଛି ତାଙ୍କରି କର୍ମ।

ଏହି ମନ ଦୁଷ୍ଟ ସ୍ୱଭାବ ହେତୁ ରଜ ଓ ତମଗୁଣପୂର୍ଣ୍ଣ। ଭକ୍ତି ଧାରଣାରେ ଯୋଗପ୍ରାପ୍ତି ଘଟେ। ଏହି ଶରୀରରେ ବିରାଟ ପୁରୁଷ ଅଛନ୍ତି। ତାଙ୍କର ପାଦମୂଳ ପାତାଳ, ପାଦ ଅଗ୍ର ଓ ପଛପାଖ ରସାତଳ,

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭଡ଼ା ଯୋଜନା 658 କୋଟି 3 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍। ଏହି ଯୋଜନା ଜରିଆରେ ପୁରୀନ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀ ସେତୁ ଓ ମୂଷା ନଦୀ ସମ୍ପ୍ରସାରଣ ପ୍ରକଳ୍ପ କାମ ଚାଲିଛି। ଆଗୁନୁ ଏହି ଯୋଜନା ଲାଗି 557 କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଗଲାକାଲି ଏହି ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀ ଆଉ ଅତ୍କା 100 କୋଟି 83 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍। ରାଜ୍ୟର ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟମାନଙ୍କୁ ଛାତ୍ର ସଂସଦ ନିର୍ବାଚନ ଲାଗି ଆଜି ନାମାଙ୍କନ ପତ୍ର ଦାଖଲ କରାଯିବା। ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ସମର୍ଥକମାନଙ୍କୁ ଧରିକରି ସକାଳର 10 ବଜେରୁ 1 ବଜେ ତକ ନାମାଙ୍କନ ପତ୍ର ଦାଖଲ କରିବେ। ତାର ଉତ୍ତରୁ ସେମାନଙ୍କର ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇକରି ବୈଧ ପ୍ରାର୍ଥୀ ତାଲିକା ଶିକ୍ଷାନୁଷ୍ଠାନ ତରଫରୁ ବାହାର କରାଯିବା। ପ୍ରୋଟିନ୍ ହେଉଛେ ଶକ୍ତି ଆଉ ସୁରକ୍ଷାର ଆଧାର ବାର୍ତ୍ତାକେ ନେଇକରି ଆଜି ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟ ବ୍ୟବସାୟିକ ଅଣ୍ଡା ଦିଆ କୁକୁଡ଼ା ପାଳନ ଯୋଜନାର ଶୁଭାରମ୍ଭ କରାଯିବା। ଭୁବନେଶ୍ୱରର ହେବାର୍କେ ଥିବା ଖାସ୍ କାର୍ଯ୍ୟକ୍ରମଟି ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ନୂଆଦିଲ୍ଲୀନ ଆୟୋଜିତ 2-ଦିନିଆ ବିଭାଗୀୟ ସମ୍ମିଳନୀଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଛନ୍। ଏହି ଅବସରରେ ସେ କେନ୍ଦ୍ରୀୟ ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍। ଗଲାକାଲିନୁ ମୂଲ ହୋଇଥିବା ସମ୍ମିଳନୀଟି ଭିନ୍ ଭିନ୍ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ମହିଳା ଓ ଶିଶୁ ବିକାଶ ସାଙ୍ଗେ ଜଡ଼ିତ ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ଆଲୋଚନା କରୁଛନ୍। ଓଡ଼ିଶାନ ପହିଲା ଥର ଲାଗି 19 ନମ୍ବର ଅର୍ବାନ୍ ମୋବିଲିଟି ଇଣ୍ଡିଆ UMI ସମ୍ମିଳନୀ ଆଉ 2 ନମ୍ବର ନ୍ୟାସନାଲ ଅର୍ବାନ୍ କନ୍କ୍ଲେଭ୍ ଆୟୋଜନ କରବାର୍କେ ଯାଉଛେ। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରନ ଆଇବା 23 ତାରିଖରୁ 25 ତାରିଖ ତକ ଚାଲବା। ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଆଉ କମ୍ପ୍ରିହେନ୍ସିଭ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟର ମିଳିତ ସହଯୋଗଟି ଏଇଟା ଆୟୋଜନ କରାଯାଉଛେ। ଏଥିଲାଗି ଭୁବନେଶ୍ୱର ଖାରବେଳ ନଗରନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ସମୀକ୍ଷା ବୈଠକ ହୋଇଯାଇଛି। ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିଯାନ ଆଉ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ର ଥି ୱିଣ୍ଡର୍ଜି ଇଣ୍ଡିଆ 2026 ସମ୍ମିଳନୀନ ରାଜ୍ୟକେ ୱିଣ୍ଡ ଇଣ୍ଡିଆ 2026 ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି ରିସ୍କିଂ ପୁରସ୍କାର ମିଳିଛି। କେନ୍ଦ୍ର ନୂତନ ଆଉ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନୁ ଗ୍ରିଡ୍କୋର ପରିଚାଳନା ନିର୍ଦ୍ଦେଶକ ଏହି ପୁରସ୍କାର ଗ୍ରହଣ କରିଛନ୍। ଏହି ସଫଳତା ଲାଗି ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଖୁସି ଜାହିର କରିବାର ସହିତ ଏହି ସମ୍ମାନ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଅଧୀନତି ରାଜ୍ୟ ସ୍ୱଚ୍ଛ ଶକ୍ତି ରୂପାନ୍ତରଣକେ ତୁର୍ତ୍ତି କରିବାର ସହିତ ପୁଞ୍ଜିନିବେଶ ଆନ୍ବାରେ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପକେ ଦେଖାଉଛି ବୋଲି କହିଛନ୍। ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଆଜି ହେଉଛି ଜନ୍ମଦିନ। 1877 ଅକ୍ଟୋବର 9 ତାରିଖ ଦିନ ପୁରୀ ଜିଲ୍ଲାର ସୁଆଣ୍ଡୋ ଗାଁନ ସେ ଜନ୍ମ ହୋଇଥିଲେ। 1921 ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ପହିଲା ସଭାପତି ହୋଇଥିଲେ। ଓଡ଼ିଶାନ ସ୍ୱାଧୀନତା ସଂଗ୍ରାମକେ ଚଲାବାର୍ଥି ନେତୃତ୍ୱ ନେବା ନେଇଥିବା ଗୋପବନ୍ଧୁ ଦାସ ସାରା ଜୀବନ ଓଡ଼ିଆ ଭାଷାର ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟକେ ସାମ୍ନା କରୁଥିବା ଓଡ଼ିଶା ଲୋକ ରିଲିଫ୍ ପହଞ୍ଚାବାର ସାଙ୍ଗେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରର ଅଗ୍ରଣୀ ଭୂମିକା ନେଇଥିଲେ। ତାଙ୍କର ଜୟନ୍ତୀ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱଚ୍ଛତା ହିଁ ସେବା 2026 କାର୍ଯ୍ୟକ୍ରମ ଅଧୀନତି ଆଇବାକାଲି ସକାଳ ବେଳା ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ବିଶାଳ ଗଣସଫେଇ ଅଭିଯାନର ଆୟୋଜନ କରାଯିବା। ସକାଳର 6:30 ବଜେରୁ ଜିଲ୍ଲାର 500 ଜାଗାନୁ ଏକାଥରକେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯିବା। ଏ ବାବଦେ ମହାନଗର ନିଗମ ଆୟୁକ୍ତ ରେହାନ ଖେତ୍ରୀ କହିଛନ୍।
1: ଆସନ୍ତା 10 ଅକ୍ଟୋବର 2026 ସକାଳ 6:30 ସମଗ୍ର ସମ୍ବଲପୁର ଜିଲ୍ଲାର ଏକ ବିଶାଳ ଗଣ ସଫେଇ ଅଭିଯାନ ଆୟୋଜନ କରାଯାଉଛି। ସ୍ୱଚ୍ଛତା ହିଁ ସେବା 2026 ଅନ୍ତର୍ଗତ ଏହି ଅଭିଯାନର ଜିଲ୍ଲାର 500 ଲୋକେସନରେ ଏକାକାଳୀନ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ 1 ଲକ୍ଷରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ଲକ୍ଷ୍ୟ ରଖାଯାଇଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ମଧ୍ୟ 100 ସ୍ଥାନରେ ଏହି ସଫେଇ ଅଭିଯାନ କରାଯିବ। ଆମର ମୂଳ ଉଦ୍ଦେଶ୍ୟ କେବଳ ଗୋଟିଏ ଦିନ ରାସ୍ତାଘାଟ ସଫା କରିବା ନୁହେଁ, ବରଂ ଲୋକଙ୍କ ମନରେ ସ୍ୱଚ୍ଛତା ପ୍ରତି ଏକ ସ୍ଥାୟୀ ସଚେତନତା ଆଉ ଦାୟିତ୍ୱ ବୋଧ ସୃଷ୍ଟି କରିବାଟା।
0: ବୌଦ୍ଧ ଜିଲ୍ଲାର ନିର୍ଭୁଲ ସ୍ୱଚ୍ଛ ଭୋଟର ତାଲିକା ତିଆରି ଲାଗି ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ବୈଠକ ହୋଇଯାଇଛି। ଏଠି ଘରକେ ଘର ଯାଇକରି ସର୍ଭେ କରିବାର ଉପରେ ଜୋର ଦିଆଯିବାର ସହିତ ଧାରିଜ ଫର୍ମର ସଠିକ୍ ବ୍ୟବହାର ଆଉ ତଥ୍ୟ ସଂରକ୍ଷଣ ଉପରେ ଆଲୋଚନା କରାଯାଇଛି। ଏବେ 26 ନଭେମ୍ବର 7 ଭିତରେ ଘରକେ ଘର ସର୍ଭେ କରାଯିବ ବୋଲି ବୈଠକରୁ ଜଣାପଡ଼ିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3

ଅଲକା ମହାନ୍ତି। ଚାଷର କଥା ଦିନ ଗୋଟାଏ ବଜେ 10 ମିନିଟ୍ରେ, ଦିନ ଗୋଟାଏ ବଜେ 20 ମିନିଟ୍ରେ ଶୁଣିବେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 5ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:30। ଆଜି ଏଥିରେ ଶୁଣିବେ ସମ୍ଭାବନା। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ ସୌରା ଗୀତ। ପରିବେଷଣ କରିବେ ବୈଶର ଶବର ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ରାତି 17:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ରାତି 8:00 ଶୁଣିବେ ଗୀତ କଚଲର କାର୍ଯ୍ୟକ୍ରମ, ଶିଳ୍ପୀ ବିଶାଲ ମିଶ୍ର ଓ ମୋନିକା। ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ ରାତି 8:15। ପରିବେଷଣ କରିବେ ସୁକାନ୍ତି ସିଂ ଓ ସାଥୀ। ସ୍ପୋର୍ଟସ୍ କ୍ୟାଣ୍ଡ ରାତି 8:30। ସ୍ପଟଲାଇଟ୍ ରାତି 9:15 ଏବଂ ରାତି 9:30 ଶୁଣିବେ କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିବେ ଉସ୍ତାଦ ବିଲାୟତ ହୁସେନ ଖାନ। ଏଥିରେ ଶୁଣିବେ ରାଗ ବାଗେଶ୍ରୀ ବାହାର। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଶ୍ରୀମନ୍ଦିରରେ ଅବଡ଼ା ଯୋଜନା ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଅଧିକ 183,00,000 ଟଙ୍କାର ବ୍ୟୟବରାଦ କରିଛନ୍ତି। ବର୍ଦ୍ଧିତ ବ୍ୟୟବରାଦରେ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଓ ମାର୍କେଟ କମ୍ପ୍ଲେକ୍ସର ସମ୍ପ୍ରସାରଣ, ଶ୍ରୀ ସେତୁ ଓ ମୂଷା ନଦୀର ସମ୍ପ୍ରସାରଣ ଏବଂ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରର ପଞ୍ଚମ ମହଲାରେ 2000 ଆସନ ବିଶିଷ୍ଟ ବହୁମୁଖୀ ହଲ୍ ନିର୍ମାଣ କରାଯିବ। ପୂର୍ବରୁ ଏଥିଲାଗି 557,19,00,000 ଟଙ୍କା ବ୍ୟୟବରାଦ କରାଯାଇଥିଲା। ରାଜ୍ୟ ସରକାର ବିଭିନ୍ନ ବର୍ଗର ଶ୍ରମିକମାନଙ୍କ ମହଙ୍ଗା ଭତ୍ତା ଅତିରିକ୍ତ ଭାବେ ଦୈନିକ 6 ଟଙ୍କା ବୃଦ୍ଧି କରିଛନ୍ତି। ରାଜ୍ୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ 472 ରୁ 478 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 528, କୁଶଳୀ ଶ୍ରମିକଙ୍କ ମଜୁରୀ 578 ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରୀ 628 ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ମାସ ପହିଲାରୁ ଏହା ଲାଗୁ ହେବ ବୋଲି ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ଆଜି ପୂର୍ବାହ୍ନ 10:00 ଅପରାହ୍ନ 1:00 ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ। ଅପରାହ୍ନ 2:00-4:00 ମଧ୍ୟରେ ନାମାଙ୍କନ ପତ୍ରଗୁଡ଼ିକ ଯାଞ୍ଚ କରାଯାଇ ସନ୍ଧ୍ୟା 5:00 ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆସନ୍ତାକାଲି ଦିନ 1:00 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା 14 ତାରିଖରେ ୱାଇ ଷ୍ଟାଣ୍ଡ ଫର୍ ସଭା ଅନୁଷ୍ଠିତ ହେବ। 15 ତାରିଖ ଦିନ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। 16 ତାରିଖ ଦିନ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

0: ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ସ୍ୱଚ୍ଛ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ପବନ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୱିଣ୍ଡର୍ଜି ଇଣ୍ଡିଆ 2026 ସମ୍ମିଳନୀରେ ଓଡ଼ିଶାକୁ ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି ରିସ୍କିଂ ପୁରସ୍କାର ପ୍ରଦାନ କରାଯାଇଛି। ଗ୍ରିଡ୍କୋର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସତ୍ୟପ୍ରିୟ ରଥ କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ ଯୋଗଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ସମ୍ମିଳନୀରେ ଓଡ଼ିଶାର ଅଭିନବ ପଦକ୍ଷେପ, ସଫଳ ମଡେଲ ଓ ଶ୍ରେଷ୍ଠ ପ୍ରଥାଗୁଡ଼ିକୁ ଅନ୍ୟ ରାଜ୍ୟ ସହ ବାଣ୍ଟିବା ଏବଂ ଅନ୍ୟ ରାଜ୍ୟର ସଫଳ ଅଭିଜ୍ଞତାରୁ ଶିଖିବାର ସୁଯୋଗ ମିଳୁଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍ଟି ପରିଷଦର 57ତମ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ବିଭିନ୍ନ ସଂସ୍କାର ଉପରେ ଉପସ୍ଥାପନ କରିଛନ୍ତି। ବୈଠକରେ ଜିଏସ୍ଟି ବ୍ୟବସ୍ଥାକୁ ଅଧିକ ସରଳ, ଶୀଘ୍ର ଓ ସ୍ୱଚ୍ଛ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ଜିଏସ୍ଟି ଟିମ୍ ସଦସ୍ୟ ଥିବା କାର୍ଯ୍ୟକାରୀ ଗୋଷ୍ଠୀ ଜିଏସ୍ଟି ରିଟର୍ଣ୍ଣ, ଦେୟ ଓ ଆଇଟିସି ସଂଶୋଧନ ପାଇଁ ବିକଳ୍ପ ବ୍ୟବସ୍ଥା ସମ୍ବନ୍ଧୀୟ ସୁପାରିଶ ପ୍ରସ୍ତାବ ଉପସ୍ଥାପନ କରିଥିବା ଜଣାପଡ଼ିଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାମ୍ବାଦିକ, କବି, ଲେଖକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି 149ତମ ଜୟନ୍ତୀ ପାଳନ କରାଯାଉଛି। ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ପଣ୍ଡିତ ଗୋପବନ୍ଧୁ ଦାସ 1877 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଥିଲେ ଆଧୁନିକ ଯୁଗର ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଛାତ୍ର ସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁକ୍ତ 2 ପୂର୍ବ ନିୟମିତ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ପୂର୍ବ ନିୟମିତ ପରୀକ୍ଷାର୍ଥୀମାନେ ଆଜିଠାରୁ 12 ତାରିଖ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆମ ହସ୍ପିଟାଲ ଯୋଜନାର ଅଗ୍ରଗତି ଏବଂ ନିର୍ମାଣ ଶେଷ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର କୋଠାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ନେଇ ଆଲୋଚନା ହୋଇଛି। ଜିଲ୍ଲାରେ ଆମ ହସ୍ପିଟାଲ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 49 ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ରୂପାନ୍ତରଣ କରାଯିବ ବୋଲି ଜଣାପଡ଼ିଛି। ଯକ୍ଷ୍ମା ନିରାକରଣ ଏବଂ ଜନସହଭାଗିତା ବୃଦ୍ଧି ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୋସ୍ ଟିମ୍ ଗଠନ ନେଇ ଆଲୋଚନା ହୋଇଛି। ସେହିପରି ସମ୍ବଲପୁର ଜିଲ୍ଲାରେ ଜୋସ୍ ଟିମ୍ର ଶୁଭାରମ୍ଭ କରାଯାଇଛି। ସମ୍ବଲପୁର ଜିଲ୍ଲାରେ ଆସନ୍ତାକାଲି ସ୍ୱଚ୍ଛତା ହିଁ ସେବା 2026 କାର୍ଯ୍ୟକ୍ରମ ଅଧୀନରେ ବିଶାଳ ଗଣସଫେଇ ଅଭିଯାନ ଆୟୋଜିତ ହେବ। ସକାଳ 6:30 ଜିଲ୍ଲାର 500 ସ୍ଥାନରେ ଏକକାଳୀନ ସଫେଇ କାର୍ଯ୍ୟକ୍ରମ କରାଯିବ। ଗଞ୍ଜାମ ଜିଲ୍ଲାରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଓଡ଼ିଶା ସେବା ଫାଷ୍ଟ ନବସୃଜନ ଆହ୍ୱାନ ଆରମ୍ଭ ହୋଇଛି। 30 ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ 24 ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନୀଳାଦ୍ରି ବିଜେ ଦିବସରେ ରଥ ଉପରେ ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀ ରଘୁନାଥ ବେଶ ଅନୁଷ୍ଠିତ ହେବ। ପୂର୍ବରୁ ରୂପା ଅଳଙ୍କାରରେ ବେଶ ହୋଇଥିବା ବେଳେ ଏହାକୁ ସୁନାବେଶରେ ପରିବର୍ତ୍ତନ କରିବା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସୁନାବେଶ ପରିକଳ୍ପନା କମିଟି ପକ୍ଷରୁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ ବଂଶଗତ ମଧୁମେହ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଅଭୟ ସାହୁ।
2: ମଧୁମେହ ରୋଗ ଯୋଉଟାକୁ ଆମେ ଡାଇବେଟିସ୍ ବୋଲି କହୁ, ମେନଲି ଏଟା 2 ପ୍ରକାରର, ଗୋଟେ ହେଉଛି ଟାଇପ୍ 1 ଆଉ ଗୋଟେ ହେଉଛି ଟାଇପ୍ 2। ଟାଇପ୍ 1ଟା ନର୍ମାଲି ପିଲାମାନଙ୍କୁ ହୁଏ, ଆଉ 40 ବର୍ଷ ପରେ ଯୋଉ ଡାଇବେଟିସ୍ ବାହାରେ ତାକୁ ଆମେ ନର୍ମାଲି ଟାଇପ୍ 2 ଡାଇବେଟିସ୍ କହୁ। ଟାଇପ୍ 1 ଡାଇବେଟିସ୍ ଯୋଉମାନେ ଆରମ୍ଭରୁ ଇନ୍ସୁଲିନ୍ ହିଁ ସେମାନଙ୍କର ଟ୍ରିଟମେଣ୍ଟର ବାଟ, ଯଦି ଇନ୍ସୁଲିନ୍ ନ ଦିଆଯାଏ ସେମାନଙ୍କର ଦେହ ବହୁତ ଖରାପ ହେବ, ଚାନ୍ସ ଅଛି ଜୀବନ ବି ଚାଲିଯାଇପାରେ। ଟାଇପ୍ 2 ଡାଇବେଟିସ୍ ଯୋଉଟା, ସେଥିରେ କ'ଣ ହୁଏ ନା, ଲୋକମାନେ ମୂଳରୁ ଆମେ କିଛି ଦିନ ଔଷଧ ଦେଇପାରିବା, ଔଷଧରେ ବ୍ଲଡ୍ ସୁଗର ଭଲ କଣ୍ଟ୍ରୋଲ ରୁହେ, ତାପରେ ଧୀରେ ଧୀରେ ସେମାନଙ୍କୁ ଲାଷ୍ଟ ଆଡ଼କୁ ଇନ୍ସୁଲିନ୍ ମଧ୍ୟ ଦରକାର ପଡ଼ିପାରେ। ନର୍ମାଲି ଏଇ ଯୋଉ ଟାଇପ୍ 2 ଡାଇବେଟିସ୍ ଆଉ ଟାଇପ୍ 1 ଡାଇବେଟିସ୍, ତା ଦେହରୁ 85% ଡାଇବେଟିସ୍ ହେଉଛି ଯୋଉଟାକି ଟାଇପ୍ 2 ଡାଇବେଟିସ୍ କୁହାଯାଏ। ଆଉ ଆଜିକାଲି ଏଇ ଟାଇପ୍ 2 ଡାଇବେଟିସ୍ ସବୁଆଡ଼େ ଏଟା ବଢ଼ି ଚାଲିଛି। ଆର ବଢ଼ିବାର କାରଣ କ'ଣ ନା, ଆମେ ଗୋଟେ କହୁ ଡାଇବେଟୋଜେନିକ୍ ଲାଇଫ୍ଷ୍ଟାଇଲ୍। ଡାଇବେଟୋଜେନିକ୍ ଲାଇଫ୍ଷ୍ଟାଇଲ୍ ମାନେ କ'ଣ ନା, ନର୍ମାଲି ଯେଉଁମାନେ ବହୁତ ଅଧିକା ସ୍ନେହସାର ଜାତୀୟ ଖାଦ୍ୟ ଖାଆନ୍ତି, ବା ଯେଉଁମାନେ ଜମା କାମ କିଛି କରନ୍ତିନି, ବସିକି ରହିବା ଯେଉଁମାନଙ୍କର କାର୍ଯ୍ୟ, ଯେଉଁଟାକି ଆଜିକାଲି ମେଜରିଟି ଅଫିସ୍ ମାନଙ୍କରେ ଦେଖୁଛନ୍ତି, ମେଜରିଟି ଆମମାନଙ୍କର କାମ ହେଉଛି ବସିକି କାମ କରିବା, ବା ଯେଉଁମାନେ ବହୁତ ଅଧିକା କ୍ୟାଲୋରି ଖାଦ୍ୟ ଖାଆନ୍ତି, ଏଇ 3ଟି ଜିନିଷକୁ ମେନଲି କୁହାଯାଏ ଡାଇବେଟୋଜେନିକ୍ ଲାଇଫ୍ଷ୍ଟାଇଲ୍। ଏଇ ଡାଇବେଟୋଜେନିକ୍ ଲାଇଫ୍ଷ୍ଟାଇଲ୍ କ'ଣ କରେ ନା,

0: ଅଧିକା ପ୍ରୋନ୍ କରେ ଗୋଟେ ଲୋକର ଓଜନ ବଢ଼ିବାରେ, ଆଉ ଓଜନ ବଢ଼ିବାଟା ହେଲା ଇନ୍ଡାଇରେକ୍ଟଲି ଗୋଟେ ରିସ୍କ ଫ୍ୟାକ୍ଟର ଏଇ ମଧୁମେହ ରୋଗ ହେବା ପାଇଁ, ଯେଉଁଟା ଟାଇପ୍ ଟୁ ଡାଇବେଟିସ୍। ଆଗରୁ ଆମର ଭାବୁଥିଲେ ଯେ 40 ବର୍ଷ ପରେ ହେଉଛି ଏଇ ଟାଇପ୍ ଟୁ ଡାଇବେଟିସ୍, ଆଜିକାଲି ଦେଖାଉଛି ସ୍କୁଲ ଛୁଆମାନେ ମଧ୍ୟ ଏଇ ଟାଇପ୍ ଟୁ ଡାଇବେଟିସ୍ ଡେଭଲପ୍ କରୁଛନ୍ତି। ଏବେ ଆମେ ଯଦି ଭାବିବା ଯେ ଡାଇବେଟିସ୍ଟା କେମିତି କାହିଁକି ହେଉଛି, ଆଉ ସମସ୍ତଙ୍କର ଲକ୍ଷଣ ଯେ ବାପା ମାଆଙ୍କର ଥିଲେ ହେବ, ତ ସେଇ ବିଷୟରେ ମୁଁ କହିବାକୁ ଚାହେଁ ଯେ ଏଇଟା ହେଲା ଗୋଟେ ପଲିଜେନିକ ଟ୍ରାନ୍ସମିସନ। ପଲିଜେନିକ ମାନେ ବହୁତ ଗୁଡ଼େ ଜିନ୍ ଏଇ ଡାଇବେଟିସ୍ ପିଲାମାନଙ୍କର ହେବ ନା ନାହିଁ ସେଟା ପାଇଁ ସେ ଡିସାଇଡ୍ କରିଥାଏ। ଆଉ ଯଦି ବାପା ବା ମା ଏଇ ଦୁଇ ଜଣ ଭିତରୁ କାହାକୁ ଗୋଟେ ଟାଇପ୍ ଟୁ ଡାଇବେଟିସ୍ ହେଇଥାଏ, ତାହେଲେ ପିଲାକୁ ହେବାର ରିସ୍କ ହେଉଛି ଏରାଉଣ୍ଡ 40-50%। ଆଉ ଯଦି ବୋଥ ବାପା ଆଉ ମା ଦୁଇ ଜଣଙ୍କୁ ଡାଇବେଟିସ୍ ହେଇଥାଏ, ତାହେଲେ ତାର ରିସ୍କ ହେଉଛି ମୋର ଦେନ୍ 90%। ଯଦି ଆମେ ଟାଇପ୍ 1 ଡାଇବେଟିସ୍ ଦେଖିବା, ଯେଉଁଟାକି ପିଲାମାନଙ୍କୁ ହୁଏ, ସେମାନଙ୍କର ବାପା ମାଙ୍କୁ ଯଦି ହେଇଥାଏ ଡେଫିନେଟଲି ତାଙ୍କର ବି ରିସ୍କ ଅଧିକା, ବଟ୍ ଟାଇପ୍ ଟୁ ଡାଇବେଟିସ୍ ଭଳି ଏତେ ଅଧିକା ନୁହଁ। ଯଦି ଟାଇପ୍ 1 ଡାଇବେଟିସ୍ରେ ଯେଉଁଥିରେ ଯଦି ମାଆକୁ ଖାଲି ହେଲେ, ତାହେଲେ ପିଲାଙ୍କର ହେବା ରିସ୍କ ହେଉଛି ବିଲକୁଲ 3%। ଆଉ ଯଦି ବାପାଙ୍କୁ ହୁଏ, ତାହେଲେ ଏଇଟା ହେଉଛି ଏରାଉଣ୍ଡ 6%। ଆଉ ଯଦି ବାପା ଆଉ ମା ଦୁଇ ଜଣଙ୍କୁ ହୁଏ, ତାହେଲେ ହେଲା 10-12%। ତା ମାନେ ଯଦି ବାପା ମା ଦୁଇ ଜଣଙ୍କୁ ଡାଇବେଟିସ୍, ତାହେଲେ 10-12% ପିଲାଙ୍କୁ ଡାଇବେଟିସ୍ ହେବ, ବାକିମାନଙ୍କୁ ଡାଇବେଟିସ୍ ହେବାର କିଛି ରିସ୍କ ନଥାଏ। ତା ଉପରେ ଯେଉଁମାନଙ୍କର ବାପା ମାଙ୍କୁ ଡାଇବେଟିସ୍, ସେମାନେ ଯଦି ଏ ଡାଇବେଟୋଜେନିକ ଲାଇଫ୍ ଷ୍ଟାଇଲ୍ ସେମାନେ ଯଦି ଫଲୋ କରନ୍ତି, ବହୁତ ଅଧିକା କ୍ୟାଲୋରି ଖାଦ୍ୟ ଖାଆନ୍ତି, ବହୁତ ଅଧିକା ଫ୍ୟାଟ୍ ଖାଦ୍ୟ ଖାଆନ୍ତି ବା ଜମା କିଛି ଆକ୍ଟିଭିଟି ନ ରହେ, ସେମାନଙ୍କର ଫର୍ଦର ଅଧିକା ରିସ୍କ ହେଇଯାଏ ଏ ଡାଇବେଟିସ୍ ହେବାର। ଆଉ ସେମାନେ ବହୁତ ଜଲ୍ଦି ଆର୍ଲି ଏଜ୍ରେ ଡାଇବେଟିସ୍ ଡେଭଲପ୍ କରନ୍ତି। ଆଉ ଏଇଟା ଦେଖାଯାଏ ଯେ ମୋଟା ଲୋକ ଆଉ ଟାଇପ୍ ଟୁ ଡାଇବେଟିସ୍, ଏ ଦୁଇଟା ପୁରା କ୍ଲୋଜ୍ଲି ଆସୋସିଏଟେଡ୍। ଆମେ ଗୋଟେ ବାହାର କରୁ ବଡି ମାସ୍ ଇଣ୍ଡେକ୍ସ, ଏଇଟା ଆମର ଦେଖାଉଛି ଯଦି BMI 23 ଅଧିକା, ତାହେଲେ ରିସ୍କ ଅଫ୍ ଡାଇବେଟିସ୍ ବହୁତ ଅଧିକା ବଢ଼ୁଛି। ଆଉ ଯେଉଁମାନଙ୍କର BMI 40 ଅଧିକା, ସେମାନଙ୍କର ରିସ୍କ ହେଉଛି 40-90 ଗୁଣ ଅଧିକା। ଆଉ ରିଭର୍ସ ୱେରେ ଯଦି ଗୋଟେ ମୋଟା ଲୋକ ତାର ଓଜନ କିଛି କମେଇ ଦିଏ, ତାହେଲେ ତାର ରିସ୍କ ଅଫ୍ ଡାଇବେଟିସ୍ ଏରାଉଣ୍ଡ 30-40% ପର୍ଯ୍ୟନ୍ତ ତାର ଡାଇବେଟିସ୍ର ରିସ୍କ କମିପାରିବ। ଯଦି ଗୋଟେ ଡାଇବେଟିସ୍ ମୋଟା ଲୋକ ଅଛି ଆଉ ତାର ଓଜନ ସେ କିଛି ପରିମାଣରେ କମେଇଦେଲେ, ତାହେଲେ ତାର ସିଗ୍ନିଫିକାନ୍ସ ଦୁଇଟା, ଆଇଦର ତାର ବ୍ଲଡ୍ ସୁଗର ଯଦି ଆଗରୁ କଣ୍ଟ୍ରୋଲ ନଥିଲା ଆରାମରେ ଭଲରେ କଣ୍ଟ୍ରୋଲ ହେବା ଆରମ୍ଭ ହେବ, ବା ଯଦି ସେ ଆଗରୁ ଯେତେ ଔଷଧ ନେଉଛି ତାର ଔଷଧର ପରିମାଣ କମ୍ ହେଇଯିବ। ଯେଉଁମାନଙ୍କର ବାପା ମାଆଙ୍କ ତରଫରୁ ଯେଉଁ ଆମର ରିସ୍କ ଆସିଛି ଡାଇବେଟିସ୍ ପାଇଁ, ସେଟାକୁ ତ ଆମେ କେବେ ଚେଞ୍ଜ କରିପାରିବା ନାହିଁ। ଯଦି ଆମେ ଲୋ କ୍ୟାଲୋରି ଡାଏଟ୍ ନେଲେ, ଲେସ୍ ଫ୍ୟାଟ୍ ଡାଏଟ୍ ନେଲେ, ରେଗୁଲାର ଫିଜିକାଲ ଆକ୍ଟିଭିଟି ଟିକେ ରଖିଲେ, ଆଉ ଯେଉଁମାନେ ମୋଟା ସେମାନେ ତାଙ୍କର ଓଜନ ଟିକେ କମ୍ କଲେ, ଡେଫିନେଟଲି ସେମାନଙ୍କୁ ଡାଇବେଟିସ୍ର କଣ୍ଟ୍ରୋଲରେ ହେଲ୍ପ କରିବ, ଆଉ ଯେଉଁମାନଙ୍କର ଡାଇବେଟିସ୍ ନାହିଁ ସେମାନଙ୍କୁ ଭବିଷ୍ୟତରେ ଡାଇବେଟିସ୍ ନ ହେବାରେ ହେଲ୍ପ କରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବଂଶଗତ ମଧୁମେହ, ଏ ସମ୍ପର୍କରେ କହିଲେ ଡାକ୍ତର ଅଭୟ ସାହୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଜାରି ରହିଥିବା ମହିଳା ଏବଂ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଆଜି ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କୃତ୍ରିମ ବୁଦ୍ଧିମତାର ସୁଫଳ ସମସ୍ତ ନାଗରିକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆସନ୍ତା ନଭେମ୍ବର ସୁଦ୍ଧା ସରକାର ପ୍ରକାଶ କରିବେ ଏକ ପରାମର୍ଶବଳୀ। ବିଦେଶୀ କର୍ମଚାରୀଙ୍କ ଲାଗି ଆମେରିକୀୟ କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରୀନ୍ କାର୍ଡ ଉପଲବ୍ଧ କରାଇବାର ବ୍ୟବସ୍ଥା ପ୍ରେମ୍ ଯୋଜନାକୁ 8 ପ୍ରମୁଖ କମ୍ପାନୀ ଲାଗି ସ୍ଥଗିତ ରଖିଛନ୍ତି ଟ୍ରମ୍ପ ପ୍ରଶାସନ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ T20 କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ରାଞ୍ଚିରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଜାରି ରହିଥିବା ମହିଳା ଏବଂ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ଆଜି ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ଦୁଇଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଥିଲା। ବିଭିନ୍ନ ରାଜ୍ୟର ମହିଳା ଓ ଶିଶୁ ବିକାଶ କ୍ଷେତ୍ରର ରାଜନୈତିକ ନେତୃବୃନ୍ଦ ଏବଂ ବରିଷ୍ଠ ଅଧିକାରୀ ଏହି ସମ୍ମିଳନୀରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଛନ୍ତି। ସଂଘୀୟ ସହଯୋଗକୁ ଅଧିକ ସଶକ୍ତ କରିବା, ଜାତୀୟ ପ୍ରାଥମିକ ପ୍ରସଙ୍ଗଗୁଡ଼ିକୁ ମିଳିତ ଭାବେ ଆଗେଇ ନେବା ଏବଂ କେନ୍ଦ୍ର ରାଜ୍ୟ ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରି ସମସ୍ତ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ବିଭାଗୀୟ ସମ୍ମିଳନୀ ପରିକଳ୍ପନା କରାଯାଇଛି। ଏହି ସମ୍ମିଳନୀରେ 4 ପ୍ରମୁଖ ପ୍ରସଙ୍ଗ ଉପରେ ମୁଖ୍ୟତଃ ପ୍ରାଧାନ୍ୟ ଦିଆଯାଇଛି। ସେଗୁଡ଼ିକ ହେଲା ପୋଷଣ, ପ୍ରାଥମିକ ଶିକ୍ଷା, ଶିଶୁ ସୁରକ୍ଷା ଏବଂ ମହିଳା

0: ସୁରକ୍ଷା ଓ ସଶକ୍ତିକରଣ ସରକାରୀ ଯୋଜନା ତଥା ପ୍ରଶାସନିକ କାର୍ଯ୍ୟରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷ ଏବଂ ବିଭିନ୍ନ କ୍ଷେତ୍ରର ସମ୍ପୃକ୍ତ ପକ୍ଷମାନଙ୍କ ସହିତ ମିଳିତ ଭାବେ ମୁକାବିଲା କରିବା ଲାଗି ବିଭାଗୀୟ ସମ୍ମିଳନୀଗୁଡ଼ିକରେ ଆଲୋଚନା କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବସ୍ତୁ ଓ ସେବାକର ଜିଏସ୍ଟିରେ କରାଯାଇଥିବା ସଂସ୍କାରକୁ ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍ଟି କାଉନ୍ସିଲ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡ଼ିବ। ବିଶେଷ କରି ଗିରଫଦାରୀ ବ୍ୟବସ୍ଥାକୁ ହଟାଇବା ଏବଂ ସରଳ ପ୍ରକ୍ରିୟାକରଣ ଆଦି ସୁପାରିଶଗୁଡ଼ିକ ସ୍ୱାଗତଯୋଗ୍ୟ। ଦ୍ରୁତ ନିଷ୍ପତ୍ତି, ସ୍ୱୟଂଚାଳିତ ରିଫଣ୍ଡ ବ୍ୟବସ୍ଥା ଏବଂ ବିଶ୍ୱାସଭିତ୍ତିକ ପ୍ରଶାସନ ଉପରେ ସରକାର ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି। ଏହି ସଂସ୍କାରଗୁଡ଼ିକ ଜିଏସ୍ଟିକୁ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ନାଗରିକ ଅନୁକୂଳ କରିବା ଦିଗରେ ସରକାରଙ୍କ ଦ୍ୱାରା କରାଯାଉଥିବା ନିରନ୍ତର ପ୍ରଚେଷ୍ଟା ଆଧାରରେ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଆସନ୍ତା ନଭେମ୍ବର ମାସ ସୁଦ୍ଧା କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ ରୂପରେଖ ନେଇ ଏକ ପରାମର୍ଶବଳୀ ପ୍ରକାଶ କରାଯିବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏ କ୍ଷେତ୍ରରେ ବିକଶିତ ବିଶ୍ୱ ରିପୋର୍ଟ 2026 ସାର୍ବଜନୀନ ହେବା ପରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି, ପ୍ରସ୍ତାବିତ ପରାମର୍ଶବଳୀରେ ଏଆଇ ଏବଂ ସାଇବର ସୁରକ୍ଷା ସହିତ ଏ କ୍ଷେତ୍ରର ଆହ୍ୱାନଗୁଡ଼ିକର ମୁକାବିଲା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଏଆଇର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ଏହି ପରାମର୍ଶବଳୀ ଉପଯୋଗୀ ସାବ୍ୟସ୍ତ ହେବ। ଏଥିପାଇଁ ବିଶ୍ୱବ୍ୟାଙ୍କ ସହ ମିଳିତ ଭାବେ କୃତ୍ରିମ ବୁଦ୍ଧିମତା ଉପରେ ବ୍ୟାପକ ଗବେଷଣା କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କୃଷି, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଭଳି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ସଠିକ୍ ଉପଯୋଗ ସମସ୍ତଙ୍କ ପାଖରେ ସୁଫଳ ପ୍ରଦାନ କରିବା ବୋଲି ଶ୍ରୀ ବୈଷ୍ଣବ ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀ ବୈଷ୍ଣବ ଷ୍ଟାର୍ଟଅପ୍, ଶିକ୍ଷାକ୍ଷେତ୍ର, ନବସୃଜନ ତଥା ଛାତ୍ରଛାତ୍ରୀଙ୍କ ପାଇଁ କୃତ୍ରିମ ବୁଦ୍ଧିମତାକୁ ଅଧିକ ସୁଲଭ କରିବା ଉପରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି।
1: ୱାର୍ଲଡ ବ୍ୟାଙ୍କ କେ ସାଥ ମିଲକର ଏକ ଏକ୍ସଟେନ୍ସିଭ ଷ୍ଟଡି କି ଗଇ ହେ କିସ ତରହ ସେ ସମାଜ କେ ଉନ ବର୍ଗୋଙ୍କୁ ଏଆଇ କା ବେନିଫିଟ ମିଲେ ଯେ ନର୍ମାଲି ଟେକ୍ନୋଲୋଜି ସେ ବଞ୍ଚିତ ରହତେ ଥେ। ଜିସ ତରହ ସେ ମାନେ ପ୍ରଧାନମନ୍ତ୍ରୀ ଜୀ ନେ ହମେଶା ଟେକ୍ନୋଲୋଜି କୁ ଡେମୋକ୍ରାଟାଇଜ କରନେ କା ଏକ ମାର୍ଗଦର୍ଶନ ଦିଆ ହେ ଉସି ଭାବନା କେ ସାଥ କଇ ଏସେ ଏକ୍ଜାମ୍ପଲ ଜୈସେ କିସାନୋ କେ ଲିଏ ଏକ ଏକ୍ସପେରିମେଣ୍ଟ ବହୁତ ଅଚ୍ଛା ହୁଆ ହେ ଏଆଇ କା ଜିସମେ 40% କେ ଆସପାସ ୟିଲ୍ଡ ବଢ଼ି ହେ ଔର ପାନି କା ଉପଯୋଗ କମ୍ ହୁଆ ଔର ସାଥ ହି ସାଥ ଫର୍ଟିଲାଇଜର କା ରିକ୍ୱାୟାରମେଣ୍ଟ ବି କମ୍ ହୁଆ।
0: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ସାଧାରଣ ପ୍ରଶାସନ ଆଇନ 2026 ଗତକାଲିଠାରୁ ଦେଶବ୍ୟାପୀ ଲାଗୁ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଏପ୍ରିଲ 9 ତାରିଖରେ ଏଥିଲାଗି ନିଜର ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଆଇନ ଅନୁଯାୟୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀରେ ମହାନିରୀକ୍ଷକ ପାହ୍ୟାର ମୋଟ ପଦର 50%, ଅତିରିକ୍ତ ମହାନିର୍ଦ୍ଦେଶକ ପଦର ଅତିକମ୍ରେ 67% ଏବଂ ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଓ ମହାନିର୍ଦ୍ଦେଶକଙ୍କର ସମସ୍ତ ପଦଗୁଡ଼ିକୁ ଭାରତୀୟ ପୁଲିସ୍ ସେବା ଅଧିକାରୀଙ୍କ ଦ୍ୱାରା ଡେପୁଟେସନ୍ ମାଧ୍ୟମରେ ପୂରଣ କରାଯିବାର ବ୍ୟବସ୍ଥା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅଯୋଧ୍ୟାର ରାମ ମନ୍ଦିର ସଭ୍ୟତାଗତ ଚେତନାର ପୁନର୍ଜାଗରଣର ପ୍ରତୀକ ବୋଲି ଜନମତ ପ୍ରକାଶ ପାଇଛି। ପ୍ରାୟ 500 ବର୍ଷ ପରେ ଅଯୋଧ୍ୟାର ପବିତ୍ର ଭୂମିରେ ସଭ୍ୟତା ନିଜର ଉପଯୁକ୍ତ ସ୍ଥାନ ପାଇଛି ବୋଲି ବିଶ୍ୱାସ କରାଯାଏ। 5 ଶତାବ୍ଦୀ ଧରି ହିନ୍ଦୁମାନେ ରାମଜନ୍ମ ହୋଇଥିବା ସ୍ଥାନକୁ ପୁନରୁଦ୍ଧାର କରିବା ଲାଗି ଅପେକ୍ଷା କରିଥିଲେ। 100 କୋଟି ଲୋକଙ୍କର ବିଶ୍ୱାସର କେନ୍ଦ୍ରବିନ୍ଦୁ ଭାବେ ପରିଚିତ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ଲାଗି ପ୍ରତିଶ୍ରୁତି ପିଢ଼ି ପରେ ପିଢ଼ି ଧରି ଚାଲିଆସିଥିଲା। ଏ ସମ୍ପର୍କିତ ମାମଲା 70 ବର୍ଷ ଧରି ଅଦାଲତରେ ଅଚଳ ଅବସ୍ଥାରେ ପଡ଼ି ରହିଥିଲା। ତେବେ ଯୁକ୍ତି ପରିବର୍ତ୍ତେ ଭିତ୍ତିଭୂମି ପ୍ରସ୍ତୁତ କରିବା, ଅଦାଲତଙ୍କ ରାୟକୁ ଗ୍ରହଣ କରିବା, ଶାନ୍ତି ବଜାୟ ରଖିବା ଏବଂ ଉତ୍ତେଜନାକୁ ଏଡ଼ାଇବା ଦିଗରେ ପ୍ରତ୍ୟେକ ପକ୍ଷକୁ ନିବେଦନ କରିବା ଥିଲା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉତ୍ତର। ଅଦାଲତଙ୍କ ଏ ସମ୍ପର୍କିତ ରାୟକୁ ଶାନ୍ତିପୂର୍ଣ୍ଣ ଭାବେ ଗ୍ରହଣ କରାଯାଇଥିବା ପ୍ରକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ଏଥିରେ କୌଣସି ହିଂସାକାଣ୍ଡ ମଧ୍ୟ ଘଟିନଥିଲା। 2024 ଜାନୁଆରୀ 22 ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଥିଲା ଏବଂ 2025 ନଭେମ୍ବରରେ ଧ୍ୱଜାରୋହଣ ସମେତ ମନ୍ଦିରର କାର୍ଯ୍ୟ ସମାପ୍ତ ହୋଇଥିଲା। ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଆୟୋଜିତ ଜନସମାବେଶରେ ଉଦ୍ବୋଧନ ଦେଇ ରାମ ମନ୍ଦିରର ଏହି ପ୍ରତିଷ୍ଠା ବସୁଧୈବ କୁଟୁମ୍ବକମ୍ର ପ୍ରତିଷ୍ଠା ବୋଲି ମତବ୍ୟକ୍ତ କରିଥିଲେ। ଏହାଦ୍ୱାରା ରାମଙ୍କ ରୂପରେ ଭାରତୀୟ ସଂସ୍କୃତି ପ୍ରତି ଅତୁଟ ବିଶ୍ୱାସର ପ୍ରାଣ ପ୍ରତିଷ୍ଠା ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
2: ରାମ ଲଲା କି ପ୍ରତିଷ୍ଠା

2014 ମସିହା ଅକ୍ଟୋବର 2 ତାରିଖ ଦିନ ଦିଲ୍ଲୀର ରାଜପଥଠାରେ ସ୍ୱଚ୍ଛ ଭାରତ ମିଶନର ଶୁଭ ଉଦ୍ଘାଟନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କହିଥିଲେ 2019 ମସିହାରେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ଏକ ସ୍ୱଚ୍ଛ ଭାରତ ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ସ୍ୱଚ୍ଛ ଭାରତ ମିଶନକୁ ଏକ ଜାତୀୟ ଆନ୍ଦୋଳନ ସଦୃଶ ସାରା ଦେଶରେ ଆରମ୍ଭ କରାଯାଇଛି। ଏହି ଆନ୍ଦୋଳନର ଆଭିମୁଖ୍ୟ ହେଉଛି 2019 ମସିହା ଅକ୍ଟୋବର 2 ତାରିଖ ସୁଦ୍ଧା ଏକ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା। ସ୍ୱଚ୍ଛ ଭାରତ ଅଭିଯାନ ହେଉଛି ଭାରତ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛ ଅଭିଯାନ। ମାନ୍ୟବର ପ୍ରଧାନମନ୍ତ୍ରୀ

ଶ୍ରୀ ମୋଦି ଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଏକ ଶପଥ ପାଠ କରାଇଥିଲେ ଏବଂ ଏଥିରେ ସାରା ଦେଶରୁ 30 ଲକ୍ଷ ସରକାରୀ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନିଜେ ଏକ ଗଣଦୌଡ଼ର ଶୁଭାରମ୍ଭ କରି ଏଥିରେ ଭାଗ ନେଇଥିଲେ। ଏକ ସ୍ୱଚ୍ଛ ଏବଂ ସୁସ୍ଥ ଭାରତ ଗଠନରେ ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବା ହିଁ ହେଉଛି ଏହି ଅଭିଯାନର ଲକ୍ଷ୍ୟ। ମାନ୍ୟବର ପ୍ରଧାନମନ୍ତ୍ରୀ ନିଜେ ଦିଲ୍ଲୀର ମନ୍ଦିର ମାର୍ଗ ପୋଲିସ ଷ୍ଟେସନଠାରେ ସ୍ୱଚ୍ଛତା କାମ ଆରମ୍ଭ କରିଥିଲେ। ନା ଗନ୍ଦଗି କରେଙ୍ଗେ ନା କର୍ଣ୍ଣେ ଦେଙ୍ଗେର ମନ୍ତ୍ର ସେ ଲୋକଙ୍କୁ ଦେଇଥିଲେ। ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଲୋକଙ୍କୁ ଏକ ଗୁରୁଦାୟିତ୍ୱ ଦିଆଯାଇଛି। ସମଗ୍ର ଦେଶରେ ଜନସଚେତନତା ସୃଷ୍ଟି ହୋଇଥିବାରୁ ଗାନ୍ଧିଜୀଙ୍କ ଯେଉଁ ସ୍ୱପ୍ନ ଥିଲା ତାହା ନିଶ୍ଚିତ ଭାବରେ ସତ୍ୟ ହେବ ବୋଲି ଅନୁମାନ କରାଯାଉଛି। ଆମ ଦେଶରେ ସ୍ୱାସ୍ଥ୍ୟ ସମସ୍ୟାର 50% ପରିବାରରେ ଉନ୍ନତ ଶୌଚାଳୟ ନଥିବା ଯୋଗୁଁ ହିଁ ହୋଇଥାଏ। ସମାଜର ବିଭିନ୍ନ ବର୍ଗର ଲୋକ ଆଗେଇ ଆସି ଏହି ଜନ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ସରକାରୀ କର୍ମଚାରୀ, ଯବାନ, ଅଭିନେତା, ଖେଳାଳି, ଉଦ୍ୟୋଗପତିଙ୍କ ସହିତ ଆଧ୍ୟାତ୍ମିକ ନେତାଗଣ ମଧ୍ୟ ଏହି ମହତ୍ କାମରେ ସାମିଲ ହୋଇଛନ୍ତି। ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସ୍ଥାନୀୟ ଲୋକମାନେ ଏହି ଆନ୍ଦୋଳନରେ ତତ୍ପରତା ପ୍ରଦର୍ଶନ କରିଛନ୍ତି। ସଙ୍ଗୀତ ଏବଂ ନାଟକ ମାଧ୍ୟମରେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଭାରତୀୟ ନାଗରିକମାନଙ୍କ ସ୍ୱଚ୍ଛତା କାମକୁ ଲୋକଲୋଚନକୁ ଆଣିବା ପାଇଁ ମଧ୍ୟ ମୋ ସ୍ୱଚ୍ଛ ଭାରତ ବା ମାଇ କ୍ଲିନ୍ ଇଣ୍ଡିଆର ଶୁଭାରମ୍ଭ କରାଯାଇଛି। ଲୋକଙ୍କ ଆଗ୍ରହ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କଠାରେ ଥିବା ଆସ୍ଥା ଏହି ଆନ୍ଦୋଳନକୁ ଧୀରେ ଧୀରେ ସଫଳତାର ରୂପ ଦେଉଛି। ଝାଡ଼ୁ ଧରି ରାସ୍ତା ସଫା କରିବା, ମଇଳା ଗଦା ନିର୍ମୂଳ କରିବା, ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ଏବଂ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ନୀତିଦିନିଆ ଘଟଣାରେ ପରିଣତ ହେଲାଣି। ବହୁ ସଂଖ୍ୟାରେ ଭାରତୀୟମାନେ ଏହି ଅଭିଯାନରେ ଯୋଗଦାନ କରି ଭଗବାନଙ୍କ ପରେ ସ୍ୱଚ୍ଛତାର ବାର୍ତ୍ତା ଦେବାରେ ଲାଗିଛନ୍ତି। ସରକାର ଯେଉଁ ସ୍ୱଚ୍ଛ ଭାରତର ଆହ୍ୱାନ ଦେଇଛନ୍ତି, ସହରାଞ୍ଚଳ, ଗ୍ରାମାଞ୍ଚଳ ଯଦି ସବୁଠି ଲୋକ ସମ୍ପୂର୍ଣ୍ଣ ଭାବରେ ସଚେତନ ହେବେ, ଏହାର ସଫଳ ରୂପାୟନ ହୋଇପାରିବ।

ଶୁଣୁଥିଲେ ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସ।

0: ପ୍ରଚାର କଲୁ ଶ୍ରୀରାମଚରିତ ମାନସ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଚାଷର କଥା।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ପୁଟଲ, ମାଖନ ଆରୁ, ଲଇନି। ଇ ସବୁ ଚାଷ କରବାର ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ସମିଆ ଦେଖିକରି କୁକୁଡ଼ା ଚାଷ ବି କରିଥିସନେ। ବେଶୀ କରି ଆମର୍ ଗାଁ ଗହଲି ମନକେ ଯେନ୍ ଛୋଟ ଚାଷୀ ଦାଦାମାନେ ଅଛନ୍, ସେ ଦାଦାମାନେ ତାଙ୍କର ଘରର ଦ୍ୱାରରେ ଏକା ଇ କୁକୁଡ଼ା ପୋଷିଥିସନେ। ଇ ଭଳିଆ କୁକୁଡ଼ା ମାନଙ୍କର ଅଣ୍ଡା ଫାର୍ମ ଅଣ୍ଡା ମାନଙ୍କର ଠାନୁ ଅଧିକା ଦାମ୍ନେ ବିକ୍ରି ହେଇଥିସିଏ। ତାର୍ ସନେ ଇ କୁକୁଡ଼ା ମାଂସ ଆରୁ ଅଣ୍ଡାନେ ଚର୍ବିର ମାତ୍ରା କମ୍ ରହିଛି ଆରୁ ଖାଦ୍ୟ ସାରର ମାତ୍ରା ଅଧିକା ଥିସି। ତ ଚାଷୀ ଦାଦାମାନେ ଏବେ କଥା ଆସୁଛେ, ଇ କୁକୁଡ଼ା ଚାଷ ଯେତେବେଳେ ଆମେ କର୍ମା ତ ଇ କୁକୁଡ଼ା ମାନଙ୍କର ଯତ୍ନ ରତନ ଆରୁ ପାନ ପବନ ଖରା ବର୍ଷାନୁ ରକ୍ଷା କରବାର ଲାଗି ଗୋଟିଏ ଘରର ଆବଶ୍ୟକ ହେବା। ଏ ତ ଇ କୁକୁଡ଼ା ଘର କମ୍ ଖର୍ଚ୍ଚାନେ କେନ୍ତା ଆମର ଚାଷୀ ଦାଦାମାନେ ତିଆରି କରିପାରବେ, ଇ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼ବା। ଏ ପ୍ରଥମ କଥା ହଉଛେ ଅତି କମ୍ ଖର୍ଚ୍ଚା କରିକରି ଆମର ଅଞ୍ଚଳରେ ଏକା ମିଳୁଥିବାର ବଉଁଶ କାଠ ପୁଆଲ ଆରୁ ତାଲ ପତରକେ ଆମେ କାମନେ ଲଗେଇକରି ଆମେ ଗୋଟେ ଭଲ କୁକୁଡ଼ା ଘର ତିଆରି କରିପାରମା। ଦିନ ବେଲିଆ କୁକୁଡ଼ା ମାନକେ ଏ ଭିତରେ ଆମେ ସେମାନଙ୍କେ ଖାଇବାକେ ଖାଇଦ ଆରୁ ପାନ ପବନର ବ୍ୟବସ୍ଥା କରିପାରମା। ରାଜ ସମିଆନେ କୁକୁଡ଼ା ମାନକେ ବନ୍ୟଜନ୍ତୁ ଆରୁ ଚୁରେଇ ନେବାର ଭୟନୁ ଘର ଭିତରେ ଗୋଟେ ଅଲଗା ପ୍ରକାରର ଝାମ୍ପି ଭିତରେ ରଖିପାରମା। ଏ ତ ଏବେ କଥା ଆସୁଛେ ଏଇ କୁକୁଡ଼ା ଘରର ଉପକରଣ ସବୁ କାଏଁ କାଏଁଟା, ଏ ବିଷୟଟି ବି ଆମର ଚାଷୀ

ମାନଙ୍କେ ଜାଣିବାର ନିହାତି ଦରକାର ଏ କୁକୁରା ମାନଙ୍କର ଲାଗି ଯେନ୍ ଆମେ ଖାଇବାକେ ଦେମା ସେଥିଲାଗି ଗୋଟେ ଦାନା ପାତ୍ର ବ୍ୟବହାର କର୍ମା ବୋଇଲେ ଖାଦ୍ୟ ବେଶୀ ନଷ୍ଟ ନେଇ ହେଇପାରେ। ଏ ଦାନା ପାତ୍ର ଭିନ୍ନ ଭିନ୍ନ ପ୍ରକାରର ଆମେ ବ୍ୟବହାର କରିପାର୍ମା, ଯେନ୍ତାକି କାଠ ନେ ତିଆରି ଡଙ୍ଗି ଦାନା ପାତ୍ର, ସେନ୍ତା ଆର୍ ଗୋଟେ ଅଛି ଦସ୍ତା ଧାତୁ ନେ ତିଆରି ଡଙ୍ଗି ଦାନା ପାତ୍ର, ଆର୍ ଗୋଟେ ହେଲା ଦସ୍ତା ନେ ତିଆରି ହେଇଥିବାର ସିଲିଣ୍ଡର ଆକୃତିର ଝୁଲା ଦାନା ପାତ୍ର। ଏ ତିନ ପ୍ରକାରର ଦାନା ପାତ୍ରକେ ଆମେ କୁକୁରା ମାନଙ୍କର ଖାଦ୍ୟ ଲାଗି ବ୍ୟବହାର କରିପାର୍ମା। ତାର ପଛେ ଆସୁଛି ତାକର ପାନ ପିଇବାର ବ୍ୟବସ୍ଥା କେନ୍ ପ୍ରକାର ହେବାର କଥା, ଏ କଥା ବି ଆମକେ ନିହାତି ଜାଣିବାକେ ପଡ଼ବା। ଏ ତ ଏଇ କୁକୁରା ମାନଙ୍କର ଲାଗି ଭଲ ପାନ ପିଇବାର ବ୍ୟବସ୍ଥା ଲାଗି ବୋଲିକରି ଦୂଷିତ ପାନ ଆମେ ଯେନ୍ତା ସେମାନଙ୍କେ ନେଇଦେମା ସେଥିର୍ଲାଗି ବି ଆମକେ ଧ୍ୟାନ ଦେବାକେ ପଡ଼ବା। ଯଦି ସେମାନେ ଦୂଷିତ ପାନ ପିଇବେ ବୋଇଲେ ରୋଗ ବେମାର ଲାଗବାର ସମ୍ଭାବନା ରହିବା, ସେଥିର୍ଲାଗି ଭଲ ନିର୍ମଲ ପାନର ବ୍ୟବସ୍ଥା ଗୋଟେ କରବାକେ ପଡ଼ବା। କୁକୁରା ମାନଙ୍କେ ନିର୍ମଲ ପାନ ଦେବାର ଲାଗି ଭିନ୍ନ ଭିନ୍ନ ପ୍ରକାରର ପାଣିପାତ୍ର ଆମେ ବ୍ୟବହାର କରିପାର୍ମା। ଏକ ଲିଟ୍ରିଆ ଡବା ନେଇ ହେଲେ ଗୋଟେ ଆଲୁମିନିୟମ ଥାଲି ନେଇ ହେଲେ ଗୋଟେ ଷ୍ଟିଲ ଥାଲିକେ ଆମେ ପାଣି ରଖବାର ପାତ୍ର ହିପାସେ ବ୍ୟବହାର କରିପାର୍ମା। ଏକ ଲିଟ୍ରିଆ ଡବାକେ

0: ଆପଣ ମୋତେ ସ୍ମରଣ କଲେ ଆର୍ଯ୍ୟପୁତ୍ର।
1: ବତ୍ସ ଜୀବକ, ସମ୍ବାଦବାହକ ଠାରୁ ଅବଗତ ହେଲି କୁମାର ଅମାତ୍ୟ ପୀଡ଼ିତ, ଅଥଚ ତୁମେ ମୋତେ
0: ଅପରାଧ ମାର୍ଜନା କରିବେ ସମ୍ରାଟ। ପୀଡ଼ା ସାମାନ୍ୟ, ତା ଛଡ଼ା ରାଜକାର୍ଯ୍ୟରେ ଆପଣ ଏତେ ବ୍ୟସ୍ତ ଯେ।
1: କୁମାର ଅମାତ୍ୟଙ୍କ ସ୍ୱାସ୍ଥ୍ୟ ଅପେକ୍ଷା ରାଜକାର୍ଯ୍ୟ କେବେ ହେଲେ ଗୁରୁତ୍ୱପୂର୍ଣ୍ଣ ହୋଇନପାରେ, ଏହା ଅନ୍ତତଃ ପକ୍ଷେ ତମର ବୁଝିବାର ଉଚିତ ଥିଲା କୁମାର ଭୃତ୍ୟ।
0: ମୋର ତ୍ରୁଟି ପାଇଁ ମୁଁ ଅନୁତପ୍ତ, ଅନାକାଂକ୍ଷିତ ଆଚରଣ ପାଇଁ ଲଜ୍ଜିତ। ତା ଛଡ଼ା ଯୁବରାଜଙ୍କର ଅନିଦ୍ରାଜନିତ ବ୍ୟାଧି ନେଇ ମୁଁ କୁମାର ଅମାତ୍ୟଙ୍କ କଥା ଏକାବେଳକେ ବିସ୍ମରଣ ହୋଇ ପଡ଼ିଥିଲି।
1: ମାନସିକ ଉତ୍ତେଜନାରେ ଯୁବରାଜ ଅଜାତ ଶତ୍ରୁ ପୀଡ଼ିତ, ତାଙ୍କ ପାଇଁ ମାନସିକ ଚିକିତ୍ସାର ପ୍ରୟୋଜନ।
0: ମୁଁ ଜାଣେ ଆର୍ଯ୍ୟପୁତ୍ର, ସନ୍ଦେହ ଅବିଶ୍ୱାସର ବିଷଜ୍ୱାଳରେ ତାଙ୍କ ହୃଦୟ ଚର୍ଚରିତ।
1: ଜାଣି ଜାଣି ନିଆଁ ସହିତ ଖେଳିବା, ଖଳ ସହିତ ମିତ୍ରତା କରିବା, ସର୍ପ ସହିତ ଏକତ୍ର ବାସ କରିବା ବୁଦ୍ଧିମାନର କାମ ନୁହେଁ ନିଶ୍ଚୟ।
0: ଧୃଷ୍ଟତା ମାର୍ଜନା କରିବେ ସମ୍ରାଟ, ମୁଁ ରାଜବୈଦ୍ୟ, ମାନସିକ ବ୍ୟାଧିର ଉପଚାର ବି ମୋର କର୍ତ୍ତବ୍ୟ, ଆଉ ମୈତ୍ରୀ ହିଁ ଶତ୍ରୁତାର ଉପଶମ କରେ, ଏହା ହିଁ ସନାତନ ଧର୍ମ।
1: ଧର୍ମ ହେଉ କି ନ ହେଉ, ତୁମେ ଯେ ଅଜାତ ଶତ୍ରୁର ବିଶ୍ୱାସ ଭାଜନ ହୋଇପାରିଛ, ଏହା କମ୍ ଆନନ୍ଦର କଥା ନୁହେଁ।
0: ବିଶ୍ୱାସ ହିଁ ସନ୍ଦେହର ମହୌଷଧି ଆର୍ଯ୍ୟ, ଆପଣ କ'ଣ ମନେ କରନ୍ତି ମୋର ବିଚାର ବିଭ୍ରାନ୍ତ ଘଟିଛି?
1: ନା ନା, ତମର ବିଚାର ଭ୍ରାନ୍ତ ହେବ କାହିଁକି। ଅବରିଞ୍ଚ ସମନ୍ତି ଏଇସୋ ଧମ୍ମୋ ସନନ୍ତନ, ବ୍ୟାଧିର ନିରାମୟ ହୁଏତ ଔଷଧରେ ହେଇପାରେ, କିନ୍ତୁ ଚରିତ୍ର ମୈରେୟ ମାଠି କହଳ ପାନରେ ପ୍ରମତ୍ତ ଯୁବରାଜ, ଅତି ଅତ୍ୟାଚାରରେ ଶରୀରରେ ତାର ଆସନ୍ନ ଜରା, ଜଣେ କାମାଚାରୀ ନିଷ୍ଠୁର ମଣିଷକୁ ଈଶ୍ୱର ବି କେବେ ହେଲେ କ୍ଷମା କରନ୍ତି ନାହିଁ ଯୁବକ।
0: ଆପଣ କ'ଣ ସକଳ ଆଶା ପରିତ୍ୟାଗ କରିଛନ୍ତି ସମ୍ରାଟ? ଆଶାଭଙ୍ଗର କୌଣସି କାରଣ ମୁଁ ଅବଶ୍ୟ ଦେଖିପାରୁନାହିଁ।
1: ରମଣୀ ବିହାରରେ ଯାହାର କ୍ଳାନ୍ତି ନାହିଁ, ଯୁଦ୍ଧ ରକ୍ତ କ୍ଷୟରେ ଯିଏ ଅବିଚଳିତ, ଈର୍ଷା କ୍ରୋଧ ପ୍ରତିହିଂସାର ନୀଳ ରକ୍ତର ପ୍ରଚଣ୍ଡ

0: ପ୍ରବାହରେ ଯାହାର ଶରୀର ଉନ୍ମତ୍ତ ସବୁ କର୍ମ ଫଳ ଜୀବକ ସବୁ କର୍ମ ଫଳ ତୁମେ ତୁମର ପରମ ଆତ୍ମୀୟ ଯଦି ପାର ଅଜାତ ଶତ୍ରୁକୁ ଜୟ କର।
1: ମୁଁ ଆପ୍ରାଣ ଉଦ୍ୟମ କରିବି ଆଚ୍ୟ।
0: ସବୁ ତଥାଗତଙ୍କର ଇଚ୍ଛା କରୁଣା ବତ୍ସ ସିଏ ହିଁ ତ ବକ୍ରକୁ କରନ୍ତି ରୁଚ୍ୟ ଅସରଳକୁ ସରଳ କୁଟିଳକୁ କରନ୍ତି ସହଜ ଓ ଲଘୁକୁ ଗମ୍ଭୀର। ଆମେ ତ କେବଳ ନିମିତ୍ତ ମାତ୍ର। ଆଚ୍ଛା କୁମାର ଭୃତ୍ୟ ଅମାତ୍ୟ ଅଭୟ କ'ଣ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ?
1: ସୁସ୍ଥ କିନ୍ତୁ ଦୁର୍ବଳ।
0: ତମେ ଏଥର ଆସ ଯିବକ। କୁମାର ଅମାତ୍ୟ ହୁଏତ ତମର ଅପେକ୍ଷାରେ ଥିବେ। ବୁଦ୍ଧଙ୍କ ପଦ୍ମପାଦର କଣ୍ଟକ ଅପସାରଣର କାହାଣୀ ସାରା ରାଜଗୃହରେ ରାଷ୍ଟ୍ର ହେଇଯାଇଛି ତ। ଏ ସମ୍ବାଦରେ ଯୁବରାଜଙ୍କର ପ୍ରତିକ୍ରିୟା ପ୍ରତି ସତର୍କ ରହିଲେ ସବୁଠାରୁ ଉତ୍ତମ।
1: ଆପଣଙ୍କର ପରାମର୍ଶ ମୋର ମନେ ରହିଲା ଆର୍ଯ୍ୟପୁତ୍ର। ମୁଁ ଶୁଣିଛି ତଥାଗତ କପିଳବାସ୍ତୁ ଯିବେ।
0: ହୋଇପାରେ, ପ୍ରଭୁ ଯଦି କେବେ କପିଳବାସ୍ତୁ ଯାତ୍ରା କରନ୍ତି ତୁମକୁ କିନ୍ତୁ ତାଙ୍କ ସହିତ ଯିବାକୁ ହେବ। କୁମାର ଭୃତ୍ୟ, ଯିବା ପୂର୍ବରୁ କିନ୍ତୁ ଯୁବରାଜଙ୍କର ସମ୍ମତି ନେଇଯିବ।
1: ଅବଶ୍ୟ, ନହେଲେ ବିଶ୍ୱାସ ଭଙ୍ଗ ହେବ ଯେ।
0: ସାର୍ଥକ ସାର୍ଥକ ତମର ଶିକ୍ଷା ଯୁବକ, ତମେ ରାଜଗୃହର ସମ୍ମାନୀୟ ନାଗରିକ। ମୁଁ ତୁମର ଦୀର୍ଘ ଆୟୁଷ୍କାଳ କାମନା କରୁଛି ବତ୍ସ। ଚିତ୍ରିତ ଦେହ ଦର୍ଶନା ତୁର ଭ୍ରାନ୍ତିରେ କର ଦୂର ଅନିତ୍ୟ ଏହା ବାସନାପୂର୍ଣ୍ଣ କ୍ଷତମୟ ରୋଗାତୁର।
2: ପ୍ରଭୁ ତଥାଗତଙ୍କର ଜୟ ହେଉ। ଯେ ଧମ୍ମା ହେତୁ ପଭରା ହେତୁମ୍ ତଥାଗତ ଆହ। ଅନାଥ ପିଣ୍ଡଦକୁ ଶ୍ରୀଚରଣେ ଶରଣ ଦିଅନ୍ତୁ ପ୍ରଭୁ।
3: ଆସନ୍ତୁ ସୁବର୍ଣ୍ଣ ଶ୍ରେଷ୍ଠୀ, ଆପଣଙ୍କ ସଦୃଶ ସଦୟ ହୃଦୟ ଦାନଶୀଳ ବ୍ୟକ୍ତିର ଆଗମନରେ ଏଇ ବେଣୁବନ ବିହାର ଧନ୍ୟ ହେଲା।
2: ଆପଣଙ୍କ ପଦ୍ମପାଦ ଦର୍ଶନରେ ଜୀବନ ପବିତ୍ର ହେଲା ପ୍ରଭୁ। ମୋର ଅଯାଚିତ ପ୍ରଶଂସା କରି ଆପଣ ମୋତେ ଅପରାଧୀ କରନ୍ତୁ ନାହିଁ ମହାତ୍ମନ। ମୋର ଅର୍ଜିତ ସକଳ ସମ୍ପଦ ତ ଆପଣଙ୍କର, ଅନାଥମାନଙ୍କର ସେବାରେ ମୁଁ ତହିଁରୁ ସାମାନ୍ୟ ବିନିଯୋଗ କରୁଛି ମାତ୍ର।
3: ଉଦ୍ଦେଶ୍ୟ ମହତ ହେଲେ ସାମାନ୍ୟ ତ୍ୟାଗ ହିଁ ସମୁଜ୍ଜ୍ୱଳ ହୁଏ ଶ୍ରେଷ୍ଠୀ।
2: ଆପଣଙ୍କ ଦର୍ଶନରେ ମୁଁ ମୁଗ୍ଧ ପ୍ରଭୁ।
1: କେବଳ ଆପଣ କାହିଁକି, ପ୍ରଭୁଙ୍କ ଦର୍ଶନରେ ତ ମୁଗ୍ଧ ଅନେକ। ମୁଗ୍ଧ ମହାମାନ୍ୟ ସମ୍ରାଟ ବିମ୍ବିସାର, ମୁଗ୍ଧ ଜନପଦ କଲ୍ୟାଣୀ ଶାଳବତୀ, ମୁଗ୍ଧ କୁମାର ଅମାତ୍ୟ, ମୁଗ୍ଧ ରାଜଗୃହର ଅଗଣିତ ପ୍ରଜା, ସେମାନେ ସମସ୍ତେ ତଥାଗତଙ୍କ ବ୍ୟତୀତ ଅନ୍ୟ କାହାରି ନିକଟରେ କୌଣସି କଥାର ପାଶ୍ୱରେ ଆବଦ୍ଧ ନୁହନ୍ତି ସୁଦତ୍ତ।
3: ମୁଁ କିନ୍ତୁ ଧାର୍ମିକ ସୁଦତ୍ତ ଶ୍ରେଷ୍ଠୀଙ୍କ ନିକଟରେ ଆବଦ୍ଧ। ସିଏ ଗୃହପତି ହୋଇ ବିଶ୍ରମଣ, ପ୍ରତିପକ୍ଷରେ ଉପସଥ ଗ୍ରହଣ ଓ ଉପଦେଶ ଶ୍ରବଣରେ ଶ୍ରେଷ୍ଠୀ ପବିତ୍ର।
2: ମୁଁ ସମ୍ମାନିତ ମହାମାନ୍ୟ।
3: ଆପଣଙ୍କର କିଛି ଜିଜ୍ଞାସା ଅଛି ଶ୍ରେଷ୍ଠୀ?
2: ହଁ ପ୍ରଭୁ, ବର୍ଷାକାଳ ସମାଗତ ପ୍ରାୟ, ଶ୍ରାବନ୍ତୀର ରିମ୍ଝିମ୍ ବର୍ଷା, ନୂପୁର ନିକୋଣ ସଦୃଶ ଅତୀବ ମନୋରମ, ଶ୍ୟାମତମାଳର ଶାଖାରେ ଶାଖାରେ ନବପୁଷ୍ପ, ପ୍ରଥମ ବର୍ଷାର ରୋମାଞ୍ଚିତ କେଳିକଦମ୍ବ, ସଜଳ କଜଳ ମେଘମୃଦଙ୍ଗର ତାଳେ ତାଳେ ମତ୍ତ ମୟୂରର ନର୍ତ୍ତନ, ଚାକ୍ଷୁଷ ନହେଲେ କଳ୍ପନା କରିବା ଅସମ୍ଭବ ମହାତ୍ମନ। ମୋର ମନେ ହୁଏ ପ୍ରଭୁଙ୍କର ବର୍ଷାବାସ ପାଇଁ ଏ ସ୍ଥାନ ହିଁ ସର୍ବାପେକ୍ଷା ଉତ୍କୃଷ୍ଟ। ସମ୍ମତି ପାଇଲେ ବର୍ଷାବାସର ଆୟୋଜନ କରିବି ଦେବ।
3: ଗୃହପତି, ଜନାକୀର୍ଣ୍ଣ ନଗରୀରେ ବସବାସ ମୋ ପକ୍ଷରେ ଆଦୌ ସୁଖକର ନୁହେଁ। ଆପଣ ତ ଜାଣନ୍ତି, ଧ୍ୟାନ ପ୍ରାର୍ଥନା ପୂଜାର୍ଚ୍ଚନା ପ୍ରବଚନ ପାଇଁ ଲୋକାଳୟ ଆଦୌ ଅନୁକୂଳ ନୁହେଁ। ଆଉ ଶ୍ରାବନ୍ତୀ, ସିଏ ତ ଅତିମାତ୍ରାରେ ଜନାକୀର୍ଣ୍ଣ ନଗରୀ।
1: ଅନୁମତି ଦେଲେ ନଗର ବାହାରେ ବି ବର୍ଷାବାସର ଆୟୋଜନ କରାଯାଇପାରେ ପ୍ରଭୁ। ଶ୍ରାବନ୍ତୀର ଅନତି ଦୂରରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅଥଚ ନିକାଞ୍ଚନ ଅଞ୍ଚଳ ଅଛି, ଆଖପାଖରେ ଗ୍ରାମ ବି ରହିଛି। ଆପଣଙ୍କର ଭିକ୍ଷା ଆହରଣରେ କୌଣସି ପ୍ରତିବନ୍ଧକ ହେବ ନାହିଁ।
3: ବତ୍ସ ଯୁବକ, ବର୍ଷାବାସ ଅତୀବ କଠିନ, ପୁନଶ୍ଚ ବ୍ୟୟ ସାପେକ୍ଷ। ମୋ ସହିତ ବିହାରରେ ରହିବେ ଶତାଧିକ ଶିଷ୍ୟ ଓ ଅନୁଗାମୀ, ସେମାନଙ୍କର ଖାଦ୍ୟପେୟ
2: ସେସବୁ ଦାୟିତ୍ୱ ମୋର। ଆପଣଙ୍କୁ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ ପ୍ରଭୁ। ଶତାଧିକ କାହିଁକି, ସହସ୍ର ଭିକ୍ଷୁ ନେଇ ଆସନ୍ତୁ, ଆପଣଙ୍କୁ ଆତିଥ୍ୟ ଦେବ ଶ୍ରାବନ୍ତୀ।
3: କିନ୍ତୁ ସିଏ ତ ଅତି ଦୁରୁହ।

0: କର୍ମ ମହାଶ୍ରେଷ୍ଠୀ
1: ପ୍ରଭୁ, ସେଭଳି କାର୍ଯ୍ୟ ସମ୍ପାଦନରେ ତ ରହିଛି ଆନନ୍ଦ।
0: ଠିକ୍ ଅଛି, ଆପଣଙ୍କର ଯେତେବେଳେ ଏତେ ଆଗ୍ରହ, ବର୍ଷାବାସ ନିମିତ୍ତ ଅବଶ୍ୟ ଯିବି ଶ୍ରାବନ୍ତୀ, ପ୍ରତିଶ୍ରୁତି ଦେଉଛି। ତେବେ ତା ପୂର୍ବରୁ ଥରେ ମୋତେ କପିଳବାସ୍ତୁ ଯିବାକୁ ପଡ଼ିବ।
1: କପିଳବାସ୍ତୁ?
0: ହଁ ଯିବକ, ତମେ ତ ଜାଣ ସନ୍ନ୍ୟାସ ଗ୍ରହଣର 12 ବର୍ଷ ଅତିବାହିତ ହୋଇଗଲା। ନିୟମାନୁସାରେ ଥରେ ଜନ୍ମଭୂମିର ପରିଦର୍ଶନ ଏକାନ୍ତ ଆବଶ୍ୟକ।
1: ଏହା କ'ଣ ନିୟମ ମହାତ୍ମନ?
0: ନିୟମ କି ନା ମୁଁ ଜାଣେ ନା ବତ୍ସ, ତେବେ ଏତିକି ଜାଣେ ପିତା ଶୁଦ୍ଧୋଧନ ଶ୍ରମଣ ନୁହନ୍ତି, ଗୃହୀ। ସେ ନିର୍ମାୟିକ ଅଥବା ନିର୍ମୋହ ହୋଇନାହାନ୍ତି। ତା ଛଡ଼ା ପୁତ୍ରର ବୁଦ୍ଧ ରୂପ ସେ ଦର୍ଶନ କରିବାକୁ ବ୍ୟଗ୍ର। ପିତାଙ୍କର ଭୟ।
1: ଭୟ? ପୁତ୍ର ପାଇଁ ପିତାର ଭୟ?
0: ହଁ ବତ୍ସ, କାରଣ ଗତ କେଇ ମାସ ଧରି କପିଳବାସ୍ତୁରୁ ଯିଏ ଆସୁଛି ଧର୍ମ ଉପଦେଶ ଶୁଣିବା ପରେ ସେ ଭିକ୍ଷୁ ହୋଇଯାଉଛି।
1: ଏହା ତ ଶୁଭଲକ୍ଷଣ ପ୍ରଭୁ।
0: ନା, ଶୁଭଲକ୍ଷଣ ନୁହେଁ ବତ୍ସ, ସମସ୍ତ ଗୃହୀ ସନ୍ନ୍ୟାସୀ ହୋଇଗଲେ ସଂସାର ଚାଲିବ କେମିତି? ସମସ୍ତେ ଦାରାପୁତ୍ର ପରିତ୍ୟାଗ କରି ଶ୍ରମଣ ହୋଇଗଲେ ଅପଯଶ ହେବ ସିନା, କଲ୍ୟାଣ ହେବ ନାହିଁ। ତେଣୁ ଥରେ କପିଳବାସ୍ତୁରୁ ବୁଲି ଆସିଲେ ପିତାଙ୍କ ମନରୁ ଆଶଙ୍କା ଦୂର ହେବ। ଆଉ ଏଥର ଯିଏ ଯାତ୍ରାର ଆମନ୍ତ୍ରଣ ନେଇ ଆସିଛନ୍ତି ତାଙ୍କୁ ପ୍ରତ୍ୟାଖ୍ୟାନ କରିବା ଏକାନ୍ତ କଠିନ।
1: ମୁଁ ତାଙ୍କୁ ଜାଣେ ମହାତ୍ମନ।
2: ଆଶ୍ଚର୍ଯ୍ୟ, ଆପଣ ତାଙ୍କୁ ଜାଣିଲେ କେମିତି?
1: ଅନାଥ ପିଣ୍ଡଦ ଶ୍ରମଣ ନୁହେଁ କୁମାର ଭୃତ୍ୟ, ସୃଷ୍ଟି ନଗ୍ରକୁ କିଏ ଗଲା, କିଏ ଆସିଲା, ତାର ସମ୍ବାଦ ନ ରଖିଲେ ବ୍ୟବସାୟ ଚାଲିବ କେମିତି?
0: କିନ୍ତୁ ଯିଏ ଆସିଛନ୍ତି ସିଏ ତ ବ୍ୟବସାୟୀ ନୁହନ୍ତି, କପିଳବାସ୍ତୁର ଜଣେ ସାଧାରଣ ନାଗରିକ।
1: ସାଧାରଣ ନୁହନ୍ତି ପ୍ରଭୁ, ସିଏ ତ ପ୍ରଭୁଙ୍କର ବାଲ୍ୟବନ୍ଧୁ।
2: ଆପଣ କ'ଣ ବ୍ରାହ୍ମଣ କାଳୁଦାଇଙ୍କ କଥା କହୁଛନ୍ତି?
1: ହଁ କୁମାର ଭୃତ୍ୟ, ବ୍ରାହ୍ମଣ କାଳୁଦାଇ ଯେପରି ଚତୁର ସେପରି ବୁଦ୍ଧିମାନ। ପ୍ରଭୁ କାୟା ହେଲେ ସେ ଛାୟା।
2: କିନ୍ତୁ ସିଏ ତ ଚିବର ଧାରଣ କରିଛନ୍ତି, ଉପଦେଶ ଶୁଣୁଛନ୍ତି। ମୋଗଳାୟନ ଓ ସାରିପୁତ୍ତଙ୍କ ଗହଣରେ ମୁଁ ତାଙ୍କୁ ଗୃଧ୍ରକୂଟ, ସର୍ପିଣୀ ନଦୀ ଓ ସପ୍ତପର୍ଣ୍ଣୀ ଗୁହାରେ ଦେଖିଛି। ବ୍ରାହ୍ମଣ ଶ୍ରମଣ,
1: ସିଏ ତ ପ୍ରଭୁଙ୍କ ନିମନ୍ତ୍ରଣ କରି ନେବାକୁ ଚାହାନ୍ତି କପିଳବାସ୍ତୁ। ସିଏ ପୁଣି ଏକାକୀ ନୁହେଁ, ସହଗାମୀ ହେବେ ଶ୍ରମଣ, କାଶ୍ୟପ, କାତ୍ୟାୟନ, ପଞ୍ଚବର୍ଗୀୟ ଭିକ୍ଷୁ।
2: ପଞ୍ଚବର୍ଗୀୟ ଭିକ୍ଷୁ?
1: ହଁ, ଋଷିପତ୍ତନରେ ସର୍ବପ୍ରଥମେ ଦୀକ୍ଷା ଗ୍ରହଣ କରିଥିବା 5 ଜଣ ଶିଷ୍ୟ। ପ୍ରଭୁ, ଆପଣ କୋଶଳ ଯାଆନ୍ତୁ କି କପିଳବାସ୍ତୁ, ବର୍ଷାବାସର ଆତିଥ୍ୟ ନେବେ ଅନାଥ ପିଣ୍ଡଦର।
0: ଯଥା ଅଭିରୁଚି, ଆପଣଙ୍କର ଇଚ୍ଛା ହିଁ ପୂର୍ଣ୍ଣ ହେବ ଶ୍ରେଷ୍ଠ, ଆପଣଙ୍କର ଇଚ୍ଛା ହିଁ ପୂର୍ଣ୍ଣ ହେବ। ତେବେ ଆପଣଙ୍କର ଏ ଆତିଥ୍ୟ ଆଗାମୀ ବର୍ଷା ପାଇଁ ସଞ୍ଚିତ ହୋଇ ରହୁ ଶ୍ରେଷ୍ଠ, ସଞ୍ଚିତ ହୋଇ ରହୁ।

0: ଦେବୀ ସୋମପ୍ରଭା, ଆଦେଶ କରନ୍ତୁ ଭଦ୍ରେ। ମୁଁ ଏକାନ୍ତରେ ତଥାଗତଙ୍କର ଦର୍ଶନ ଚାହେଁ ଭଦ୍ରେ।
1: ସିଏ ତ ସର୍ବତ୍ର ପ୍ରତ୍ୟକ୍ଷ ଆୟୁଷ୍ମତୀ।
0: ସିଏ ଯଦି ପ୍ରତ୍ୟକ୍ଷ ତେବେ ଏତେ ଅଘଟଣ ଘଟୁଛି କାହିଁକି?
1: ସବୁ କର୍ମ, କର୍ମଫଳ।
0: କାହାର କର୍ମଫଳ, ରାଜା ନା ରାଜ୍ୟର?
1: ରାଜା କି ରାଜ୍ୟର ନୁହେଁ ଆୟୁଷ୍ମତୀ, ବ୍ୟକ୍ତିର। ବ୍ୟକ୍ତି ହିଁ ତ କେତେବେଳେ ଉତ୍ତମ ତ କେତେବେଳେ ଅଧମ ପଦବାଚ୍ୟ। ବ୍ୟକ୍ତିର ଚରିତ୍ର ହିଁ ତାକୁ ସ୍ଥାନ କାଳ ପାତ୍ର ଭେଦରେ ଉତ୍ତମ ଅଧମର ସ୍ଥାନରେ ସ୍ଥାନିତ କରେ ଭଦ୍ରେ।
0: କିନ୍ତୁ ଏ ଉତ୍ତମ ଅଧମର ବିଚାରକ କିଏ କହିପାରିବେ କଲ୍ୟାଣୀ?
1: କାହିଁକି, ସମୟ, ପ୍ରଜ୍ଞା, ବିବେକ ଓ ବିଶ୍ୱାସ ଏହାର ମାନଦଣ୍ଡ।
0: ଏହାର ଲକ୍ଷଣ କହିପାରିବେ ଦେବୀ?
1: ମୈତ୍ରୀ ଭାବନା ହିଁ ଏହାର ଲକ୍ଷଣ। ସବ୍ୟ ସତ୍ତା ସୁଖିତା ହୁଅନ୍ତୁ, ଅବେରା ହୁଅନ୍ତୁ, ସମସ୍ତ ପ୍ରାଣୀ ସୁଖୀ ହୁଅନ୍ତୁ, ଶତ୍ରୁହୀନ ହୁଅନ୍ତୁ, ଅହିଂସିତ ହୁଅନ୍ତୁ।
0: କହିପାରିବେ କଲ୍ୟାଣୀ, ତଥାଗତ ନିଜେ କ'ଣ ଶତ୍ରୁହୀନ, ସମ୍ରାଟ ବିମ୍ବିସାର କ'ଣ ସୁଖୀ? ମୁଁ ମୋର ପୁତ୍ରର ଭାଗ୍ୟ ଓ ଭବିତବ୍ୟ ସମ୍ପର୍କରେ କିଛି ପ୍ରଶ୍ନ କରିବାକୁ ଚାହିଁ ଶ୍ରମଣ ଗୌତମଙ୍କୁ ଏକାନ୍ତରେ। ଆପଣ ମୋତେ ସାହାଯ୍ୟ କରିପାରିବେ?
1: ସାହାଯ୍ୟ କରିପାରିଲେ ମୁଁ କୃତାର୍ଥ ହୁଅନ୍ତି ଯୁବରାଜ୍ଞୀ।
0: ଆପଣ କ'ଣ ଜାଣନ୍ତି ଅମାତ୍ୟ ଅଭୟ ବିମ୍ବିସାରଙ୍କ ଜ୍ୟେଷ୍ଠ ପୁତ୍ର?
1: ହଁ ଦେବୀ, ଜାଣି। ତେବେ ଅଜାତଶତ୍ରୁ ହିଁ ଘୋଷିତ ଯୁବରାଜ, ସିଂହାସନର ଉତ୍ତରାଧିକାରୀ।
0: ତଥାପି ସନ୍ଦେହ, ପିତା ପ୍ରତି ପୁତ୍ରର ସନ୍ଦେହ।
1: କିନ୍ତୁ କାହିଁକି, କାହିଁକି ଏ ଅକାରଣ ସନ୍ଦେହ?
0: ତାର କାରଣ ସମ୍ରାଟଙ୍କର ଏକାଧିକ ପୁତ୍ର,

0: ଜାତ ଶତ୍ରୁର ଏକାଧିକ ପ୍ରତିଦ୍ୱନ୍ଦ୍ୱୀ?
1: ଏକାଧିକ?
0: ହଁ ଦେବୀ, ଏକାଧିକ। ରାଣୀ ବେଳନାର ପୁତ୍ର ହଳ, ଦେହଳ ଓ କାଳ, କୋଶଳ ଦେବୀଙ୍କର ପୁତ୍ର ଶିଳଜିତ ଓ ଜୟସେନ, ଉଜ୍ଜୟିନୀର ନଟିମୁଖ୍ୟା ପଦ୍ମାବତୀର ପୁତ୍ର ବିମଳ ଓ କୌଣ୍ଡିନ୍ୟ।
2: ତା ସତ୍ତ୍ୱେ ରଙ୍ଗନାୟ କି ରାଣୀ?
0: ପରିହାସ ଥାଉ ଯିବକ।
2: ପରିହାସ ନୁହେଁ, ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଯାଉଛି ଯୁବରାଜ୍ଞୀ।
0: କି ଇଚ୍ଛା?
2: କାହିଁକି ମହାରାଣୀ ହେବା?
0: ମୁଁ ତ ହେବାକୁ ଚାହେଁ ରାଜମାତା।
2: ଧୈର୍ଯ୍ୟ ରଖନ୍ତୁ, ସେ ଇଚ୍ଛା ବି ଦିନେ ପୂର୍ଣ୍ଣ ହେବ।
3: ଭବତୁ ଭିକ୍ଷା ଦେହି।
0: ମୁଁ ରଙ୍ଗନାୟିକୀ, ଆପଣଙ୍କ ପ୍ରତୀକ୍ଷାରେ ପ୍ରଭୁ।
4: ସ୍ଥିର ହୁଅ କଲ୍ୟାଣୀ, ମୈତ୍ରୀ ଭାବନାରେ ବିଦ୍ୱେଷ ଦୂର କର, କରୁଣା ଭାବନାରେ ହିଂସା, ମୁଦିତା ଭାବନାରେ ଶତ୍ରୁଭାବ ଦୂର କର, ଉପେକ୍ଷା ଭାବନାରେ କ୍ରୋଧ, ପ୍ରାଣୀ ପ୍ରତି ଦୟା କର, ଆପେ ଆପେ ଅସ୍ଥିରତା ଚାଲିଯିବ।
0: ଆଜି ମୋଠାରୁ ଭିକ୍ଷା ଗ୍ରହଣ କରନ୍ତୁ ପ୍ରଭୁ।
4: ସମୟ ଆସିନାହିଁ କଲ୍ୟାଣୀ, ଆଗାମୀକାଲି ପାଇଁ ସଞ୍ଚିତ ହୋଇ ରହୁ ଏହି ଭିକ୍ଷା, ଆଗାମୀକାଲି ପାଇଁ ସଞ୍ଚିତ ହୋଇ ରହୁ, ଆଗାମୀକାଲି ପାଇଁ ସଞ୍ଚିତ ହୋଇ ରହୁ।

ଜଗଜନନୀ ଆଦିଶକ୍ତି ଏକାଧାରରେ ମହାକାଳୀ, ମହାଲକ୍ଷ୍ମୀ, ମହା ସରସ୍ୱତୀ, ସେ ଯୋଗମାୟା ପୁଣି ମହାମାୟା, ସୃଷ୍ଟିର ପାଳିକା ଭାବରେ ସେ ଶାକମ୍ବରୀ, ବିଶ୍ୱପାଳିନୀ ପୁଣି ବିଶ୍ୱପ୍ରସବିନୀ, ବିଶ୍ୱଧାରିଣୀ ମଧ୍ୟ। ସେ ପରମ ପୁରୁଷଙ୍କ ସହିତ ସୃଷ୍ଟିଲୀଳା ରଚନା କରିବା ପାଇଁ ସାଜିଛନ୍ତି ପ୍ରକୃତି ସ୍ୱରୂପ ନିରାକାର ବ୍ରହ୍ମ। ଅବତାର ଲୀଳା କ୍ରମରେ ବେଦରେ ଦଶ ଅବତାର ରୂପ ନେଇଥିଲା ଭଳି ଆଦିଶକ୍ତି ମଧ୍ୟ ଦଶ ମହାବିଦ୍ୟାର ସ୍ୱରୂପ ନେଇଛନ୍ତି। ବ୍ରହ୍ମାଙ୍କ ସହିତ ସେ ବ୍ରାହ୍ମୀ, ବିଷ୍ଣୁଙ୍କ ସହିତ ବୈଷ୍ଣବୀ, ରୁଦ୍ରଙ୍କ ସହିତ ସେ ରୌଦ୍ର ରୂପରେ ପ୍ରକଟିତ ହୋଇଛନ୍ତି।

0: ଆଦିଶକ୍ତି ପୁଣି ପୁରାଣରେ ଭିନ୍ନ ଭିନ୍ନ ରୂପରେ ଭିନ୍ନ ଭିନ୍ନ ନାମରେ ପୂଜା ପାଉଛନ୍ତି। ହିମାଳୟ ପୁତ୍ରୀ ଭାବରେ ସେ ପାର୍ବତୀ, ଦେବତାମାନଙ୍କର ଦୁର୍ଗତି କାଳରେ ସେ ଦୁର୍ଗା ସାଜିଥିଲେ, ଦକ୍ଷ ଯଜ୍ଞରେ ଆତ୍ମାହୁତି ଦେଇ ସେ ହେଲେ ସତୀ। କେତେବେଳେ ସେ ନବଦୁର୍ଗା, କେତେବେଳେ ସେ ବନଦୁର୍ଗା, କେତେବେଳେ କନକ ଦୁର୍ଗା, କେତେବେଳେ ଶୋଳିନୀ ଦୁର୍ଗା, କେତେବେଳେ ସେ ଜୟ ଦୁର୍ଗା, ପୁଣି କେତେବେଳେ ମହିଷ ମର୍ତ୍ତିନୀ ସିଂହ ବାହିନୀ ଦୁର୍ଗା ସେ ପୁଣି କେତେବେଳେ ଜଗତର ମଙ୍ଗଳ ପାଇଁ ସାଜନ୍ତି ସର୍ବମଙ୍ଗଳା। ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟତ୍ରମ୍ବକେ ଗୌରୀ ନାରାୟଣୀ ନମସ୍ତୁତି, ନାରାୟଣୀ ନମସ୍ତୁତି। ଆଦିଶକ୍ତି ମା ଦୁର୍ଗା ଦଶ ମହାବିଦ୍ୟା ମଧ୍ୟରେ ତାରା ରୂପରେ ମଧ୍ୟ ଆରାଧିତା। ଓଙ୍କାରେ ତୁ ତାରେ ତୁରେ ସ୍ୱାହା, ଏହି ବୀଜମନ୍ତ୍ରରେ ମା ତାରା ମଧ୍ୟ ପୂଜା ପାଇଥାନ୍ତି। ଭକ୍ତମାନଙ୍କର କଷ୍ଟ ନିବାରଣ କରି କୃପା ପ୍ରଦାନ କରି ସେ ଜଗତକୁ ତାରିଥିବାରୁ ତାଙ୍କ ନାଁ ମଧ୍ୟ କୃପାମୟୀ ମା ତାରିଣୀ।
1: ଧ୍ୟାନ ତଦପି ଜନ ଜାନି ସ୍ତୁତି କଥା

0: ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ତାରାତାରିଣୀ, ଏହା ଏକ ପ୍ରାଚୀନ ଶକ୍ତିପୀଠ। ଋଷିକୁଲ୍ୟା ନଦୀ ତୀରରେ ପର୍ବତ ଉପରେ ମା ତାରାତାରିଣୀ ପୂଜା ପାଉଛନ୍ତି। ଦକ୍ଷ ଯଜ୍ଞରେ ମା ପାର୍ବତୀ ଆତ୍ମାହୁତି ଦେବା ପରେ ସତୀ ହୋଇଥିଲେ। ସତୀଙ୍କର ଦଗ୍ଧୀଭୂତ ଶରୀରକୁ କାନ୍ଧରେ ଧାରଣ କରି ଶିବ ତାଣ୍ଡବ ନୃତ୍ୟ ଆରମ୍ଭ କରିଥିଲେ। ଶିବଙ୍କୁ ଶାନ୍ତ କରିବା ପାଇଁ, ଦେବତା ଓ ମାନବମାନଙ୍କ ସୁରକ୍ଷା ପାଇଁ ବିଷ୍ଣୁଙ୍କ ଆଦେଶରେ ସୁଦର୍ଶନ ଚକ୍ର ସତୀଙ୍କର ଅଙ୍ଗ ଖଣ୍ଡ ଖଣ୍ଡ ଛେଦନ କରିଥିଲେ। ଏହା ଭାରତର ଭୂଖଣ୍ଡରେ 51 ସ୍ଥାନରେ ପତିତ ହୋଇଥିଲା। ସେହି 51 ସ୍ଥାନ ଦେବୀଙ୍କର ମୂଳ ଶକ୍ତିପୀଠ ରୂପରେ ଖ୍ୟାତିଲାଭ କରିଛି। ଗଞ୍ଜାମର ତାରାତାରିଣୀ ପୀଠକୁ ସ୍ତନପୀଠ ବୋଲି କୁହାଯାଏ। ତାରାତାରିଣୀ ଦୁଇ ଭଗିନୀ ଭାବରେ ମଧ୍ୟ ପୂଜା ପାଉଛନ୍ତି। ମାତା ଯେମିତି ସ୍ତନ୍ୟ ଦାନ କରି ସନ୍ତାନର ଜୀବନ ରକ୍ଷା କରେ, ସ୍ତନପୀଠରେ ଆବିର୍ଭୂତ ହୋଇଥିବା ମା ତାରାତାରିଣୀ ତାଙ୍କର କରୁଣାମୟୀ ବକ୍ଷରୁ ମମତାର ସୁଧାଧାରା ଅଜାଡ଼ି ଦେଇ ଭକ୍ତମାନଙ୍କୁ ମୁକ୍ତିର ଅମୃତଧାରା ବର୍ଷି ଦିଅନ୍ତି। ବ୍ରହ୍ମପୁର ସହରଠାରୁ 30 କିଲୋମିଟର ଦୂର ଋଷିକୁଲ୍ୟାର ଦକ୍ଷିଣ ପାର୍ଶ୍ୱରେ 708 ଫୁଟ ଉଚ୍ଚ 180 ଏକର ସ୍ଥାନ ଉପରେ ମୁଣ୍ଡ ଟେକି ରହିଛି କୁଆଁରୀ ପାହାଡ଼। ସେହି କୁଆଁରୀ ପାହାଡ଼ ଉପରେ ମା ତାରାତାରିଣୀ ଆବିର୍ଭୂତ ହୋଇଛନ୍ତି। କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକରୁ ଧର୍ମାଶୋକରେ ଅଶୋକ ପରିବର୍ତ୍ତିତ ହେବା ପରେ ବୌଦ୍ଧ ଧର୍ମ ଗ୍ରହଣ କରି ତାହାର ପ୍ରସାର ପାଇଁ ଉଦ୍ୟମ କରିଥିଲେ। ବୌଦ୍ଧ ଧର୍ମରେ ମଧ୍ୟ ଦେବୀ ତାରାଙ୍କର ପୂଜା ଉପାସନାର ସୂଚନା ରହିଛି। ତାରାତାରିଣୀ ପୀଠଠାରୁ ମାତ୍ର 4 କିଲୋମିଟର ଦୂରରେ ଜୌଗଡ଼ ଦୁର୍ଗ ଅବସ୍ଥିତ। ଏଠାରେ ଅଶୋକଙ୍କର ଅନୁଶାସନର ଶିଳାଲେଖ ଆଜି ବି ରହିଛି। ଏହି ସ୍ଥାନ ବୌଦ୍ଧ ଧର୍ମ ଦ୍ୱାରା ବିଶେଷ ପ୍ରଭାବିତ। ତାରାତାରିଣୀ ବୌଦ୍ଧ ତନ୍ତ୍ରପୀଠ ଭାବରେ ଖ୍ୟାତିଲାଭ କରିଛି ବହୁ ପ୍ରାଚୀନ କାଳରୁ। ବୌଦ୍ଧ ତନ୍ତ୍ର ଓ ମୂଳ ହିନ୍ଦୁ ଧର୍ମର ସମନ୍ୱୟ ଭାବରେ ଏହି ତାରାତାରିଣୀ ପୀଠ ଗୌରବ ଲାଭ କରିଛି। ଏହା ପ୍ରାୟ ଖ୍ରୀଷ୍ଟପୂର୍ବ 1ମ ଶତାବ୍ଦୀର ବୋଲି ଗବେଷକଙ୍କର ମତ। ଏହି କାରଣରୁ ତାରାତାରିଣୀ ପୀଠର ପ୍ରାଚୀନ ଐତିହ୍ୟ ରହିଛି। ମନ୍ଦିରର ପରମ୍ପରା ରୀତିନୀତି ସେହିଭଳି ଭାବରେ ବହୁକାଳ ଚଳି ଆସୁଛି। ଏ ସମ୍ପର୍କରେ ମନ୍ଦିରର ମୁଖ୍ୟ ପୂଜକ 75 ବର୍ଷ ବୟସର ବୃଦ୍ଧ ଶ୍ରୀ ମହେଶ୍ୱର ରଣା କହନ୍ତି,
1: ଆଜ୍ଞା ଇଏ ସତ୍ୟଯୁଗ ଠାକୁରାଣୀ ପାଦପୀଠଞ୍ଚ ସ୍ତନପୀଠଞ୍ଚ ତାରିଣୀ କାମାକ୍ଷା ଯୋନି ପୀଠଞ୍ଚ ମୁଖପୀଠଞ୍ଚ କାଳିକା ଅଙ୍ଗ ପ୍ରତ୍ୟଙ୍ଗ ସଙ୍ଗେ ନ ବିଷ୍ଣୁ ଚକ୍ରେ କ୍ଷତେ ନ ଚହ।
2: ତାରାତାରିଣୀ ପୀଠ ସ୍ତନପୀଠ
1: ଭାବରେ
2: ଏ ପୁରାଣ ସହିତ ସମ୍ପର୍କ
1: ରହିଛି।
2: ଆଚ୍ଛା, ଏଇ ସ୍ତନପୀଠ ଭାବରେ ଏଠି ତାରାତାରିଣୀ 2 ମୂର୍ତ୍ତି ରହିଛି,
1: ଯା କାଳୀ ପରମା ବିଦ୍ୟା ସା ତାରା ପରିକୀର୍ତ୍ତିତା, ଉଭୟ ସ୍ତନ ସଂଯୁକ୍ତ ତାରିଣୀ ଦୁଇ ପ୍ରକୀର୍ତ୍ତିତା, ଯୋଉ ଗୋଟିଏ ରୂପରୁ ସେ ଦୁଇଟା ନହେଲେ ଯୁଗ ଠାକୁରାଣୀ କୋଉଠି ଦେଖିବେ ନାହିଁ ନା, ଦୁଇଟା ଜିନିଷ ଗୋଟେ ଠାରେ ରହିଲେ ସେ ଜାଗାଳି ପରମା ବିଦ୍ୟା ସାତାରା ପରିକୀର୍ତ୍ତି ଉଭୟ ସ୍ତନ ସଂଯୁକ୍ତ ତାରିଣୀ ଦୁଇ ପ୍ରକୃତି
2: ମାନେ କାଳୀ ତାରା ଦୁଇ
1: କାଳୀ ତାରା
2: ଉଭୟ ହେଇକି ରହିଲେ ଦୁଇ ସ୍ତନର ପ୍ରତିକର ହେଇକି ରହିଲା। ଆଚ୍ଛା, ଏଠି ଆମର ମାଙ୍କର ମଧ୍ୟ ଦୁଇଟା ଉଭା ମୁଖା ଅଛି ଯୋଉ ଗୁଡିକ ମାନେ
1: ସ୍ଥାପିତ, ତାଙ୍କର ପ୍ରତିନିଧିରେ ଆମକୁ ବିଜୟ ପ୍ରତିମା ଏଇ ଭାବରେ ରଖାହେଇଛି
2: ରଖାହେଇଛି। ଆଚ୍ଛା, ଏଇ ବଡ ପ୍ରତିମାଟି ମାଙ୍କର ଯୋଉ ହେଇଛି ଚତୁର୍ଦ୍ଧା ମୂର୍ତ୍ତି
1: ଶଙ୍କରତାରିଣୀ
2: ମୂର୍ତ୍ତି,
1: ଏଇଟା ଦୁଇଟା ଯାକ ଯୁଗ ହେଇକିରି ସେ ଗୋଟେ କରାହେଇଛି ଆଉ
2: ଶଙ୍କରତାରିଣୀ କରାହେଇଛି।
0: ତେବେ ତାରାତାରିଣୀ ଶକ୍ତିପୀଠକୁ ନେଇ ଅନେକ କିମ୍ବଦନ୍ତୀ ମଧ୍ୟ ପ୍ରଚଳିତ ହୋଇଛି। ତା ମଧ୍ୟରୁ ସବୁଠୁ ବଳିଷ୍ଠ କିମ୍ବଦନ୍ତୀ ହେଉଛି ଯେ ତାରାତାରିଣୀ ଦୁଇ ଭଉଣୀ ଭାବରେ ତାଙ୍କର ପରମ ଭକ୍ତ ଖରିଡ଼ା ବୀର ଜଗନ୍ନାଥପୁର ଶାସନରେ ବସୁ ପ୍ରହ୍ଲାଦଙ୍କ ଘରେ ରହୁଥିଲେ ଏବଂ ପୂଜା ପାଉଥିଲେ। ତାପରେ ବସୁ ପ୍ରହ୍ଲାଦକୁ ସ୍ୱପ୍ନାଦିଷ୍ଟ ହେଲା। ସେ କୁମାରୀ ପାହାଡ଼ ଉପରେ ଯଜ୍ଞ କରାଇଲେ ଏବଂ ସେଠାରେ ତାରାତାରିଣୀଙ୍କୁ ପ୍ରତିଷ୍ଠା କରାଇଲେ। ସେଇଠୁ ବସୁ ପ୍ରହ୍ଲାଦ କୁମାରୀ ପାହାଡ଼ ଉପରେ ଯଜ୍ଞ କରି ମା ତାରାତାରିଣୀଙ୍କର ପ୍ରତିଷ୍ଠା କରାଇଛନ୍ତି। ତେବେ ଆଜି ସେହି ପୀଠର ବହୁ ସମୃଦ୍ଧି ଘଟିଛି। ବିଶାଳ ମନ୍ଦିର ଗଢ଼ା ହେବା ସହିତ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ପ୍ରସିଦ୍ଧ ତନ୍ତ୍ରପୀଠ ଭାବରେ ପର୍ଯ୍ୟଟନ ପୀଠର ଗୌରବ ଲାଭ ମଧ୍ୟ କରିଛି। ଶାରଦୀୟ ଦୁର୍ଗ

0: ଉତ୍ସବ ସହିତ ଚୈତ୍ର ପର୍ବର ବିଶେଷ ଗୁରୁତ୍ୱ ରହିଛି ଏହି ତାରାତାରିଣୀ ପୀଠରେ।
1: ଏଇଠି ତ ଶରତକାଳୀନ ଦୁର୍ଗୋତ୍ସବ 16 ଦିନ ପୂଜା ଅଛି, ଶ୍ୟାମା ପୂଜା, କାର୍ତ୍ତିକ ମାସ ବିପଦାନ ଅମାସିଆ କାଳୀ ଜନ୍ମ ସେଦିନ ଗୋଟେ ପୂଜା ଅଛି,
2: ଶ୍ୟାମା
1: ପୂଜା ଅଛି, ଆଉ ଦ୍ୱାଦଶ ସଂକ୍ରାନ୍ତି ଭଳିଆ ହଉଛି।
2: ବଳିପ୍ରଥା ଅଛି ନା ନାହିଁ?
1: ବଳିପ୍ରଥା ଥିଲା, 2-3 ବର୍ଷ ହେଲା ବଳିପ୍ରଥା ବନ୍ଦ ହେଇଯାଇଛି। ଆଉ ବଳି ବୋଲେ କୁଷ୍ଠାଣ୍ଡ ବଳି।
2: ବାହାରୁ ଯେଉଁମାନେ ପର୍ଯ୍ୟଟକ ଆସୁଛନ୍ତି, ବିଳମ୍ବ ହେଲେ ପହଞ୍ଚିଲେ ରହିବା ପାଇଁ କ'ଣ ସୁବିଧା ସୁଯୋଗ ଏଠି ଅଛି?
1: ରହିବା ପାଇଁ

0: ଆସିଲେଣି ମାଙ୍କର କୃପା ଆପଣ ନିଶ୍ଚିତ ପାଇଥିବେ, ଆପଣଙ୍କ ନିଜର ଅନୁଭୂତି କ'ଣ?
1: ମୋର ନିଜର ଅନୁଭୂତି ବୋଲି କ'ଣ ଆଜ୍ଞା, ହେଉଛି ମୁଁ ଆଉ ସେ କଥା କିଛି ଜାଣୁନି। ମା ମୋତେ ଯେତେବେଳେ ଯାହା ଲୋଡ଼ା ମୁଁ ସେଟା ମାଗୁଛି, ମୋତେ ସେତିକି ମିଳୁଛି। ଆଉ କ'ଣ ମୁଁ ଦେଖାଉଛି ଖଣ୍ଡେ କେମିତି ମାଲୋ ତୋ ଦୟା ଆହୁରି ମୁଣ୍ଡିଆ ମାରୁଛି, ଚାଲିଛି ସେମିତି ଆଜ୍ଞା ଆଉ କ'ଣ।

ଧାତ୍ରୀ ବାରାଙ୍ଗନାଙ୍କ ମୁଖରୁ ଶୁଣି ଜନନୀମାନଙ୍କୁ ଖବର ଦେବାରୁ ସେମାନେ ଆସିଲେ। ଲକ୍ଷ୍ମଣ ସହ ରାମ ଶୁଭରେ ଅଛନ୍ତି କି ପଚାରିଲେ ମା'ମାନେ। ହନୁମାନ କହିଲେ, ରାମଚନ୍ଦ୍ର ପୂର୍ଣ୍ଣଚନ୍ଦ୍ର ଭଳି ଉଦୟ ହୋଇଛନ୍ତି। ସୀତାଙ୍କୁ ମୁଞ୍ଚିବା ଛାଡ଼ି କିଛି ଦିନ କ୍ଷୀଣ ହୋଇ ଉଦୟ ହୋଇଥିଲେ। ହନୁମାନଙ୍କୁ ବହୁତ ରୂପ ବଧାଇ ବା ପୁରସ୍କାର ଦେଲେ। ପାଛୋଟିବାକୁ ଗଲାବେଳେ ହନୁମାନ କହିଲେ, ସେ ରାମଚନ୍ଦ୍ର ବା ସୁନ୍ଦର ଚନ୍ଦ୍ର ବୋଲି ନିଜ ନାମ ସାର୍ଥକ କରି ଗଗନରେ ବିମାନରେ ଆସୁଛନ୍ତି। ବନୌକା ବା ଋଷି ଆଶ୍ରମରେ ପୁଷ୍ପକାଳ ବା ରାତ୍ରି ଯାପନ କରି ଅଶେଷ ତୋଷ ହୋଇ ଆସୁଛନ୍ତି ରାମ। ସେ ବୈଦେହୀ ଭୋଗରେ ତତ୍ପର, ଅର୍ଥାତ୍ ବିଚ୍ଛେଦ ପରେ ମିଳନ ସୁଖ ଉପଭୋଗରେ ରତ ହୋଇଛନ୍ତି। ପୂର୍ବରୁ ଅନଙ୍ଗ ଜ୍ୱର ସନ୍ନିପାତ ହୋଇଛି, ଅର୍ଥାତ୍ ବିଚ୍ଛେଦ ଜନିତ ବହୁ କଷ୍ଟ ଆଉ ନଭୋଗୀ ଏଥର ଚନ୍ଦନ ବିହାର ବା ରଥାରୋହଣ କରିଛନ୍ତି। ଏହି ସମୟରେ ବାଦ୍ୟ ବାଜି ଧରଣୀ ଉଛୁଳି ପଡ଼ିଲା। ନୃପତିବୃନ୍ଦ ଉର୍ଦ୍ଧ୍ୱକୁ ବାହୁ ତୋଳି ସ୍ୱାଗତ ଜଣାଇଲେ। ମନେହେଲା ବହୁ କାଗଜ ଚକି ବା ଗୁଡ଼ି ଆକାଶରେ ଉଡ଼େଇ ତାକୁ ଦୌଡ଼ିରେ ଧରି କୌତୁକରେ ଆକାଶକୁ ଚାହିଁଛନ୍ତି କି? ବାଲ୍ୟାବସ୍ଥା ସ୍ମରଣ କରି ତରୁଣମାନେ ନଟୁ ଫୋପାଡ଼ିଲା ଭଳି ଓ କପୋତ ଉଡ଼ିସାରି ବୃକ୍ଷରେ ବସିଲା ପରି ପୁଷ୍ପକ ଯାନ ଆକାଶରୁ ତଳକୁ ଆସି ସ୍ଥିର ହେଲା। ତ୍ରିଲୋଚନ ମହାଦେବଙ୍କୁ ବ୍ୟୋମକେଶ କୁହାଯାଏ। ସେ ଯେଉଁ ପାରିଜାତମାଳା ପିନ୍ଧିଥିଲେ ତାହା ଆକାଶରୁ ଖସି ପଡ଼ିଲା କି? ମନେହେଲା ଆକାଶରୂପୀ ବେଶକାରୀ ହାତରେ ରସା

ବା ପୃଥିବୀ ରୂପା ନାରୀ ତା ଚୂଡ଼ା ବା କେଶ ବନ୍ଧେଇଲା କି? ସେ କେଶର ଜୁଡ଼ା ରୁକ୍ଷ ପ୍ରଭା ଜାଳେ, ଅର୍ଥାତ୍ ନକ୍ଷତ୍ର ପ୍ରଭା ଭଳି ମୁକ୍ତାମାଳ ଜାଲରେ ଶୋଭା ପାଉଛି। ରୁକ୍ଷ ସୈନ୍ୟଙ୍କ ଦ୍ୱାରା ଶୋଭିତ ହୋଇଥିବା ହେତୁ ଏହି ବର୍ଣ୍ଣନା ହେଲା। ଶ୍ରୀରାମ ଏବଂ ରାକ୍ଷସ ବସିଥିବା ହେତୁ ଜୁଡ଼ା ପୁଷ୍ପ ଶୋଭିତ ବୋଲି ଦେଖାଗଲା। ପୂର୍ବ ଦିଗର ଉଦୟ ପର୍ବତରୁ ସୂର୍ଯ୍ୟ ଆସିଲା ପରି ରଥରୁ ଶ୍ରୀରାମ ଆସିଲେ। ବ୍ରାହ୍ମଣ ନୃପ ପ୍ରଭୃତି ବନ୍ଦନା କରି ସ୍ତୁତି କଲେ ପ୍ରଭୁଙ୍କୁ। ଏଠି ଭଞ୍ଜ କହିଲେ, ବଡ଼ଦେଉଳ ଆଗରେ ଗୁଣ୍ଡିଚା ରଥ ଯିଏ ଦେଖିଛ ସେ ତର୍କ କର। ଏ ରଥ ଦର୍ଶନ ପାଇ ସର୍ବଲୋକ ବିଳାସୀ ହୁଅନ୍ତି। ସେଠାରେ ରାଜା ନବଦିନ ଧରି ଉତ୍ସବ କରନ୍ତି। ଏଠାରେ ନରେଶ ବା ରାଜାମାନେ ରାମଙ୍କ ଆଗମନକୁ ନବଦିନ ବା ନୂଆଦିନ ବୋଲି ମନେ କଲେ। ବେନିସୋଦର ଅର୍ଥାତ୍ ଭରତ ଶତ୍ରୁଘ୍ନ ରାମଙ୍କୁ ନମସ୍କାର କଲାପରେ ମା'ମାନେ ବଧୁ ସୀତାଙ୍କୁ ନେଇଗଲେ। ସୁନା ଉତ୍ତମ ଭାବାପନ୍ନ ଭରତ ଶ୍ରୀରାମଙ୍କ କଟାକ୍ଷ ବୁଝି ସମସ୍ତଙ୍କୁ ସୁଚାରୁ ରୂପେ ଯଥାଯୋଗ୍ୟ ଭରଣ ବା ଚର୍ଚ୍ଚା କଲେ। କେଶରୀ ବା ସିଂହସରୀ ବାନର ରାଜା ସୁଗ୍ରୀବଙ୍କୁ ନରପତି ବା ରାଜାର ସମ୍ମାନ ପ୍ରଦାନ କରାଗଲା। ସୁସେଣ ଓ ଜାମ୍ବବାନଙ୍କୁ ବିପ୍ର ଭଳି ସତ୍କାର ପ୍ରଦାନ ହେଲା। ବିଭୀଷଣଙ୍କୁ ରାମଙ୍କ ଭଳି ଆଚରଣ ପ୍ରଦର୍ଶନ କଲେ, ଅର୍ଥାତ୍ ସେ ତାଙ୍କୁ ରାମଙ୍କ ଭଳି ସ୍ନେହ ଦେଖାଇଲେ। ପ୍ରଶଂସା କରି ବିଭୀଷଣ କହିଲେ, ଆମେ କୃତାର୍ଥ ହେଲୁ। ଏହାପରେ ରାଜସମ୍ଭାର ଘେନି ଶ୍ରୀରାମ ସଭାରେ ବିଜେ ହେଲେ। ସୁମନ୍ତ୍ର ସମସ୍ତଙ୍କୁ ସ୍ଥାନ ଦେଲେ ଓ ଚର୍ଚ୍ଚା କଲେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଭାନୁମତୀ ସାହୁ। ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ହମ୍ ଆପ୍କେ ହେକୁନ୍ କଥାଚିତ୍ରରୁ ଗାଇଛନ୍ତି ଏସ୍ପି ପାଲ ସୁବ୍ରମଣ୍ୟ। ଗୀତ ରଚନା କରିଛନ୍ତି ଅସାଦ ଭୋପାଲି। ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ।

प्रचार कलु हिंदी कथाचित्रर गीत आकाशवाणी भवानी पटना। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣୁଥିଲେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ପୂଜା ଚନ୍ଦନ କଥାଚିତ୍ରରୁ ଗାଇଛନ୍ତି ଅକ୍ଷୟ ମହାନ୍ତି। ଗୀତ ରଚନା କରିଛନ୍ତି ବିନୋଦ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦୀପ ରଥ।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଶଙ୍କା ସିନ୍ଦୁର କଥାଚିତ୍ରରୁ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ଅନୁରାଧା। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଙ୍କ। ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

0: country's highest awards for scientific achievement and technological innovation, describing their contributions as central to America's global leadership. At the New Age Golden Age Summit, Trump presented the National Medal of Technology and Innovation to Nadella and Dell Technologies founder Michael Dell. Elon Musk, Google co-founder Sergey Brin, Nvidia CEO Jensen Huang, and AMD CEO Lisa Su has received the National Medal of Science. In cricket, India will take on West Indies in the second of the five-match T20 International Series in Ranchi today. The match will begin at 7 p.m. Indian time. India lead the series 1-0 after winning the opening match with skipper Shreyas Iyer's century, powering the hosts to victory. And that is the end of this news bulletin.
1: Akashvani Bhavani Patana ଆରମ୍ଭ କରୁଛୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏହି ବିରତି ପରେ।
2: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଶୁଭ ସକାଳ ଶ୍ରୋତାବନ୍ଧୁ। କାକର ଭିଜା ଘାସର ଗାଲିଚା ଉପରେ ବିଞ୍ଚି ହୋଇ ପଡ଼ିଛି କଙ୍ଗଶିଉଳି। ଲାଗୁଛି କାଲି ରାତିରେ ପୃଥିବୀକୁ ବୁଲି ଆସିଥିବା କିଛି ତାରା ଅବା ମାଟିର ମାୟାରେ ବିଭୋର ହୋଇ ରହିଯାଇଛନ୍ତି ଆଉ ଆକାଶକୁ ଫେରିନାହାନ୍ତି। ନଈ ପିଠିରେ ନଈ ପଡ଼ିଥିବା କାଶଥଣ୍ଡି ଫୁଲଗୁଡ଼ିକ ଲାଗୁଛନ୍ତି ପବନରେ ଉଡ଼ୁଥିବା ଶରତର ଧଳା ଓଢ଼ୁଣୀ ପରି। ଦୂରରୁ ଆଶ୍ୱିନ ପବନ ବୋହି ଆଣୁଛି ଧାନ ଗଛର ସିରି ସିରି ଶବ୍ଦ। ସେହି ଶବ୍ଦ ଭିତରେ ଖେଳି ବୁଲୁଛି ଅଜସ୍ର ଅଦୃଶ୍ୟ ସ୍ୱପ୍ନର ଚୁନି ଚୁନି ଚିତ୍ର। ଏବେ ସବୁଠି ପ୍ରଶାନ୍ତି, ପୂର୍ଣ୍ଣତା ଓ ପ୍ରତିଶ୍ରୁତି। ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କର ଆରାଧନା ପାଇଁ ପ୍ରସ୍ତୁତି। ପୁଣି ଥରେ ଆସିଛି ଶରତ, ଆସିଛି ସୃଜନର ପାର୍ବଣ, ପ୍ରକୃତିର କବିତା ଆସର। ତେବେ ଏମିତି ଏକ ସକାଳରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛି ଆଜିର ଖୋଲା ଝରକା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଅଳକା ନାୟକ। ନମସ୍କାର।

ଶ୍ରୋତାବନ୍ଧୁ, ଆଜି ହେଉଛି ଅକ୍ଟୋବର ମାସର 9 ତାରିଖ। ଆଜିର ଦିନକୁ ପାଳନ କରାଯାଏ ବିଶ୍ୱ ଡାକ ଦିବସ ରୂପରେ। ଡାକ ବିଭାଗ କାହିଁ କେଉଁ ଯୁଗରୁ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ସୂଚନା ପହଞ୍ଚାଇବାର ଏକ ବିଶ୍ୱସନୀୟ ମାଧ୍ୟମ ଅଟେ। 1874 ଏହି ଦିନରେ ସ୍ୱିଜରଲ୍ୟାଣ୍ଡର ବର୍ଣ୍ଣରେ 22ଟି ଦେଶ ମିଶି ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ପ୍ରଥମ ଏସୀୟ ଦେଶ ଭାବରେ ଭାରତ ୟୁନିଭର୍ସାଲ୍ ପୋଷ୍ଟ ୟୁନିୟନ୍ର ସଦସ୍ୟ ହୋଇଥିଲା। ଆନନ୍ଦ ମୋହନ ନରୁଲା ନାମକ ଜଣେ ଭାରତୀୟଙ୍କର ପ୍ରସ୍ତାବ କ୍ରମେ 1969 ଟୋକିଓଠାରେ ଅନୁଷ୍ଠିତ ହୋଇଥିବା ଏକ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନ୍ର ଅଧିବେଶନରେ ଅକ୍ଟୋବର 9 ବିଶ୍ୱ ଡାକ ଦିବସ ରୂପେ ପାଳିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ତାଙ୍କ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଅନୁମୋଦନ ଲାଭ କରିଥିଲା। ତାପରେ 1970 ପ୍ରତିବର୍ଷ ଅକ୍ଟୋବର 9 ତାରିଖରେ ପାଳିତ ହେଉଛି ବିଶ୍ୱ ଡାକ ଦିବସ। ଯୁଗ ଏବଂ ସମୟ ବଦଳିବା ସହିତ ଡାକଘରର ଆବଶ୍ୟକତା ମଧ୍ୟ ବଢ଼ି ଚାଲିଛି। ଏଣୁ ଡାକଘରର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରିବାର ଲକ୍ଷ୍ୟ ନେଇ ଡାକ ଦିବସ ପାଳିତ ହେଉଅଛି।

ବିଶ୍ୱ ଡାକ ଦିବସ ଅବସରରେ ଡାକ ସେବାକୁ ନେଇ କିଛି ରୋଚକ ତଥ୍ୟ ଆସନ୍ତୁ ଜାଣିବା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ 1833-36 ଯାଏଁ ଜଣେ ପୋଷ୍ଟମାଷ୍ଟର ଭାବରେ କାର୍ଯ୍ୟ କରିଥିଲେ। ଏବର ଇଣ୍ଟରନେଟ୍ ଯୁଗରେ ମଧ୍ୟ ଆମେରିକାର ଏଭଳି ଏକ ସ୍ଥାନ ଅଛି ଯେଉଁଠାରେ ଚିଠି ଖଚର ପିଠିରେ ଯାଏ। ସ୍ଥାନଟିର ନାମ ହେଉଛି ସୁପାଇ। ଗତ ଶତାବ୍ଦୀର ଆଦ୍ୟ ଭାଗରେ ଆମେରିକାରେ 2.6 କିଲୋଗ୍ରାମରୁ କମ୍ ଓଜନର ଶିଶୁଙ୍କୁ ଡାକ ବିଭାଗ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯାଉଥିଲା। ବିଶ୍ୱର ସର୍ବାଧିକ ଡାକଘର ଆମ ଦେଶରେ ଅଛି। 1727 କୋଲକାତାରେ ଆମ ଦେଶରେ ପ୍ରଥମ ଡାକଘର ସ୍ଥାପିତ ହୋଇଥିଲା। ଆମ ଦେଶର ଡାକଘରଗୁଡ଼ିକରେ 33.03 କୋଟି ଟଙ୍କା

33.3 କୋଟିର ସଞ୍ଚୟ ଖାତା ଅଛି। ବିଶ୍ୱର ସର୍ବାଧିକ ଉଚ୍ଚତାରେ ଥିବା ଡାକଘର ହେଉଛି ହିମାଚଳ ପ୍ରଦେଶର ହିକିମ୍ଠାରେ ଥିବା ଡାକଘର। ଏହା ସମୁଦ୍ର ପତ୍ତନଠାରୁ 15,500 ଫୁଟ ଉଚ୍ଚତାରେ ଅଛି। ସେହିପରି ଆମ ଭାରତରେ ଜାମ୍ମୁ ଓ କାଶ୍ମୀରରେ ଶ୍ରୀନଗର ସ୍ଥିତ ଡାଲ ଲେକ୍ରେ ଭାସମାନ ପୋଷ୍ଟ ଅଫିସ୍ ରହିଛି। 1986 ମସିହାରେ ଭାରତରେ ସ୍ପିଡ୍ ପୋଷ୍ଟ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମନି ଅର୍ଡ଼ର ବ୍ୟବସ୍ଥାର ଆରମ୍ଭ 1880 ମସିହାରେ ହୋଇଥିଲା। ଭାରତରେ 1879 ମସିହାରେ ନଭେମ୍ବର 8 ତାରିଖରେ ପ୍ରଥମେ ପୋଷ୍ଟକାର୍ଡ ପ୍ରଚଳନ ହୋଇଥିଲା। ଏଥିରେ ରାଣୀ ଭିକ୍ଟୋରିଆଙ୍କର ଛବି ଥିଲା। 1949 ମସିହା ସେପ୍ଟେମ୍ବର 7 ତାରିଖରେ ସର୍ବଭାରତୀୟ ସ୍ତରରେ ପୋଷ୍ଟକାର୍ଡ଼ର ପ୍ରଚଳନ ହେଲା। ଭାରତ ସ୍ୱାଧୀନତା ପାଇବା ପରେ ଭାରତ ସରକାର ଅଜନ୍ତାର ହାତୀଗୁମ୍ଫା ଚିତ୍ର ଥିବା ପୋଷ୍ଟକାର୍ଡ଼କୁ ପ୍ରଚଳନ କରିଥିଲେ। ପରବର୍ତ୍ତୀ ସମୟରେ ନୂତନ ମୁଦ୍ରଣ ପ୍ରଣାଳୀ ଯୋଗୁଁ 5 ପଇସା 6 ପଇସା 10 ପଇସା 15 ପଇସା 20 ପଇସା 25 ପଇସା ଓ 50 ପଇସାର ପୋଷ୍ଟକାର୍ଡ଼ର ମୂଲ୍ୟ ରଖାଯାଇଥିଲା। 1972 ଅଗଷ୍ଟ 15 ତାରିଖରେ ପୋଷ୍ଟକାର୍ଡ଼ରେ ଠିକଣା ଲେଖାଥିବା ସ୍ଥାନରେ ପିନ୍କୋଡ଼ ଉଦ୍ଦିଷ୍ଟ ରହିଲା। ଆମ ଓଡ଼ିଶାର ପୁରାତନ ଡାକଘର ଗଞ୍ଜାମର ଗୋପାଳପୁର ବେଳାଭୂମିରେ ଏବେ ମଧ୍ୟ ସ୍ମାରକୀ ରୂପେ ରହିଛି। ଇଂରେଜମାନେ ସେମାନଙ୍କର ଦରିଆପରି ସମ୍ପର୍କ ସ୍ଥାପନ ପାଇଁ ଏହି ଡାକଘର ସ୍ଥାପନ କରିଥିଲେ। ଏଠାରେ ସେତେବେଳେ ୟୁରୋପ ଓ ଅଷ୍ଟ୍ରେଲିଆ ଅଧିବାସୀଙ୍କ ସହିତ ଯୋଗାଯୋଗର ସୁବିଧା ହେଉଥିଲା। 1900 ମସିହା ବେଳକୁ ବ୍ରିଟିଶ ଇଣ୍ଡିଆର ଷ୍ଟିମ୍ ନାଭିଗେସନ୍ କମ୍ପାନୀ ଓ ପରେ ସିନ୍ଧିଆ କମ୍ପାନୀ ଭାରତର ପୂର୍ବ ଉପକୂଳରେ ରେଙ୍ଗୁନ୍ ଯାଉଥିବା ଜାହାଜଗୁଡ଼ିକ ଚିଠି ନେଇ କାକିନାଡ଼ା ବିଶାଖାପାଟନା ଆଦି ବନ୍ଦରରେ ପହଞ୍ଚୁଥିଲେ। ସେଠାରୁ ଗୋପାଳପୁର ଡାକଘରକୁ ଟେଲିଗ୍ରାମ ଯୋଗେ ବାର୍ତ୍ତା ଶୁଣାଉଥିଲେ ଓ ଚିଠିକୁ ଦେଉଥିଲେ। 1938 ମସିହା ଯାଏଁ ଏହି ଡାକଘର ଚାଲୁଥିଲା।

0: ଶ୍ରୋତାବନ୍ଧୁ, ଆଜି ବିଶ୍ୱ ଡାକ ଦିବସରେ ସବୁଠାରୁ ମନେ ପଡ଼େ ଚିଠି। ସମୟ ଥିଲା ଯେତେବେଳେ ଯୋଗାଯୋଗର ଗୋଟିଏ ମାତ୍ର ମାଧ୍ୟମ ଥିଲା ଚିଠି। ଚିଠି ଜରିଆରେ ପରିବାରଠାରୁ ଆରମ୍ଭ କରି ଦୂର ସମ୍ପର୍କକୁ ଯୋଡ଼ିବା ପାଇଁ ସେ ଥିଲା ଏକ ବଳିଷ୍ଠ ମାଧ୍ୟମ। ଚିଠି ଥିଲା ଅସୀମ ପ୍ରତୀକ୍ଷାର ଅନ୍ୟ ଏକ ନାମ। ଚିଠି ଥିଲା ସୁଖ ଦୁଃଖ, ହସ କାନ୍ଦ, ପ୍ରାପ୍ତି ଅପ୍ରାପ୍ତିର ଚିଠି ଥିଲା ପ୍ରତୀକ୍ଷାର ଅନ୍ୟ ଏକ ନାମ। ଡାକବାଲା ଘର ସାମ୍ନାରେ ଘଣ୍ଟି ବଜାଇଲେ ସମସ୍ତଙ୍କ ମନରେ ଭରି ଯାଉଥିଲା ଉତ୍କଣ୍ଠା। ଆଉ ଯେତେବେଳେ ଡାକବାଲା ଚିଠି ବଢ଼େଇ ଦେଉଥିଲା, ଖୁସିରେ ମନ ଉଛୁଳି ପଡ଼ୁଥିଲା। ସେ ଖୁସି ଯିଏ ଅନୁଭବ କରିଛି ସିଏ ହିଁ ଜାଣିପାରିବ ସେ ସମୟରେ ଚିଠି ପାଇବାର ଆନନ୍ଦ କେତେ ଯେ ବେଶୀ ଥିଲା। ଆଜିର ବ୍ୟସ୍ତ ବହୁଳ ଜୀବନ ଓ ସୁବିଧାବାଦୀ ଦୁନିଆରେ କିଏ ବା କେଉଁଠି ଚିଠି ଲେଖୁଛି? ଆମେ ସମସ୍ତେ ଏତେ ସହଜ ଓ ସୁବିଧାର ପନ୍ଥା ଆପଣେଇ ନେଲୁଣି ଯେ କାଗଜର ପୃଷ୍ଠାରେ କଲମ ଧରି ଲେଖିବାକୁ ନା ଅଛି ଧୈର୍ଯ୍ୟ, ନା ଅଛି ସମୟ। ଯଦିଓ ଚିଠି ପହଞ୍ଚିବାକୁ ସମୟ ନିଏ, ଆଉ ଲେଖିବାକୁ ବି ସମୟର ଆବଶ୍ୟକତା ପଡ଼େ। ତେଣୁ ଆଜିର ଯୁବପିଢ଼ି ହୁଅନ୍ତୁ କି ଆଜିର ମଣିଷ, ହ୍ୱାଟ୍ସଆପ୍ ମେସେଞ୍ଜର ପରି ସୋସିଆଲ ମିଡ଼ିଆ ବ୍ୟବହାର କରି ଗୋଟିଏ କ୍ଲିକ୍ରେ ନିଜ ମନର ପରିଭାଷା, କଥାବାର୍ତ୍ତା ଓ ତଥ୍ୟ ପହଞ୍ଚାଇ ପାରୁଛନ୍ତି। ସତ ହେଲେ ଧଳା କାଗଜ ଉପରେ ହୃଦୟର ପରିଭାଷା ଲେଖିବାର ଆନନ୍ଦ ତାହା ସୋସିଆଲ ମିଡ଼ିଆରେ ମିଳିନଥାଏ। ଚିଠି କେବଳ କାଗଜରେ ଲେଖା ମାଳମାଳ ଅକ୍ଷରର ସମ୍ଭାର ନଥିଲା, ଥିଲା ସ୍ନେହ, ପ୍ରେମ, ଭଲ ପାଇବାର ନିଆରା ଅନୁଭବ। ସତରେ ଚିଠି କଥା କହି ବସିଲେ କେବେ ସରିବ ନାହିଁ ସେ କଥା। ଟିକିଏ ଯଦି ପଛକୁ ବୁଲି ଚାହିଁବା ଆବରି ପଶିବ ସେ ଆବେଗ ଆମକୁ। ଚିଠିଟିଏକୁ କେତେ ଅପେକ୍ଷା ଥିଲା ଦିନ ଦିନର, ଆଉ ସେ ଅପେକ୍ଷା ଯେ କେତେ ଆବେଗ ଭରା ସେ କଥା ଭାବି ବସିଲେ ବେଳ ସରିଯିବ ସିନା, ଭାବନା କିନ୍ତୁ ସରିବ ନାହିଁ। ସେ ଯାହା ବି ହେଉ ନା କାହିଁକି, ଚିଠି ଯେତେ ଅତୀତ ହେବ ତାର ସୁନ୍ଦର ସ୍ମୃତି ଚିରକାଳ ମନେ ରହିବ।
1: ସାମୁକା।

ଶ୍ରୋତାବନ୍ଧ, ଏବେ ଚାଲିଛି ପିତୃପକ୍ଷ, ଆମ ପୂର୍ବଜଙ୍କ ପ୍ରତି ଋଣ ଓ କୃତଜ୍ଞତାର ପବିତ୍ର ପର୍ବ। ପିତୃପକ୍ଷ ଶ୍ରାଦ୍ଧ କେବଳ ଏକ ଧାର୍ମିକ କର୍ମକାଣ୍ଡ ନୁହେଁ, ଏହା ହେଉଛି ଆମ ମୂଳକୁ ସ୍ମରଣ କରିବାର, ନିଜ ଅସ୍ତିତ୍ୱ ପଛରେ ଅସଂଖ୍ୟ ଅଦୃଶ୍ୟ ହାତକୁ ପ୍ରଣାମ କରିବାର ଏକ ପବିତ୍ର ପରମ୍ପରା। ମଣିଷ ଯେ ଯେତେ ଉଚ୍ଚକୁ ଉଠିଯାଉ, ତାର ପାଦ ତଳେ ଥାଏ ତାର ପୂର୍ବପୁରୁଷଙ୍କର ତ୍ୟାଗର ମାଟି। ସେଥିପାଇଁ ହିନ୍ଦୁ ପରମ୍ପରାରେ ପିତୃଋଣକୁ ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଋଣ ଭାବରେ ଗ୍ରହଣ କରାଯାଇଛି। ଭାଦ୍ରବ ପୂର୍ଣ୍ଣିମା ପରେ ଆରମ୍ଭ ହେଉଥିବା କୃଷ୍ଣ ପକ୍ଷରୁ ଅମାବାସ୍ୟା ପର୍ଯ୍ୟନ୍ତ ଥିବା ଏହି ପକ୍ଷକୁ ସାଧାରଣତଃ ପିତୃପକ୍ଷ କୁହାଯାଏ। ଏହି ସମୟରେ ପ୍ରତ୍ୟେକ ତିଥିରେ ପରଲୋକଗତ ହୋଇଥିବା ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ କରାଯାଏ। ପକ୍ଷର ଶେଷ ଦିନ ସର୍ବପିତୃ ଅମାବାସ୍ୟା, ଯାହାକୁ ଆମେ ମହାଳୟ ଅମାବାସ୍ୟା ମଧ୍ୟ କହିଥାଉ। ଏହି ଦିନ ଜଣା ଅଜଣା ସମସ୍ତ ପିତୃପୁରୁଷଙ୍କ ପାଇଁ ସାମୂହିକ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ପିତୃପକ୍ଷ ଆମକୁ ଗୋଟିଏ ବଡ଼ କଥା ଶିଖାଏ, ଆମେ ଏକା ନୁହେଁ, ଆମ ପଛରେ ଅନେକ ପିଢ଼ିର ତ୍ୟାଗ ରହିଛି। ଜଣେ ବାପା ନିଜ ପୁଅ ପାଇଁ ଜୀବନର ଅନେକ ସୁଖ ଛାଡ଼ି ଦିଅନ୍ତି। ଜଣେ ମା ନିଜ ସନ୍ତାନର ଭବିଷ୍ୟତ ପାଇଁ ନିଜର ଆଜିକୁ ଜଳାଇ ଦେଇଥାନ୍ତି। ଜଣେ ଜେଜେବାପା ଘରର ମାଟିକୁ ରକ୍ଷା କରନ୍ତି। ଜଣେ ଜେଜେମା ପରମ୍ପରାକୁ ପିଢ଼ିରୁ ପିଢ଼ି

ନେଇ ଯାଆନ୍ତି। ଆମ ସଂସ୍କୃତି, ଆମ ପରମ୍ପରା କେତେ ମହନୀୟ ଶ୍ରୋତାବନ୍ଧୁ, ଯେଉଁଠି ମୃତ ପୂର୍ବପୁରୁଷଙ୍କୁ ମଧ୍ୟ ଆମକୁ ସମ୍ମାନ, କୃତଜ୍ଞତା ଓ ଶ୍ରଦ୍ଧା ଜଣାଇବାର ଶିକ୍ଷା ଦେଇଥାଏ। ସେହି ପରମ୍ପରାରେ ଯେତେବେଳେ ବଞ୍ଚିଥିବା ବୃଦ୍ଧ ପିତାମାତାଙ୍କୁ ହତାଦର କରାଯାଏ, ତାଠାରୁ ଦୁଃଖର ବିଷୟ ଆଉ କ'ଣ କହିଲେ। ଅନେକ ସମୟରେ ବୃଦ୍ଧ ବୟସରେ ଅସହାୟ ବାପା ମାଆଙ୍କର ଦୁଃଖଭରା କାହାଣୀ ଆମକୁ ଦେଖିବାକୁ ମିଳିଥାଏ। ବୃଦ୍ଧ ବୟସରେ ବାପା ମା ସନ୍ତାନଙ୍କଠାରୁ ସମ୍ମାନ ଓ ଶ୍ରଦ୍ଧା ଚାହାନ୍ତି। କଥାରେ କହନ୍ତି, ପିତାମାତା ଋଣ ଜନ୍ମ ଜନ୍ମାନ୍ତରରେ ମଧ୍ୟ ଶୁଝେ ନାହିଁ। ବାପା ମାଆଙ୍କ ତ୍ୟାଗର କେବେ ଆମେ ହିସାବ କରିପାରିବା କି? ସନ୍ତାନ ସନ୍ତତିକୁ ମଣିଷ କରିବା ପାଇଁ ବାପା ମାଆଙ୍କ ଲୁହରେ ଭିଜିଥିବା ତକିଆକୁ ଆମେ ଓଜନ କରିପାରିବା କି? ନୁହେଁ ନା ଶ୍ରୋତାବନ୍ଧୁ। ତେଣୁ ଆପଣଙ୍କ ଘରେ ଯଦି ଆପଣଙ୍କର ବୃଦ୍ଧ ପିତାମାତା ଅଛନ୍ତି, ଆପଣ ନିଜର ବ୍ୟସ୍ତଭରା ସମୟରୁ ସମୟ କାଢ଼ି ଟିକେ ତାଙ୍କ ପାଖରେ ବସନ୍ତୁ, ତାଙ୍କର ଭଲମନ୍ଦ ପଚାରି ବୁଝନ୍ତୁ, ସେତିକି ସେମାନଙ୍କ ପାଇଁ ଯଥେଷ୍ଟ। ଆଜି ଆମେ ଯେତେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ମଧ୍ୟ ଘରର ପ୍ରଥମ ଓ ଶ୍ରେଷ୍ଠ ଜୀବନ୍ତ ଠାକୁର ବାପା ମାଆଙ୍କୁ ଅବହେଳା କରିବା, ତେବେ ସେ ପିଣ୍ଡଦାନ ଶ୍ରାଦ୍ଧ ତର୍ପଣର କିଛି ବି ମୂଲ୍ୟ ରହିବ ନାହିଁ।

ଆଜି ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାର। ଆଜିର ଦିନକୁ ମଧ୍ୟ ପାଳନ କରାଯାଇଥାଏ ବିଶ୍ୱ ଅଣ୍ଡା ଦିବସ ରୂପରେ। ଅଣ୍ଡାର ଗୁଣବତ୍ତା ଓ ଉପଦେୟତା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନ୍ତର୍ଜାତିକ ଏକ କମିଶନ 1964 ମସିହାରେ ଗଠନ କରାଯାଇଥିଲା। ଏହି କମିଶନ ପକ୍ଷରୁ 1996 ମସିହାରେ ଭିଏନାଠାରେ ଆୟୋଜିତ ସମ୍ମିଳନୀରେ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାର ଦିନ ବିଶ୍ୱ ଅଣ୍ଡା ଦିବସ ରୂପରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅଣ୍ଡା ହେଉଛି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏକ ଉପାଦେୟ ଖାଦ୍ୟ। ଶରୀର ଗଠନ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାର ଭିଟାମିନ୍ଠାରୁ ଆରମ୍ଭ କରି ଖଣିଜ ଶକ୍ତିରେ ଭରପୁର ହୋଇ ରହିଥିବାରୁ ଅଣ୍ଡାକୁ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ରୂପେ ବିବେଚନା କରାଯାଇଥାଏ। ଅଣ୍ଡା ହେଉଛି ପୁଷ୍ଟିସାରରେ ଭରପୁର ଏକ ପୌଷ୍ଟିକ ଆହାର ଓ ପ୍ରକୃତିଦତ୍ତ ଗୋଟିଏ ବଡ଼ ଆକାରର ଭିଟାମିନ୍ ବଟିକା। ଅଣ୍ଡା ଲୋହିତ ରକ୍ତକଣିକା ତିଆରି କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆୟୋଡିନ୍ ଥାଇରଏଡ୍ ହର୍ମୋନ୍ ତିଆରି କରିବା ସହିତ ଥାଇରଏଡ୍ ଗ୍ଲାଣ୍ଡ ପରିଚାଳନାରେ ସାହାଯ୍ୟ କରିଥାଏ। ସେହିଭଳି ଅଣ୍ଡାରେ ଭରପୁର ରହିଥିବା ଆଇରନ୍ ଖଣିଜ ପଦାର୍ଥ ଲୋହିତ ରକ୍ତକଣିକା ତିଆରି କରିବା ସହିତ ଶରୀରରେ ରକ୍ତ ପ୍ରବାହ କାଳରେ ଅମ୍ଳଜାନ ପରିବହନରେ ସାହାଯ୍ୟ କରିଥାଏ। ଏହାଛଡ଼ା ଆଇରନ୍ ଦୃଷ୍ଟିଶକ୍ତିକୁ ଶାଣିତ ରଖେ ତଥା ବାର୍ଦ୍ଧକ୍ୟଜନିତ ଦୃଷ୍ଟିଗତ ସମସ୍ୟା ଓ ମାଂସପେଶୀ ଅବକ୍ଷୟରୁ ସୁରକ୍ଷା ଦେଇଥାଏ। ମାଂସପେଶୀ, ଚର୍ମ, ଶରୀରର ଟିସୁ ଇତ୍ୟାଦିର ପୁନଃନିର୍ମାଣ ପାଇଁ ଉପାଦେୟ ପୁଷ୍ଟିସାର ମଧ୍ୟ ଅଣ୍ଡାରେ ରହିଛି। ଏହା ରୋଗ ପ୍ରତିରୋଧ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଅଳ୍ପ ବ୍ୟୟରେ ପ୍ରାକୃତିକ ଉପାୟରେ ନିର୍ମିତ ଅଣ୍ଡା ଖାଇବା ଦ୍ୱାରା ଆମ ଶରୀରର ଉତ୍ତମ ପୋଷଣ ହୋଇଥାଏ।

ଏଥର ଆସନ୍ତୁ ଜାଣିବା ଆଜିର ଦିନ ସମ୍ପର୍କରେ ଇତିହାସର ଆଇନାର। 1876 ଆଜିର ଦିନରେ ଟେଲିଫୋନର ଉଦ୍ଭାବକ ଗ୍ରାହମ୍ ବେଲ୍ ଦୀର୍ଘ ସମୟ ଧରି ଟେଲିଫୋନ୍ ଦ୍ୱାରା କଥାବାର୍ତ୍ତାର ସଫଳ ପରୀକ୍ଷଣ କରିଥିଲେ। 1888 ଅକ୍ଟୋବର 9 ତାରିଖରେ ପ୍ରଥମ ଥର ପାଇଁ ୱାଶିଂଟନ DCକୁ ଜନସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା। 1962 ଆଜିର ଦିନରେ ୟୁଗାଣ୍ଡା ସ୍ୱାଧୀନତା ପାଇଥିଲା। 2006

ଆଜିର ଦିନରେ ଗୁଗୁଲ ୟୁଟ୍ୟୁବ୍ର ଅଧିଗ୍ରହଣ ଘୋଷଣା କରିଥିଲା। 1876 ଅକ୍ଟୋବର 9 ତାରିଖ ଦିନ ଉତ୍କଳମଣି ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ। ପ୍ରସିଦ୍ଧ ସଙ୍ଗୀତକାର ରବୀନ୍ଦ୍ର ଜେନ 2015 ଆଜିର ଦିନରେ ମୃତ୍ୟୁବରଣ କରିଥିଲେ।

ବର୍ତ୍ତମାନ ଶୁଣନ୍ତୁ କିଛି ସ୍ଥାନୀୟ ଖବର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସେବା ସେତୁ ସଂକଳ୍ପ ଅଭିଯାନ।

ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଜନହିତକର ଯୋଜନା ଜନସାଧାରଣ କିପରି ପାଇପାରିବେ ସେ ନେଇ ସଚେତନତା ସୃଷ୍ଟି କରିବା। ନୂଆପଡ଼ା ଜିଲ୍ଲାର ଏଗ୍ରିଷ୍ଟାକ୍ ତଥ୍ୟର ସମ୍ପୂର୍ଣ୍ଣତା ହାସଲ କରିବା ସହିତ କୃଷକ ପଞ୍ଜୀକରଣକୁ ଅଧିକ ବ୍ୟାପକ ଓ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା କୁଲାମୁଣ୍ଡା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ପ୍ରକଳ୍ପସ୍ତରୀୟ ନବମ ପୋଷଣ ମାସ ପାଳିତ ହୋଇଛି। ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଶିକ୍ଷକ ଦିବସ ଅବସରରେ ବୃତ୍ତିଗତ ପରାମର୍ଶ ମାଧ୍ୟମରେ କୃତ୍ରିମ ବୁଦ୍ଧିମତା ଓ ଓଡ଼ିଶା ଜ୍ଞାନ ବିତରଣ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ଓ ଭାଇଚାରାର ପରିବେଶରେ ସୁରୁଖୁରୁରେ ପାଳନ କରିବା ନେଇ ଧର୍ମଗଡ଼ ବ୍ଲକ ସଭାଗୃହରେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତର ସୀମାନ୍ତ ଦଲ୍ଲିପଡ଼ା ଗ୍ରାମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଖଡ଼ିଆଳ କେନ୍ଦୁପତ୍ର ବନଖଣ୍ଡ ଅଧୀନ ସିନାପାଲି କେନ୍ଦୁପତ୍ର ରେଞ୍ଜ ଦ୍ୱାରା କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳୀ ଶ୍ରମିକମାନଙ୍କୁ ନେଇ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥର ଆସନ୍ତୁ ଜାଣିବା ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରଙ୍କ ସୂଚନା ଅନୁଯାୟୀ ରାଜ୍ୟର କିଛି ଜିଲ୍ଲାରେ ଆକାଶ ଆଂଶିକ ମେଘୁଆ ରହିବା ସହିତ ବିଜୁଳି ଘଡ଼ଘଡ଼ି ସହିତ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି। ଏହା ସହିତ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ପାଗ ସାଧାରଣତଃ ଶୁଖିଲା ରହିବ। ଗତକାଲି ଭବାନୀପାଟଣାଠାରେ ସର୍ବାଧିକ ତାପମାତ୍ରା 33 ଡିଗ୍ରୀ ସେଲସିୟସ୍ ଥିଲାବେଳେ ସର୍ବନିମ୍ନ ତାପମାତ୍ରା 22 ଡିଗ୍ରୀ ସେଲସିୟସ୍ ଥିଲା।

ଶ୍ରୋତବନ୍ଧୁ, ଦେଖୁ ଦେଖୁ ସମୟ ଆମକୁ ପହଞ୍ଚାଇ ଦେଲାଣି କାର୍ଯ୍ୟକ୍ରମର ଶେଷ ପାହାଚରେ। ସତରେ କେତେ ଶୀଘ୍ର ବର୍ତ୍ତମାନ ଅତୀତ ହୋଇଯାଏ ଓ ଭବିଷ୍ୟତ ବର୍ତ୍ତମାନରେ ପହଞ୍ଚିଯାଏ। ସେଥିପାଇଁ ତ କୁହାଯାଏ, ହୁଏତ ମଣିଷ ଦିନେ ପୃଥିବୀ ଓ ସୂର୍ଯ୍ୟର ଦୂରତାକୁ ଅତିକ୍ରମ କରିବ, ଦିନେ ହୁଏତ ମଙ୍ଗଳ ଗ୍ରହରେ ଯାଇ ରହିବ, କିନ୍ତୁ କୌଣସି ଦିନ ଗତକାଲି ପାଖରେ ପହଞ୍ଚି ପାରିବ ନାହିଁ। ଶରତର ଗଙ୍ଗଶୁଳି କ'ଣ ଏଇ କଥା କୁହେ ନାହିଁ ଯେ ମୁଁ କେବଳ ବର୍ତ୍ତମାନରେ ବିଶ୍ୱାସ କରେ, ଏଇ ଯେ ଫୁଟୁଛି ବାସୁଛି ବି ଟିକିଏ ଟିକିଏ, ଗତକାଲି ମୋର ଅସ୍ତିତ୍ୱ ନଥିଲା, ଆସନ୍ତାକାଲି ମୁଁ ହୁଏତ ସମାଧି ନେଇସାରିଥିବି। ସେଥିଲାଗି ଶ୍ରୋତାବନ୍ଧୁ, ବର୍ତ୍ତମାନକୁ ନେଇ ହିଁ ଜୀବନକୁ ସଠିକ୍ ଉପଯୋଗ କରିବା ଉଚିତ। ଏହି କଥା ସହିତ ଆଜିର କାର୍ଯ୍ୟକ୍ରମର ବିଦାୟ ନେଉଛି। ଆଜିର ଦିନଟି ଆପଣ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ। ଉପସ୍ଥାପନରେ ଥିଲି ଅଳକା ନାୟକ, ରହୁଛି, ନମସ୍କାର।

ବିଶେଷ କାର୍ଯ୍ୟକ୍ରମ ଖୋଲ ଝରକା ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣ ବର୍ତ୍ତମାନ ସମୟ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12ରେ ଶୁଣିବେ ଆଦିବାସୀ ଗୀତ କ୍ରମରେ କୋଟିଆକନ୍ଧ ଗୀତ, ପରିବେଷଣ କରିବେ ଶୁକ୍ରମା ଝିଅ ସାଥୀ। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ବେଣୁଧର ସୁବୁଦ୍ଧି, ଶୈଳଭାମା ମହାପାତ୍ର, ଶଙ୍କର ପ୍ରସାଦ ଦତ୍ତ, ଗୀତା ପଟ୍ଟନାୟକ ଓ ଅକ୍ଷୟ ମହାନ୍ତି। ଚାଷର କଥା ଦିନ 11:10। ଦିନ 11:20 ଶୁଣିବେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ର। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ଏଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12ରେ, ସେତେବେଳେ ଯାଏଁ ବିଦାୟ ନେଉଛୁ।

necesario, mínimo nada.

ଶୁଣୁଥିଲି ଆଦିବାସୀ ଗୀତକ୍ରମରେ କୁଟିଆ ଗନ୍ଧ ଗୀତ ପରିବେଷଣ କରିଥିଲି ଶିଳ୍ପୀ।

ଶୁକ୍ରୁ ମାଝି ଏବଂ ସାଥୀ ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଶିଳ୍ପୀ ବେଣୁଧର ସୁବୁଦ୍ଧିଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ସୁବାସ ଚନ୍ଦ୍ର ବିଶେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ଶୈଳଭାମା ମହାପାତ୍ରଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ସୁବାସ ଚନ୍ଦ୍ର ବିଶୋଇ।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

0: ରାତିରେ SMS
1: KYC ଅପଡେଟ୍ କରନ୍ତୁ ନଚେତ୍ ଆକାଉଣ୍ଟ ବ୍ଲକ୍ ହେଇଯିବ।
2: ଲିଙ୍କରେ କ୍ଲିକ୍ କରୁଛି, ବ୍ଲକ୍ ନ ହେଇଯାଉ।
3: ରୁହନ୍ତୁ, ଚେକ୍ କରିଛନ୍ତି, ଲିଙ୍କ ସୁରକ୍ଷିତ ଅଛି। ସେଣ୍ଡର ଆପଣଙ୍କ ବ୍ୟାଙ୍କ ହିଁ ତ। KYC ଅପଡେଟ୍ ପାଇଁ ଅଜଣା ଲିଙ୍କ ଖୋଲିବା ମାନେ ଅଜଣା ଲୋକଙ୍କ ପାଇଁ ନିଜ ଆକାଉଣ୍ଟର କବାଟ ଖୋଲିବା। ମିଛ ତତ୍ପରତାରେ ଫସନ୍ତୁ ନାହିଁ, ଆଉ ନକଲି KYC ଅପଡେଟ୍ ଲିଙ୍କରୁ ବଞ୍ଚନ୍ତୁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଶୁଣୁଛନ୍ତି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ଗୀତା ପଟ୍ଟନାୟକଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ରଜନୀକାନ୍ତ ନାୟକ।

0: ରାତିରେ SMS
1: KYC ଅପଡେଟ୍ କରନ୍ତୁ ନଚେତ୍ ଆକାଉଣ୍ଟ ବ୍ଲକ୍ ହେଇଯିବ। ଲିଙ୍କରେ କ୍ଲିକ୍ କରୁଛି, ବ୍ଲକ୍ ନ ହେଇଯାଉ।
2: ରୁହନ୍ତୁ, ଚେକ୍ କରିଛନ୍ତି, ଲିଙ୍କ ସୁରକ୍ଷିତ ଅଛି। ସେଣ୍ଡର ଆପଣଙ୍କ ବ୍ୟାଙ୍କ ହିଁ ତ। KYC ଅପଡେଟ୍ ପାଇଁ ଅଜଣା ଲିଙ୍କ ଖୋଲିବା ମାନେ ଅଜଣା ଲୋକଙ୍କ ପାଇଁ ନିଜ ଆକାଉଣ୍ଟର କବାଟ ଖୋଲିବା। ମିଛ ତତ୍ପରତାରେ ଫସନ୍ତୁ ନାହିଁ, ଆଉ ନକଲି KYC ଅପଡେଟ୍ ଲିଙ୍କରୁ ବଞ୍ଚନ୍ତୁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, DAP, MOP ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ, ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
5: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
6: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
7: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
8: ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ରଜନୀକାନ୍ତ ନାୟକ।

ଶୁଣୁଥିଲି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସେଥିର୍ ଲାଗ୍ତି ଇ ଚାଷ୍କେ କେନ୍ତା କରି ବୈଜ୍ଞାନିକ ପଦ୍ଧତିନେ କରାଯାଇ ପାର୍ବା ଇ କଥା ଗୁଟେ ଉପରେ ବି ଆମ୍କେ ଧ୍ୟାନ ଦେବାକେ ପଡ଼୍ବା। ଏ ତ ଇ ଚାଷ୍ କଲା ଭିତରେ ଇନେ ଗୁଟେ ମୁଖ୍ୟ ସମସ୍ୟା ଦେଖା ଦେଇଥିସି, ଇଟା ହଉଛେ ଦଲ୍ ଆରୁ ବେକାର ଗଛ ପତର ମନକର ସମସ୍ୟା। ତ ଇନର୍ ନିରାକରଣ କେନ୍ ହିପାସେ କରାଯିବା ଇ କଥା ଗୁଟେ ଆମର ଚାଷୀ ଦାଦାମାନଙ୍କେ ନିହାତି ଜାନ୍ବାକେ ପଡ଼୍ବା। ଏ ଦଲ୍ ଭିତରେ ଭିନ୍ନ ଭିନ୍ନ ପ୍ରକାରର ଦଲ୍ ସବୁ ରହିଛନ୍, ସେ ଭିତରେ ହେଲା ଭସା ଦଲ୍ ଯେନ୍ଟାକେ କି ଆମେ ବିଲାତି ଦଲ୍ ଆରୁ ବୋର୍ ଝାଞ୍ଜି ବୋଲିକରି କହିଥିସୁଁ, ସେନ୍ତା ଆର୍ ଗୁଟେ ଗଛେ ତାକେ ବୁଡ଼ା ଦଲ୍ ବୋଲିକରି କହେସନ୍। ଇ ଭିତରେ ଅଛେ ଚିଙ୍ଗୁଡ଼ିଆ ରସୁଣିଆ ଆରୁ ପାଏନ୍ କୁବି ଇ ସବୁ। ସେନ୍ତା ପାଏନ୍ ତଲେ ଚେର୍ ଥାଇକରି ଉପରେ ପତର ଥିବା ଭିତରେ ଅଛନ୍ କଇଁ ପଦମ ପାଏନ୍ ଟଗର ଆରୁ ସିଙ୍ଗଡ଼ା। ସେନ୍ତା ହୁଡ଼ା ପାଖେ ଥିବାର ଦଲ୍ ମନେ ହେଲା ଘାସ କଲମ ଅରୁଜୁଣିଆ ଇ ସବୁ। ଇ ଦଲ୍ମାନେ ବନ୍ଦମନକରନୁ ସବୁ ପୋଷକ ତତ୍ତ୍ୱ ମନକେ ଶୋଷଣ କରି ନେବାର ଭଳିଆ ସମସ୍ୟା ସୃଷ୍ଟି କରବାର ସନେ ସନେ ଶିକାରୀ ମାଛମାନଙ୍କର ବଂଶକେ ବଢ଼ାବାର୍ତ୍ତି ଆରୁ ବାକି ମାଛମାନଙ୍କର ଯିବାର ଆସବାର୍ତ୍ତି ଗୋଟେ ପ୍ରକାରର ବାଧା ସୃଷ୍ଟି କରିଥିସନ୍। ତାର୍ ସନେ ବନ୍ଦର ପାଏନ୍ ଭିତରେ ଅମ୍ଳତାର ମାନକେ କମେଇ ଦେଇଥିସନ୍। ଇମାନଙ୍କର ଲାଗି ପାଏନ୍ ଭିତରେ ସୂର୍ଯ୍ୟକିରଣ ଠିକ୍ ହିପାସେ ଭିତରକେ ନେଇ ପଡ଼ିପାରେ ଆରୁ ଜାଲ ପକେଇ କରି ମାଛ ଧରବାର କାମନେ ବାଧା ସୃଷ୍ଟି କଲା ଭଳିଆ ସମସ୍ୟା ସବୁ ତିଆରି କରିଥିସନ୍। ଇତାର ନିରାକରଣ ଲାଗି ବୋଲିକରି ସେ ବନ୍ଦର ପାଏନ୍କେ ନିଷ୍କାସନ କରିଦେଇକରି ଆମର ପୁରୁଣା ପଦ୍ଧତି ହିପାସେ ଏକା ହାତେ ନେଇଟାକେ ଯେତିକି ଦଲ୍ ମନକେ ଆମେ ସଫା କରିଦେବାଟା ଠିକ୍ ହେବାଏ। ଯଦି ବନ୍ଦର ପାଏନ୍କେ ଶୁଖାବାକେ ଚାହୁଁଛନ୍ ବୋଇଲେ ଆର୍ ଥରେ ପାଏନ୍ କେନ୍ତା ଭର୍ତ୍ତି କରାଯିବା ଆରୁ ପାଏନ୍ କେନୁ ଆସ୍ବା ଇ କଥା ଗୋଟେ ଆମର ଚାଷୀ ଦାଦାମାନଙ୍କେ ଟିକେ ଭାବ୍ବାକେ ପଡ଼୍ବା। ଏ ମାତ୍ର ଗୋଟେ କଥା, ଏ ପଦ୍ଧତିନେ ବେଶୀ ଲାଭ ମିଳିପାରିଥିସି, ଯେନ୍ତାକି ଶିକାରୀ ମାଛମାନଙ୍କେ ବାହାର କରିଦେଇକରି ମାଏଟ୍ ଆରୁ ସୂର୍ଯ୍ୟକିରଣ ମିଳିଥିସି। ତାର୍ ସନେ ସନେ ମାଏଟ୍କେ ଶୁଖା ବି ଯାଇପାର୍ବା। ସେନ୍ତା ମାଏଟ୍ ଫାଟ୍ବାର ଆରୁ ହଲ୍ କର୍ବାର ଦ୍ୱାରା ମାଏଟ୍ନୁ ଯେତ୍କି ଅନାବଶ୍ୟକ ପଦାର୍ଥ ଆରୁ ଯେତ୍କି ବିଷାକ୍ତ ଗ୍ୟାସ୍କେ ବାହାର କର୍ବାର ସନେ ସନେ ମାଏଟ୍କେ ଖୁଲା ପବନ ବି ମିଳିପାରିଥିସି। ଇଟାକେ ଛାଡ଼ିଦେଲେ ଆମର ଚାଷୀ ଦାଦାମାନେ ଅଲଗା ଉପାୟ ବି କରିପାର୍ବେ, ଯେନ୍ତାକି ଦଲ୍ ମନ୍କେ କାଟିକରି ସଫା କରିଦେମା, ଦଲ୍ କାଟ୍ବାର ଯନ୍ତ୍ର ବ୍ୟବହାର କର୍ମା, ତାର୍ ସନେ ସନେ ରାସାୟନିକ ଦଲ୍ମରା ଔଷଧ ବି ବ୍ୟବହାର କର୍ମା। ମାତ୍ର ନର୍ସରୀ ବନ୍ଦ ଆରୁ ଜାହାଲା ପାଳନ କର୍ବାର ବନ୍ଦ ମନକର ପାଏନ୍କେ ଶୁଖେଇ ଦେଇକରି ସଫା କର୍ବାର ଯେନ୍ ପ୍ରଣାଳୀ ଅଛେ ତାକେ ଏକା ଚାଷୀ ଦାଦାମାନେ ଠିକ୍ ହିପାସେ ବୁଝିକରି ଆଗ୍କେ ବଢ଼୍ବାର କଥା। ଏ ସେନ୍ତା ଚାଷୀ ଦାଦାମାନେ ଯଦି ବନ୍ଦ ଭିତରେ ବିଲାତି ଦଲ୍ ମନ୍କେ ଦେଖା ପାଉଛନ୍ ବୋଇଲେ 2-4 ରାସାୟନିକ ସାର 4-6 କିଲୋଗ୍ରାମ୍କେ 400 ଲିଟର ପାଏନ୍ନେ ଆରୁ 0.1% ଡିଟରଜେଣ୍ଟ ମିଶେଇ ଦେଇକରି ସେ ବନ୍ଦର ପାଏନ୍ନେ ଚାଷୀ ଦାଦାମାନେ ଇଟାକେ ପ୍ରୟୋଗ କର୍ବେ ବୋଇଲେ ନିହାତି ଲାଭେ ରହିବେ। ସେନ୍ତା ଯଦି ବନ୍ଦେନେ ବୋର୍ ଝାଞ୍ଜି ଦଲ୍ ଦେଖାଯାଉଛେ ବୋଇଲେ ଗ୍ରାମାକ୍ସିଂ 2 ଲିଟରକେ 200 ଲିଟର ପାଏନ୍ନେ ମିଶେଇକରି ପ୍ରୟୋଗ କର୍ବାକେ ପଡ଼୍ବା। ଇଟାକେ ଛାଡ଼ିକରି ବନ୍ଦେନେ ଭିନ୍ନ ଭିନ୍ନ ସମୟାନେ ଶୈବାଳ ଜାତୀୟ ଦଲ୍ ମନ୍କେ ବି ଦେଖ୍ବାକେ ମିଳିଥିସି। ଇ ସବକର ଦମନ ଲାଗି ଡାଇୟୁରନ୍ ବୋଲିକରି ଗୋଟେ ରାସାୟନିକକେ 0.3-0.5 ମିଲିଗ୍ରାମ୍ ହିପାସେ 1 ଲିଟର ପାଏନ୍ନେ ମିଶେଇକରି ପକାମା ବୋଇଲେ ନିଶ୍ଚେ ଆମେ ଲାଭେ ରହେମା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ତଥା 1206 କିଲୋହର୍ଜ ଯୋଗେ, FM 103 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ।

0: ଆକାଶବାଣୀ ଭବାନୀପାଟଣା, ସବୁବେଳେ ଆପଣଙ୍କ ସେବାରେ।
1: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ EKYC ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର EKYC ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା PM କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖ।

ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଏଥିରେ ଆସନ୍ତୁ ଶୁଣିବା ଆଧୁନିକ ଗୀତ। କଣ୍ଠଦାନ କରିଛନ୍ତି ଶିଳ୍ପୀ ପ୍ରମୋଦ କୁମାର ବେହେରା, ଗୀତ ରଚନା ମହେନ୍ଦ୍ର କୁମାର ପ୍ରଧାନ।

ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କ୍ରମରେ ଅକ୍ଟୋବର 10 ତାରିଖ ଅର୍ଥାତ୍ ଆସନ୍ତାକାଲି ଶନିବାର ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା ବିମଳା ପ୍ରଯୋଜନା ଅଜିତ ଦାସ, ଅକ୍ଟୋବର 11 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା ବିରଳା ମା ବିରଜା ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଅକ୍ଟୋବର 12 ତାରିଖ ସୋମବାର ଦିନ ଶୁଣିପାରିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା କଣ୍ଟା ଭାଉଁଶୁଣୀ ପୀଠ ପ୍ରଯୋଜନା ଅମିତ ଦାସ ଏବଂ ରଞ୍ଜନ କୁମାର ବେହେରା। ଅକ୍ଟୋବର 13 ତାରିଖ ମଙ୍ଗଳବାର ଆକାଶବାଣୀ କେନ୍ଦୁଝର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା ସିଦ୍ଧକାଳୀ ପ୍ରଯୋଜନା ଜୟରାମ ମୁଣ୍ଡା। ଅକ୍ଟୋବର 14 ତାରିଖ ବୁଧବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା ଭଦ୍ରକାଳୀ ପ୍ରଯୋଜନା ଅନନ୍ତ ଚରଣ ଜେନା। ଅକ୍ଟୋବର 15 ତାରିଖ ଗୁରୁବାର ଆକାଶବାଣୀ ଜୋରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା ହିଙ୍ଗୁଳା ଦେବୀଙ୍କ ପୀଠ ପ୍ରଯୋଜନା ଭାଗୀରଥୀ ମିଶ୍ର। ଅକ୍ଟୋବର 16 ତାରିଖ ଶୁକ୍ରବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା ଭଗବତୀ ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ। ଅକ୍ଟୋବର 17 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଝଙ୍କଡ଼ର ମା ସାରଳା ପ୍ରଯୋଜନା ଲଳିତ କାନୁନଗୋ। ଅକ୍ଟୋବର 18 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା କଟକ ଚଣ୍ଡୀ ପ୍ରଯୋଜନା ସୁମିତ୍ରା ମହାପାତ୍ର। ଅକ୍ଟୋବର 19 ତାରିଖ ଦିନ ସୋମବାର ଶୁଣିପାରିବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା ବାଳକୁମାରୀ ପ୍ରଯୋଜନା ଜଗନ୍ନାଥ ସେଠୀ। ଅକ୍ଟୋବର 20 ତାରିଖ ମଙ୍ଗଳବାର ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା ବାଟ ମଙ୍ଗଳା ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ ଏବଂ ଅକ୍ଟୋବର 21 ତାରିଖ ବୁଧବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିଜୟର ପର୍ବ ବିଜୟା ଦଶମୀ ପ୍ରଯୋଜନା ଭାଗୀରଥୀ ମିଶ୍ର। ଶ୍ରୋତବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। ଗାଇଛନ୍ତି ଶିଳ୍ପୀ ଫକୀରମୋହନ ପଟ୍ଟନାୟକ, ଗୀତ ରଚନା ଅଟଳ ବିହାରୀ ପଣ୍ଡା।

ଶୁଣୁଥିଲି ଚମ୍ପୁ, ଶିଳ୍ପୀ ସନ୍ତୋଷ କୁମାର ଦାସଙ୍କ କଣ୍ଠରେ କବି ସୂର୍ଯ୍ୟଙ୍କ ରଚନା। ଶୁଣୁଛନ୍ତି ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଶୁଣିବା ପଲ୍ଲୀ ଗୀତ, ଗାଇଛନ୍ତି ଶିଳ୍ପୀ ସୁରେଖା ମହାପାତ୍ର, ଗୀତ ରଚନା ନରସିଂହ ମିଶ୍ର।

0: ଶୁଣୁଥିଲେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ର ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଶୁଣିପାରିବି ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ରହିଛି ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଏବଂ ତାପରେ ରହିଛି ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆର ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସାମାଜିକ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା କୌଣସି ବିଷୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ନ କରିବା ଲାଗି କେନ୍ଦ୍ର ସରକାରଙ୍କ ପରାମର୍ଶ। ମୋଟରଯାନ ଦୁର୍ଘଟଣା ଜନିତ ଦାବି ସହ ସମ୍ପର୍କିତ 4 ଡିଜିଟାଲ ପ୍ଲାଟଫର୍ମକୁ ସଂଯୋଗ କରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ନିବେଶ ଓ ବ୍ୟାପକ ରଣନୈତିକ ସହଭାଗିତା ସୁଦୃଢ଼ କରିବା ନେଇ ଆଜିଠାରୁ 3-ଦିନିଆ ସିଙ୍ଗାପୁର ଗସ୍ତରେ ଅର୍ଥମନ୍ତ୍ରୀ ସୀତାରମଣ ଏବଂ ରାଞ୍ଚିରେ ଆଜି ଖେଳାଯିବ ଭାରତ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ T20 କ୍ରିକେଟ୍ ମ୍ୟାଚ୍। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ପରିଚାଳନାକାରୀମାନଙ୍କୁ ସେମାନଙ୍କ ପ୍ଲାଟଫର୍ମରେ ସାମାଜିକ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା କିମ୍ବା ସାମାଜିକ ଅସ୍ଥିରତା ସୃଷ୍ଟି କରିବା ଭଳି କୌଣସି ବିଷୟ ପୋଷ୍ଟ ନ କରିବା ଲାଗି ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ମିଥ୍ୟା କିମ୍ବା ବିଭ୍ରାନ୍ତିକର ବାର୍ତ୍ତା

0: ସାଧାରଣ ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ପୁରାତନ ଫଟୋ କିମ୍ବା ଭିଡ଼ିଓକୁ ବର୍ତ୍ତମାନର ଘଟଣାବଳୀ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶନ ନ କରିବାକୁ ପରାମର୍ଶ ଦେଇ ମନ୍ତ୍ରଣାଳୟ କହିଛି। ଏଭଳି କରିବା ଦ୍ୱାରା ବ୍ୟକ୍ତିବିଶେଷ ପ୍ରତିଷ୍ଠାନଗୁଡ଼ିକ ଉପରେ ଆଞ୍ଚ ଆସୁଛି, ସେଗୁଡ଼ିକ ବେନିୟମ କାର୍ଯ୍ୟ ପରିସରଭୁକ୍ତ ବୋଲି ମନ୍ତ୍ରଣାଳୟ କହିଛି। ନିୟମ ଅନୁଯାୟୀ ପୁରୁଣା ଫଟୋ ଓ ଭିଡ଼ିଓ ସମ୍ବଳିତ ପୋଷ୍ଟଗୁଡ଼ିକୁ ଯାଞ୍ଚ କରି ଏହାର ପୁନଃ ବ୍ୟବହାର ରୋକିବାକୁ ପଦକ୍ଷେପ ନେବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଆସନ୍ତା 4 ସପ୍ତାହ ମଧ୍ୟରେ ମୋଟରଯାନ ଦୁର୍ଘଟଣା ଜନିତ ଦାବି ସହ ସମ୍ପର୍କିତ 4ଟି ଡିଜିଟାଲ ପ୍ଲାଟଫର୍ମକୁ ସଂଯୋଗ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ମିଥ୍ୟା ବୀମା ଦାବି ଉପରେ ପ୍ରତିବନ୍ଧକ ଲାଗିବା ସହ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଏହି ଅନ୍ଲାଇନ୍ ପ୍ଲାଟଫର୍ମଗୁଡ଼ିକ ହେଉଛି ଇଡିଏଆର୍, ବାହନ ସାରଥି ଏବଂ ବୀମା ସୂଚନା ବ୍ୟୁରୋ। ଏହି ପ୍ଲାଟଫର୍ମଗୁଡ଼ିକ ସଂଯୋଗ ହେଲା ପରେ ଦୁର୍ଘଟଣା ଜନିତ ରିପୋର୍ଟ, ଗାଡ଼ି ଏବଂ ବୀମା ରେକର୍ଡ ତଥା ପୂର୍ବରୁ ବୀମା ଦାବିରେ ବିବରଣୀ ସହଜରେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ। ଏଥିରେ ହିଟ୍ ଆଣ୍ଡ ରନ୍ ମାମଲା ଏବଂ ପିଏମ୍ ରାହତ ଯୋଜନାକୁ ମଧ୍ୟ ସାମିଲ କରାଯିବ। ନ୍ୟାୟାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେବା ସହ ଅବିଳମ୍ବେ ଇଡିଏଆର୍ ପୋର୍ଟାଲରେ ଜରୁରୀ ତଥ୍ୟ ଅପଲୋଡ୍ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ ଅଳ୍ପ କେତୋଟି ରାଜ୍ୟ ତଥ୍ୟ ଅପଲୋଡ୍ କରିଥିବା ଜଣାପଡ଼ିଛି। ତାମିଲନାଡ଼ୁର ମନ୍ଦୁରନ୍ତକମ୍ ଏବଂ ଧାରାପୁରମ୍ ବିଧାନସଭା ଆସନ ଉପନିର୍ବାଚନ ନିମନ୍ତେ ମତଗଣନା ଜାରି ରହିଛି। କ୍ଷମତାସୀନ ଟିଭିକେ ଦଳର ପ୍ରାର୍ଥୀ ଆଗରେ ରହିଛନ୍ତି। ମନ୍ଦୁରନ୍ତକମ୍ ଆସନରେ ଷଷ୍ଠ ପର୍ଯ୍ୟାୟ ମତଗଣନା ପରେ ଟିଭିକେ ପ୍ରାର୍ଥୀ ରହିଛନ୍ତି। ଡିଏମ୍କେ ପ୍ରାର୍ଥୀ 15,724 ଖଣ୍ଡ ଭୋଟ୍ରେ ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାପଡ଼ିଛି। ସେହିଭଳି ଧାରାପୁରମ୍ ଆସନରେ 11 ପର୍ଯ୍ୟାୟ ମତଗଣନା ସୁଦ୍ଧା ଟିଭିକେ ପ୍ରାର୍ଥୀ ସତ୍ୟଭାମା 31,327 ଖଣ୍ଡ ଭୋଟ୍ ଆଗରେ ରହିଥିବା ବେଳେ ଡିଏମ୍କେ ପ୍ରାର୍ଥୀ ଏସ୍ ସୁଗନ୍ୟା 25,841 ଖଣ୍ଡ ଭୋଟ୍ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପୁଡ଼ୁଚେରୀର ଥଟ୍ଟନ୍ ଚାବଡ଼ି ବିଧାନସଭା ଆସନ ନିମନ୍ତେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଶେଷ ହୋଇଛି। ସେ ଆସନରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ ପ୍ରାର୍ଥୀ ଅଶୋକା ନନ୍ଦ 8,482 ଖଣ୍ଡ ଭୋଟ୍ରେ ବିଜୟ ହାସଲ କରିଛନ୍ତି। ଅଶୋକା ନନ୍ଦଙ୍କୁ 13,358 ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଇ ବିନାୟଗମ୍ଙ୍କୁ 4,876 ଖଣ୍ଡ ଭୋଟ୍ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ମହିଳା ଶିଶୁ ଭ୍ରୂଣ ହତ୍ୟା ରୋକିବା ଏବଂ ବାଳିକାମାନଙ୍କ ଶିକ୍ଷାକୁ ସୁଦୃଢ଼ କରିବା ଲାଗି 2015 କେନ୍ଦ୍ର ସରକାର ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନରେ ବାଳିକାମାନଙ୍କ ସୁରକ୍ଷା, ଶିକ୍ଷା ଓ ସମାନ ସୁଯୋଗ ଲାଗି ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଏହି ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନ ଅଧୀନରେ ବାଳିକା ଶିକ୍ଷା ତଥା ସେମାନଙ୍କ ସୁରକ୍ଷିତ ଜୀବନ ଓ ବିକାଶକୁ ପ୍ରାଧାନ୍ୟ ଦିଆଯାଇ ବିଦ୍ୟାଳୟରେ ବାଳିକା ଶିକ୍ଷାକୁ ଅଗ୍ରାଧିକାର ଦେବା, ସୁରକ୍ଷିତ ମାତୃତ୍ୱ, ମେନ୍ଷ୍ଟ୍ରୁଆଲ୍ ସ୍ୱଚ୍ଛତା ଏବଂ ବାଳିକାମାନଙ୍କ ପ୍ରତି ରହିଥିବା ସାମାଜିକ ମନୋଭାବରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅଭିଯାନ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ, ସ୍ୱାସ୍ଥ୍ୟକର୍ମୀ, ପଞ୍ଚାୟତ ଓ ସମ୍ପ୍ରଦାୟଗୁଡ଼ିକୁ ଦୃଢ଼ କରିପାରିଛି। ସୂଚନା ଅନୁଯାୟୀ ଗତ ଏକ ଦଶନ୍ଧି ମଧ୍ୟରେ ମାଧ୍ୟମିକ ସ୍ତରରେ ଶିକ୍ଷା ଗ୍ରହଣ ପାଇଁ ଛାତ୍ରୀଙ୍କ ସଂଖ୍ୟା 80.2% ବୃଦ୍ଧି ପାଇଥିବା ବେଳେ ପୁଅ ଝିଅ ଆନୁପାତିକ ପରିମାଣ 929-931 ବୃଦ୍ଧି ପାଇଛି। ଗତ 10 ବର୍ଷ ମଧ୍ୟରେ ବେଟି ବଚାଓ ବେଟି ପଢ଼ାଓ ଯୋଜନା କେବଳ ସରକାରୀ ଯୋଜନା ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ସାମାଜିକ ଆନ୍ଦୋଳନର ଏକ ଅଂଶ ପାଲଟିଛି। ଏହି ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ,
1: ସାଥିଓ ବେଟିଆ କୋଖ ମେ ହି ନା ମରି ଯାଏ ଓ ଜନ୍ମ ଲେ ଇସକେ ଲିଏ ହମନେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ କେ ମାଧ୍ୟମ ସେ ସମାଜ କି ଚେତନା କୁ ଜଗାନେ କା ପ୍ରୟାସ କିଆ। ଆଜ ପରିଣାମ ୟେ ହୈ କି ଦେଶ କେ ଅନେକ ରାଜ୍ୟୋ ମେ ବେଟିଓ କି ସଂଖ୍ୟା ମେ ବହୁତ ବୃଦ୍ଧି ହୁଈ ହୈ।

0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ଏହି ତିନିଦିନିଆ ଗସ୍ତ କାଳରେ ଅର୍ଥମନ୍ତ୍ରୀ ସିଙ୍ଗାପୁର ପ୍ରତିପକ୍ଷଙ୍କ ସମେତ ବ୍ୟବସାୟୀ ଏବଂ ନିବେଶକମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଅର୍ଥମନ୍ତ୍ରୀ ବିଶ୍ୱସ୍ତରୀୟ ନିବେଶକଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ କାଳରେ ଶ୍ରୀମତୀ ସୀତାରମଣ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଷଣମୁଗରତ୍ନମ୍ ଏବଂ ପ୍ରଧାନମନ୍ତ୍ରୀ ଲରେନ୍ସ ବୋଙ୍ଗୋଙ୍କ ସହ ସାକ୍ଷାତ କରିବେ। ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ଗ୍ୟାନ୍ କିଂ ୟଙ୍ଗ୍ ଏବଂ ସେଠାକାର ବୈଦେଶିକ ମନ୍ତ୍ରୀ ଡକ୍ଟର ବିବିୟନ୍ ବାଲକ୍ରିଷ୍ଣନ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଆଲୋଚନା କାଳରେ ଭାରତ ସିଙ୍ଗାପୁର ବ୍ୟାପକ ରଣନୈତିକ ସହଭାଗିତା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଆଲୋଚନା ହେବ। ସିଙ୍ଗାପୁରରେ ନିବେଶକମାନଙ୍କ ସହ ସାକ୍ଷାତ କାଳରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଗୋଲ୍ ଟେବୁଲ୍ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ଯନ୍ତରମନ୍ତରରେ ଆସନ୍ତାକାଲି ପ୍ରସ୍ତାବିତ କକ୍ରୋଚ ଜନତା ପାର୍ଟି ସିଜେପିର ବିରୋଧ ପ୍ରଦର୍ଶନକୁ ଦିଲ୍ଲୀ ପୁଲିସ୍ ଅନୁମତି ଦେବାକୁ ଅଗ୍ରାହ୍ୟ କରିଛି। ଆଜି ସକାଳେ ଗଣମାଧ୍ୟମକୁ ସମ୍ବୋଧିତ କରି ଯୁଗ୍ମ ପୁଲିସ୍ ଆୟୁକ୍ତ ନୂପୁର ପ୍ରସାଦ କହିଛନ୍ତି, ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କିମ୍ବା ଅନ୍ୟ କାର୍ଯ୍ୟକ୍ରମ ପାଇଁ ଅନୁମତି ନିମନ୍ତେ ଅତିକମ୍ରେ 10 ଦିନ ପୂର୍ବରୁ ଆବେଦନ କରିବା ଅନିବାର୍ଯ୍ୟ। ସୁଶ୍ରୀ ପ୍ରସାଦ କହିଛନ୍ତି, ଏହା ପୂର୍ବରୁ ସିଜେପିକୁ ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରିବା ଲାଗି ଅନୁମତି ଦିଆଯାଇଥିଲା, କିନ୍ତୁ ଦଳ ପକ୍ଷରୁ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ପାଳନ କରାଯାଇ ନଥିଲା। ରେଳ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଆଜି ଅପରାହ୍ନ 2 ପରଠାରୁ ଏବଂ ଆସନ୍ତାକାଲି ଭୋର 4 ଅପରାହ୍ନ 2 ପର୍ଯ୍ୟନ୍ତ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରେ ପହଞ୍ଚିବାକୁ ଥିବା ସମସ୍ତ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ କରାଯାଇଛି। ମନ୍ତ୍ରାଳୟର ସୂଚନା ଅନୁଯାୟୀ ଉଭୟ ରେଳ ଷ୍ଟେସନର ନିକଟବର୍ତ୍ତୀ ଅଞ୍ଚଳରେ ଭିଡ଼ ଆଶଙ୍କା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଡିସେମ୍ବର 2026 ସେସନର UGC ନେଟ୍ ଲାଗି ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଯୋଗ୍ୟ ପ୍ରାର୍ଥୀମାନେ ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସରସିପ୍ ବା PhD ଲାଗି NTAର ୱେବ୍ସାଇଟ୍ UGCNET.NTA.NIC.in ମାଧ୍ୟମରେ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଏହା ଆସନ୍ତା 28 ପର୍ଯ୍ୟନ୍ତ ଜାରି ରହିବ। ଏଥିଲାଗି ଡିସେମ୍ବର 14-19 ମଧ୍ୟରେ ପରୀକ୍ଷା କରାଯିବ ଏବଂ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ରୁ ବିସ୍ତୃତ ତଥ୍ୟ ପାଇପାରିବେ ବୋଲି NTA କହିଛି। ନେପାଳରେ ଗତ ଅଗଷ୍ଟ ମାସରେ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ 1.66 ବିଲିୟନ୍ ଆମେରିକୀୟ ଡଲାରର କ୍ଷତି ହୋଇଥିବା ବିଶ୍ୱବ୍ୟାଙ୍କ ଆକଳନ କରିଛି। 83% ଭିତ୍ତିଭୂମି ଜନିତ କ୍ଷତି ହୋଇଥିବା ବେଳେ ଆବାସିକ କୋଠା 11% ଏବଂ ଅଣ ଆବାସିକ କୋଠା 6% କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। କ୍ରିକେଟ୍। ଭାରତ ୱେଷ୍ଟଇଣ୍ଡିଜ୍ ଚଳିତ ପୁରୁଷ T20 କ୍ରିକେଟ୍ ସିରିଜ୍ର ଦୁତୀୟ ମ୍ୟାଚ୍ ଆଜି ରାଞ୍ଚିଠାରେ ଖେଳାଯିବ। ସନ୍ଧ୍ୟା 7 ଏହି ମ୍ୟାଚ୍ ଆରମ୍ଭ ହେବ। ଲକ୍ଷ୍ନୌଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 8 ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାମାଜିକ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା କୌଣସି ବିଷୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ନ କରିବା ଲାଗି କେନ୍ଦ୍ର ସରକାର ଡିଜିଟାଲ ପ୍ଲାଟଫର୍ମକୁ ସଂଯୋଗ କରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ନିବେଶ ଓ ବ୍ୟାପକ ରଣନୈତିକ ସହଭାଗିତା ସୁଦୃଢ଼ କରିବା ନେଇ ଆଜିଠାରୁ 3 ସିଙ୍ଗାପୁର ଗସ୍ତରେ ଅର୍ଥମନ୍ତ୍ରୀ ସୀତାରମଣ ଏବଂ ରାଞ୍ଚିରେ ଆଜି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ T20 କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। ଦ ହେଡ୍ଲାଇନ୍ସ। Delhi police declines permission for protest at Jantar Mantar tomorrow. 57 metro stations in Delhi may remain closed from 9 PM today till tomorrow. All mail and express trains scheduled to arrive at New Delhi and Hazrat Nizamuddin railway stations between 4 AM and 2 PM tomorrow stand cancelled at source stations. Prime Minister Narendra Modi to participate in valedictory session of Departmental Summit on Women and Child Development in New Delhi this evening. All India NR Congress wins Thattanchavadi Assembly constituency in Puducherry, counting on 4 Assembly seats and 1 Lok Sabha seat underway. Ministry of External Affairs clarifies US suspension of PERM applications does not affect H-1B visas. And in cricket, second T20 international between India and West Indies to be played in Ranchi this evening.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଡିଜିଟାଲ ଯୁଗର ପ୍ରତିବନ୍ଧକର ମୁକାବିଲା ପାଇଁ ଓଡ଼ିଶା ସୂଚନା ସେବା ନୂତନ ଜ୍ଞାନ, ଦୃଷ୍ଟିକୋଣ ଏବଂ ଉପକରଣ ସହ ବିକଶିତ ହେବ, କହିଲେ ମୁଖ୍ୟମନ୍ତ୍ରୀ। ବିଜ୍ଞାପନ ପରିଚାଳନାକୁ ଅଧିକ ସହଜ ସୁଗମ କରିବା ପାଇଁ ସଞ୍ଚାର ଆପ୍ର କଲେ ଉନ୍ମୋଚନ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଗୋଟିଏ ଡାକ ନେଟୱର୍କ, ଅସୀମ ସମ୍ଭାବନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଡାକ ଦିବସ। ଏବଂ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଡିଜିଟାଲ ଯୁଗର ପ୍ରତିବନ୍ଧକଗୁଡ଼ିକର ମୁକାବିଲା ପାଇଁ ଓଡ଼ିଶା ସୂଚନା ସେବା ନୂତନ ଜ୍ଞାନ, ଦୃଷ୍ଟିକୋଣ ଏବଂ ଉପକରଣ ସହ ବିକଶିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ସାମାଜିକ ଗଣମାଧ୍ୟମର ଉଦୟମାନ ଧାରା ଉପରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ କେବଳ ଯୋଗାଯୋଗର ଏକ ମାଧ୍ୟମ ହୋଇ ରହିନାହିଁ, ଏହା ଶାସନ ବ୍ୟବସ୍ଥା ଏବଂ ସରକାରଙ୍କ ପାଇଁ ପରିବର୍ତ୍ତନ ଅପାର ସୁଯୋଗ ଆଣିଦେବା ସହ ନୂତନ ଦାୟିତ୍ୱ ନିର୍ବାହ କରୁଛି। ସାମାଜିକ ଗଣମାଧ୍ୟମ କୃତ୍ରିମ ବୁଦ୍ଧିମତା ଏଆଇର ଆବିର୍ଭାବ ଯୋଗାଯୋଗର ପରିଭାଷକୁ ଆହୁରି ବ୍ୟାପକ କରିଛି। ଓଡ଼ିଶା ଭଳି ଏକ ରାଜ୍ୟ ପାଇଁ ଏଆଇର ଅପାର ସମ୍ଭାବନା ରହିଛି। ସରକାରୀ ତଥ୍ୟକୁ ଓଡ଼ିଆ ଏବଂ ଅନ୍ୟାନ୍ୟ ଭାଷାରେ ଉପଲବ୍ଧ କରାଇବା ସମାଜର ବିଭିନ୍ନ ବର୍ଗ ପାଇଁ ସୁଗମ ଓ ବୋଧଗମ୍ୟ ଯୋଗାଯୋଗ ସୃଷ୍ଟି କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
1: ଫଲୋର ସଂଖ୍ୟା ବୃଦ୍ଧି କରିବା ନୁହେଁ, ବରଂ ବୁଝାମଣା, ସଚେତନତା, ଜନସାଧାରଣଙ୍କର ଅଂଶଗ୍ରହଣକୁ ବୃଦ୍ଧି କରିବା ଏହାର ଲକ୍ଷ୍ୟ ମଧ୍ୟ ହେବା ଉଚିତ। ଆଜି ଦିନରେ ଯାହା ନୂଆ ପିଢ଼ି, ଯୁବପିଢ଼ି ଯେଉଁ ଚାହୁଁଛନ୍ତି ସେ ଆଧାରରେ ଆମକୁ କରିବା ପାଇଁ ପଡ଼ିବ, ଏବଂ ସେଥିପାଇଁ ନିୟମିତ ଭାବରେ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ନୂଆ ରୂପରେ, ନୂଆ ଢାଞ୍ଚାରେ କେମିତି କରିବେ, ତାର ଡେଭଲପ୍ କେମିତି କରିବେ, ବିକଶିତ କରିବେ, ସେଥିପାଇଁ ମୁଁ ଆପଣମାନଙ୍କୁ ପ୍ରୋତ୍ସାହିତ କରିବି।
0: ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞାପନ ପରିଚାଳନାକୁ ଅଧିକ ସହଜ ଓ ସୁଗମ କରିବା ପାଇଁ ସଞ୍ଚାର ଆପ୍ର ଉନ୍ମୋଚନ କରାଯାଇଛି। ଏହି ଆପ୍ ଦ୍ୱାରା ବିଜ୍ଞାପନ ବ୍ୟବସ୍ଥା ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ ହୋଇପାରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକଭବନଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟର ସାମଗ୍ରିକ ବିକାଶ, ଜନକଲ୍ୟାଣ ଏବଂ ପ୍ରଗତିଶୀଳ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପୂର୍ବାହ୍ନ 10:00ରୁ ଅପରାହ୍ନ 1:00 ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଅପରାହ୍ନ 2:00ରୁ 4:00 ମଧ୍ୟରେ ନାମାଙ୍କନ ପତ୍ରଗୁଡ଼ିକ ଯାଞ୍ଚ କରାଯାଇ ସନ୍ଧ୍ୟା 5:00ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆସନ୍ତାକାଲି ଦିନ 1:00 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା 14 ତାରିଖରେ ୱାଇଆଇ ଷ୍ଟାନଫୋର୍ଡ ସଭା ଅନୁଷ୍ଠିତ ହେବ। 15 ତାରିଖ ଦିନ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। 16 ତାରିଖ ଦିନ ଶପଥ ଗ୍ରହଣ ଉତ୍ସବ ହେବ। ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ ନିର୍ବାଚନ ହେବ। 202 ମହାବିଦ୍ୟାଳୟ ଏବଂ 3 ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବଦଳରେ ଛାତ୍ର ସଂସଦ ପାଇଁ ଚୟନ କରାଯିବ। ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା ବିଭାଗୀୟ ସମ୍ମିଳନୀର ଆଜି ଉଦ୍ଯାପନୀ ଦିବସ। କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସଶକ୍ତିକରଣ ସହ ଜଡ଼ିତ ପ୍ରମୁଖ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ସେଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ନିଜର ମତାମତ ରଖିଛନ୍ତି। ସମାଜରେ ଶିଶୁଙ୍କ ପୋଷଣକୁ ପ୍ରାଥମିକତା ଦେବା ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ବର୍ଜନ

0: କରିବା ଏବଂ ନିଶା ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ କରିବା ପାଇଁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁର କୁଚିଣ୍ଡାଠାରେ ଅଡିଟୋରିୟମ୍ ଓ ସାଂସ୍କୃତିକ କେନ୍ଦ୍ର ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି, ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶ ସହ ପୋଷଣ ଏବଂ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବାରେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପୋଷଣ ମାଧ୍ୟମରେ ସୁସ୍ଥ ପରିବାର, ସ୍ୱଚ୍ଛତା ମାଧ୍ୟମରେ ସୁସ୍ଥ ପରିବେଶ ଏବଂ ନିଶାମୁକ୍ତ ସମାଜ ବିରୋଧରେ ସୁରକ୍ଷିତ ଭବିଷ୍ୟତ ସଂକଳ୍ପକୁ ପ୍ରତ୍ୟେକ ହୃଦୟରେ ଜାଗ୍ରତ କରିବାକୁ ହେବ। ଏହି ସଂକଳ୍ପ ପୂରଣ ହେଲେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କଟକ କେନ୍ଦ୍ରରୁ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାମ୍ବାଦିକ, କବି, ଲେଖକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି 149ତମ ଜୟନ୍ତୀ ପାଳନ କରାଯାଉଛି। ବିଧାନସଭା ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଆ ଅସ୍ମିତାର ଏକ ଗୌରବମୟ ପ୍ରତୀକ ଥିଲେ ଏବଂ ତାଙ୍କ ତ୍ୟାଗ, ସମର୍ପଣ ଓ ନିଷ୍ଠାରେ ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ପଣ୍ଡିତ ଗୋପବନ୍ଧୁ ଦାସ 1877 ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଥିଲେ ଆଧୁନିକ ଯୁଗର ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ। ମାଲକାନଗିରି ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଡାକସେବା ଏବଂ ଡାକ ବିଭାଗ ବିଷୟରେ ଜନସଚେତନତା ସୃଷ୍ଟି ଲାଗି ଆଜି ବିଶ୍ୱ ଡାକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଗୋଟିଏ ଡାକ ନେଟୱାର୍କ, ଅସୀମ ସମ୍ଭାବନା। 1969 ଜାପାନର ଟୋକିଓଠାରେ ୟୁନିଭର୍ସାଲ୍ ପୋଷ୍ଟାଲ ୟୁନିୟନ୍ର ଅଧିବେଶନରେ ଭାରତ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସର୍ବସମ୍ମତିକ୍ରମେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ଏହା ପୂର୍ବରୁ 1876 ଜୁଲାଇ 1 ତାରିଖରେ ଭାରତ ପ୍ରଥମ ଏସିଆ ଦେଶଗୁଡ଼ିକରେ ୟୁନିଭର୍ସାଲ୍ ପୋଷ୍ଟାଲ ୟୁନିୟନ୍ର ସଦସ୍ୟ ହୋଇଥିଲା ଏବଂ 1854 ଅକ୍ଟୋବର ମାସ 1 ତାରିଖରେ ଭାରତ ସରକାର ଡାକ ପାଇଁ ଏକ ବିଭାଗ ପ୍ରତିଷ୍ଠା କରିଥିଲେ। କଲିକତାରେ ଭାରତର ପ୍ରଥମ ଡାକଘର ସ୍ଥାପନ କରାଯାଇଥିଲା। ବିଶ୍ୱର ସର୍ବାଧିକ ଡାକଘର ଭାରତରେ ଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ଆତ୍ମନିର୍ଭର ଭାରତ ସମ୍ପର୍କରେ।
1: ଭାରତର ଅର୍ଥନୀତି ଅଭିବୃଦ୍ଧି ସହ ନିଜସ୍ୱ ଉତ୍ପାଦନ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଆତ୍ମନିର୍ଭର ହୋଇ ଆମଦାନୀ ହ୍ରାସ କରିବା ପାଇଁ 2020 ମେ ମାସ 12 ତାରିଖରେ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା, ଦେଶର ଉଦ୍ୟୋଗୀ, କୃଷକ, ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହାର 5ଟି ମୁଖ୍ୟ ସ୍ତମ୍ଭ ହେଉଛି ଅର୍ଥନୀତି, ଭିତ୍ତିଭୂମି, ଆଧୁନିକ ବ୍ୟବସ୍ଥା, ଜନସଂଖ୍ୟା ଏବଂ ଚାହିଦା। ରାୟଗଡ଼ା ଜିଲ୍ଲାରେ ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବହୁ ଉଦ୍ୟୋଗୀ ଓ ଯୁବବର୍ଗ ଲାଭବାନ ହୋଇଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମର ହିତାଧିକାରୀ ସତ୍ୟଜିତ ହୋତା କହିଛନ୍ତି,
2: ଆମର ସବୁଠୁ ସଫଳତମ ସ୍କିମ୍ ହେଲା ପିଏମ୍ଇଜିପି ବା ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ, ଯୋଉଟାକି 2007 ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅଛି। ଏଇ ଚଳିତ ଆର୍ଥିକ ବର୍ଷ ପାଇଁ ଏପର୍ଯ୍ୟନ୍ତ ଆମର ଟାର୍ଗେଟ୍ ଆସିନାହିଁ କିମ୍ବା ଅନୁମତି ପାଇନୁ, ପାଇଲା ପାଇଁ ଆମେ ଆରମ୍ଭ କରୁ। ସେଠାକୁ ଏ ସ୍କିମ୍ ଅଣ୍ଡରରେ ପ୍ରତିବର୍ଷ ନ୍ୟୁନ 100ରୁ 120 ପର୍ଯ୍ୟନ୍ତ ଶିକ୍ଷିତ ଯୁବଗୋଷ୍ଠୀ ସେମାନଙ୍କର ଆତ୍ମନିଯୁକ୍ତି ପାଇଁ ଏବଂ ଅନ୍ୟକୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର ଶିଳ୍ପ ସଂସ୍ଥା, ବ୍ୟବସାୟିକ ସଂସ୍ଥା ଏବଂ ସେବା ଯୋଗାଣକାରୀ ସଂସ୍ଥା ବି ସ୍ଥାପନ କରିଥାନ୍ତି। ଏଥିରେ ସର୍ବାଧିକ 35% ପର୍ଯ୍ୟନ୍ତ ସବସିଡି ବ୍ୟବସ୍ଥା ଅଛି।
1: ନିଜ ଦେଶର ପ୍ରତିଭାକୁ ସୁଯୋଗ ଏବଂ ନୂତନ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଗରେ ଆଗେଇ ଚାଲିଲେ ଆତ୍ମନିର୍ଭର ଭାରତର ସଂକଳ୍ପ ଅଧିକ ସୁଦୃଢ଼ ହୋଇପାରିବ। ରାୟଗଡ଼ାରୁ ସୀମାଞ୍ଚଳ ପଣ୍ଡାଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରଣିଆ।
0: ନବରଙ୍ଗପୁର ଜିଲ୍ଲା ସିଏସ୍ଆଇଆର୍ ଆଇଏମ୍ଏମ୍ଟି ଅନୁଷ୍ଠାନ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଟେରାକୋଟା, ସ୍ୱଳ୍ପ ମୂଲ୍ୟରେ ବହୁମୁଖୀ ବାୟୋମାସ୍ ବେକେରୀ ଚୁଲା, ପାନୀୟ ଜଳ ବିଶୋଧନ ଆଦି ବିଭିନ୍ନ ବିଷୟ ଉପରେ ତାଲିମ ପ୍ରଦାନ କରାଯାଇଥିଲା। ମନୁଷ୍ୟ ଖାଦ୍ୟରେ ଅଣ୍ଡାର ପୌଷ୍ଟିକ ଗୁଣ ଏବଂ ସ୍ୱାସ୍ଥ୍ୟଗତ ଉପକାରିତା ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରରେ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ପ୍ରୋଟିନ୍, ଯାହା ଶକ୍ତି ଯୋଗାଏ ଓ ସୁରକ୍ଷା ଦିଏ।

ଭୁବନେଶ୍ୱରଠାରେ ଆଜି ରାଜ୍ୟସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ପାଳନ ହୋଇଯାଇଛି। ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବ୍ୟବସାୟିକ ଅଣ୍ଡାଦିଆ କୁକୁଡ଼ା ଯୋଜନାର ଶୁଭାରମ୍ଭ କରିଛନ୍ତି। ପାଣିପାଗ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲାଣ୍ଡ ଉପସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ଆସନ୍ତା ରବିବାର ସୁଦ୍ଧା ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବ। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଡିଜିଟାଲ ଯୁଗର ପ୍ରତିବନ୍ଧକର ମୁକାବିଲା ପାଇଁ ଓଡ଼ିଶା ସୂଚନା ସେବା ନୂତନ ଜ୍ଞାନ ଦୃଷ୍ଟିକୋଣ ଏବଂ ଉପକରଣ ସହ ବିକଶିତ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିଜ୍ଞାପନ ପରିଚାଳନାକୁ ଅଧିକ ସହଜ ସୁଗମ କରିବା ପାଇଁ ସଞ୍ଚାର ଆପ୍ର କଲେ ଉନ୍ମୋଚନ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଗୋଟିଏ ଡାକ ନେଟୱାର୍କ ଅସୀମ ସମ୍ଭାବନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଡାକ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲି ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 2:45 ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ କଥାଚିତ୍ର ତୁମ୍ସା ନେହିଁ ଦେଖା। ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ। ସମୀରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରବଣ।

ଶୁଣିଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, ଏଫ୍ଏମ୍ରେ 103.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ 2026 ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଏହି କ୍ରମରେ ଅକ୍ଟୋବର 16 ଶୁକ୍ରବାର ରାତି 10 ଶୁଣିପାରିବେ ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ। ଅକ୍ଟୋବର 17 ଶନିବାର ଦିନ 3:30 ରହିଛି ଗୀତିନାଟ୍ୟ ମହିଷାସୁରବଧ, ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦାନନ୍ଦ, ସଙ୍ଗୀତ ରାଖାଲଚନ୍ଦ୍ର ମହାନ୍ତି। ଅକ୍ଟୋବର 18 ରବିବାର ଦିନ 3:30 ଶୁଣିପାରିବେ ନାଟକ ଦଶଭୁଜା, ରଚନା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର। ଅକ୍ଟୋବର 19 ସୋମବାର ଦିନ 3:30 ରହିଛି ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ଗୌରବ ପଟ୍ଟନାୟକ, ସଙ୍ଗୀତ ରାଖାଲଚନ୍ଦ୍ର ମହାନ୍ତି। ଏବଂ 20 ଅକ୍ଟୋବର ମଙ୍ଗଳବାର ଦିନ 3:30 ରହିଛି ଗୀତିନାଟ୍ୟ ମହିଷମର୍ଦ୍ଦିନୀ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରୁ ନେଇଛୁ କଥାଚିତ୍ର ମେରେ ୟାର କି ସାଦି ହେ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଜାଭେଦ ଅଖତରଙ୍କ ଗୀତରଚନାରୁ ସଙ୍ଗୀତରେ ସଜାଇଛନ୍ତି ଜିତ ପ୍ରୀତମ।

ଆକେ ଶୁଣି ଭବାନୀ ବାଟଣା ସମୟ ଅପରାହ୍ନ 5ଟା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣେ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ FM 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1390ତମ ଭାଗ।

0: ਚਾਹ ਤੇ ਬਣਾ ਦੇ ਯਾਰ, ਸਵੇਰ ਹੋ ਗਈ
1: ਸਾਹਿਬ।

ନମସ୍କାର, ଶୁଭ ସନ୍ଧ୍ୟା। ସମ୍ଭାବନା କାର୍ଯ୍ୟକ୍ରମର ନୂଆ ଏକ ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ଯୁବବାଣୀ କାର୍ଯ୍ୟକ୍ରମରେ ଉପସ୍ଥାପନାରେ ଆପଣଙ୍କ ସାଥିରେ ମୁଁ ଅଛି, ରଚିତା ମେହେର। ତେବେ ଯୁବବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଶୁଣିବା କିଛି ନିଯୁକ୍ତି ଭିତ୍ତିକ ବିଜ୍ଞପ୍ତି। ହେଲେ କାର୍ଯ୍ୟକ୍ରମର ବିଷୟବସ୍ତୁକୁ ଯିବା ପୂର୍ବରୁ ଆଜିର ଏହି ମନଲୋଭା ସନ୍ଧ୍ୟାରେ ପ୍ରଥମେ ଆସନ୍ତୁ ଶୁଣିବା ଗୋଟିଏ ସୁମଧୁର ଗୀତ।

ପୁଣିଥରେ ସ୍ୱାଗତ ଜଣାଉଛୁ ଆଜିର ଏହି କାର୍ଯ୍ୟକ୍ରମକୁ। ତେବେ ଆସନ୍ତୁ ଶୁଣିବା କିଛି ନିଯୁକ୍ତି ବିଜ୍ଞପ୍ତି ସମ୍ପର୍କରେ ବିବରଣୀ। ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଓଡ଼ିଶାର ସରକାରୀ ଡିଗ୍ରୀ କଲେଜ ଏବଂ ଅଣସରକାରୀ ସହାୟତା ପ୍ରାପ୍ତ କଲେଜଗୁଡ଼ିକରେ ଲାବୋରେଟୋରୀ ଆସିଷ୍ଟାଣ୍ଟ କମ୍ ଷ୍ଟୋର୍ କିପର ଗ୍ରୁପ୍ ବି ପଦବୀରେ ନିଯୁକ୍ତି ପାଇଁ ଆଶାୟ ପ୍ରାର୍ଥୀଙ୍କଠାରୁ ଅନ୍ଲାଇନ୍ ଆବେଦନ ଆହ୍ୱାନ କରାଯାଇଛି। ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ଅକ୍ଟୋବର ମାସ 12 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏବଂ ଶେଷ ତାରିଖ ରହିଛି ନଭେମ୍ବର ମାସ 16 ତାରିଖ। ଆବେଦନ ପ୍ରକ୍ରିୟା କେବଳ ଅନ୍ଲାଇନ୍ ମୋଡ୍ ମାଧ୍ୟମରେ ହେବ ଏବଂ ଅନ୍ୟ କୌଣସି ପଦ୍ଧତି ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଡିଗ୍ରୀ କଲେଜ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ସର୍ବମୋଟ 57 ପଦବୀ, ଯେଉଁଥିରୁ 19 ମହିଳା ପଦବୀଙ୍କ ନିମନ୍ତେ ଏବଂ ଅଣସରକାରୀ ସହାୟତା ପ୍ରାପ୍ତ ମହାବିଦ୍ୟାଳୟରେ ସର୍ବମୋଟ 378 ପଦବୀ ଏବଂ ତନ୍ମଧ୍ୟରୁ 122 ପଦବୀ ମହିଳାଙ୍କ ନିମନ୍ତେ ଖାଲି ରହିଛି। ବିଜ୍ଞପ୍ତି ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ 1 ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 21 ବର୍ଷ ଏବଂ ସର୍ବାଧିକ ବୟସ 42 ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ। ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ ତଥା ରିଜର୍ଭେସନ୍ ମଧ୍ୟ ପ୍ରଯୁଜ୍ୟ। ଏଥିରେ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀ ଯେକୌଣସି ବିଷୟରେ ବ୍ୟାଚଲର ଡିଗ୍ରୀରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଏହା ବ୍ୟତୀତ ପ୍ରାର୍ଥୀ ଓଡ଼ିଆ ଭାଷା ଲେଖି ପଢ଼ି ଏବଂ କହିପାରୁଥିବା ନିହାତି ଜରୁରୀ। ପ୍ରାର୍ଥୀ ଚୟନ ପ୍ରକ୍ରିୟା କେବଳ ଲିଖିତ ପରୀକ୍ଷା ମାଧ୍ୟମରେ ହେବ, ଯାହାକି କମ୍ପ୍ୟୁଟର ବେସ୍ଡ ଟେଷ୍ଟ ରହିବ। ଏହା ବ୍ୟତୀତ ଅନ୍ୟାନ୍ୟ ବିସ୍ତୃତ ବିବରଣୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଷ୍ଟାଫ୍ ସିଲେକ୍ସନ୍ ବୋର୍ଡର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ। ଅଫିସିଆଲ ୱେବସାଇଟ୍ଟି କହି ରଖୁଛୁ, www.ssbodisha.ac.in। ଆସନ୍ତୁ ଦ୍ୱିତୀୟ ନିଯୁକ୍ତି ବିଜ୍ଞପ୍ତିଟି ଶୁଣିବା। ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଓଏଭିଏସ୍ ମୋଟ 815 ଜଣ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଛି। ରାଜ୍ୟସାରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଳୟରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ଖାଲି ପଦବୀ ପୂରଣ କରାଯିବ। ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମୋଡ୍‌ରେ କରାଯିବ।

ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଚଳିତ ବର୍ଷ ଅକ୍ଟୋବର ମାସ 12 ତାରିଖରୁ ଆରମ୍ଭ ହେବ ଏବଂ ଶେଷ ତାରିଖ ରହିଛି ନଭେମ୍ବର ମାସ 11 ତାରିଖ ସନ୍ଧ୍ୟା 5ଟା। ବିଭିନ୍ନ ବିଷୟର ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ ଭିନ୍ନ ଧାର୍ଯ୍ୟ କରାଯାଇଛି। ବିସ୍ତୃତ ବିଜ୍ଞପ୍ତି ମାଧ୍ୟମରେ ସଠିକ୍ ଶିକ୍ଷକ ପଦବୀର ନାମ, ସେମାନଙ୍କ ଖାଲି ପଦବୀ ସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା ଏବଂ ଅନ୍ୟାନ୍ୟ ଯୋଗ୍ୟତା ସର୍ତ୍ତାବଳୀ ନିଶ୍ଚିନ୍ତ ଖୁବ୍ ଶୀଘ୍ର ଆସିଯିବ। ଆଶାୟୀ ପ୍ରାର୍ଥୀମାନେ ଅନ୍ୟାନ୍ୟ ବିବରଣୀ ସମ୍ବନ୍ଧରେ ଜାଣିବା ପାଇଁ ଓଏଭିର ଅଫିସିଆଲ ୱେବସାଇଟ୍ ଭିଜିଟ୍ କରିପାରିବେ। ଅଫିସିଆଲ ୱେବସାଇଟ୍ଟି କହି ରଖୁଛୁ, www.oav.edu.in। ବ୍ୟାଙ୍କ ଅଫ୍ ବରୋଦା ୱେଲ୍ଥ ଏକ୍ଜିକ୍ୟୁଟିଭ୍ କ୍ରେଡିଟ୍ ଆନାଲିଷ୍ଟ ପଦବୀ ପୂରଣ ପାଇଁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଅନଲାଇନ୍ ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ସେପ୍ଟେମ୍ବର 4 ତାରିଖରେ ଆରମ୍ଭ ହେବ ଏବଂ ଶେଷ ତାରିଖ ଅକ୍ଟୋବର 16 ପର୍ଯ୍ୟନ୍ତ ରହିଛି। ଏଥିରେ ସର୍ବମୋଟ 1100 ପଦବୀ ଖାଲି ରହିଛି। ସମ୍ପତ୍ତି ପରିଚାଳନା ସେବା ବିଭାଗ ଅଧୀନରେ ୱେଲ୍ଥ ଏକ୍ଜିକ୍ୟୁଟିଭ୍ ପଦବୀ ପାଇଁ 1000 ପଦବୀ ଏବଂ କର୍ପୋରେଟ୍ ଆଣ୍ଡ ଇନଷ୍ଟିଚ୍ୟୁସନାଲ କ୍ରେଡିଟ୍ ଡିପାର୍ଟମେଣ୍ଟ ଅଧୀନରେ କ୍ରେଡିଟ୍ ଆନାଲିଷ୍ଟ C&IC ପଦବୀ ପାଇଁ 100 ପୋଷ୍ଟ ପୂରଣ କରାଯିବ। ଆବେଦନ କେବଳ ଅନଲାଇନ୍ ମୋଡ୍ରେ ଗ୍ରହଣ କରାଯିବ ଏବଂ ମନୋନୀତ ପ୍ରାର୍ଥୀମାନଙ୍କୁ ସାରା ଭାରତରେ ବ୍ୟାଙ୍କର ଯେକୌଣସି ଶାଖା କିମ୍ବା କାର୍ଯ୍ୟାଳୟରେ ପୋଷ୍ଟ କରାଯାଇପାରିବ। ଏହା ବ୍ୟତୀତ ଭାରତର ଯେକୌଣସି ଯୋଗ୍ୟ ପ୍ରାର୍ଥୀ ପଦବୀ ପାଇଁ ଆବେଦନ କରିପାରିବେ। 2 ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ଧାର୍ଯ୍ୟ କରାଯାଇଛି। ୱେଲ୍ଥ ଏକ୍ଜିକ୍ୟୁଟିଭ୍ ପଦବୀ ପାଇଁ ଯେକୌଣସି ବିଭାଗରେ ସ୍ନାତକ ଏବଂ 2 ପୂର୍ଣ୍ଣକାଳୀନ PG ଡିଗ୍ରୀ କିମ୍ବା ଫାଇନାନ୍ସ, ମାର୍କେଟିଂ କିମ୍ବା ବ୍ୟାଙ୍କିଂରେ MBA ଡିଗ୍ରୀ କିମ୍ବା ମ୍ୟାନେଜମେଣ୍ଟରେ ଡିପ୍ଲୋମା କରିଥିବା ଜରୁରୀ। ସେହିପରି କ୍ରେଡିଟ୍ ଆନାଲିଷ୍ଟ ପଦବୀ ପାଇଁ ଯେକୌଣସି ବିଭାଗରେ ସ୍ନାତକ ଏବଂ ଚାର୍ଟର୍ଡ ଏକାଉଣ୍ଟାଣ୍ଟ ଡିଗ୍ରୀ ରଖିଥିବା ଆବଶ୍ୟକ। ଏବଂ ଧ୍ୟାନ ଦିଅନ୍ତୁ ଯୁବବନ୍ଧୁ, ଉଭୟ ପଦବୀ ପାଇଁ ଅନନ୍ୟ 1 ଅଭିଜ୍ଞତା ରହିଥିବା ନିହାତି ଜରୁରୀ। ଚଳିତ ବର୍ଷ ସେପ୍ଟେମ୍ବର ମାସ 1 ସୁଦ୍ଧା ୱେଲ୍ଥ ଏକ୍ଜିକ୍ୟୁଟିଭ୍ ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 22 ଏବଂ ସର୍ବାଧିକ 32 ତଥା କ୍ରେଡିଟ୍ ଆନାଲିଷ୍ଟ ପଦବୀ ପାଇଁ ସର୍ବନିମ୍ନ ବୟସ 21 ତଥା ସର୍ବାଧିକ ବୟସ 33 ହୋଇଥିବା ଆବଶ୍ୟକ। ବିଜ୍ଞପ୍ତି ଅନୁଯାୟୀ ବୟସ ଛାଡ଼ ମଧ୍ୟ ଉପଲବ୍ଧ ଅଛି। ଚୟନ ପ୍ରକ୍ରିୟା ଏକ ଅନଲାଇନ୍ ପରୀକ୍ଷା, ସାଇକୋମେଟ୍ରିକ୍ ପରୀକ୍ଷା, ଗୋଷ୍ଠୀ ଆଲୋଚନା କିମ୍ବା ବ୍ୟକ୍ତିଗତ ସାକ୍ଷାତକାର ଦ୍ୱାରା ହୋଇପାରେ। ଅନ୍ୟାନ୍ୟ ଜରୁରୀ ବିବରଣୀ ପାଇଁ ଆଗ୍ରହୀ ପ୍ରାର୍ଥୀ ବ୍ୟାଙ୍କ ଅଫ୍ ବରୋଦାର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ। ଅଫିସିଆଲ ୱେବସାଇଟ୍ଟି ନୋଟ୍ କରି ରଖନ୍ତୁ, www.bankofbaroda.bank.in। ଯୁବବନ୍ଧୁ, ଆଗକୁ ଆହୁରି କିଛି ନିଯୁକ୍ତି ବିଜ୍ଞପ୍ତି ଶୁଣିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ନେଇଯିବା ଗୋଟିଏ ସଙ୍ଗୀତ ବିରତି।

ଇଣ୍ଡୋ ତିବେତାନ ବୋର୍ଡର ପୁଲିସ ଫୋର୍ସ ITBPF କ୍ରୀଡ଼ା କୋଟା 2025 ଅଣଗେଜେଟେଡ୍ ଅଣମନ୍ତ୍ରୀସ୍ତରୀୟ ଅଧୀନରେ 28 କ୍ରୀଡ଼ା ବିଭାଗରେ କନଷ୍ଟେବଲ ଜେନେରାଲ ଡ୍ୟୁଟିର 126 ପଦବୀ ପାଇଁ ଯୋଗ୍ୟ ପୁରୁଷ ଏବଂ ମହିଳା ଭାରତୀୟ ନାଗରିକଙ୍କଠାରୁ ଦରଖାସ୍ତ ଆହ୍ୱାନ କରିଛନ୍ତି। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଅନଲାଇନ୍ ମୋଡ୍ ମାଧ୍ୟମରେ ହେବ। ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଚଳିତ ବର୍ଷ ଅକ୍ଟୋବର 3 ଆରମ୍ଭ ହୋଇଯାଇଛି ଏବଂ ଶେଷ ତାରିଖ ରହିଛି ନଭେମ୍ବର ମାସ 1। ଭାରତୀୟ ନାଗରିକ କିମ୍ବା ନେପାଳ କିମ୍ବା ଭୁଟାନର ପ୍ରଜା ହୋଇଥିଲେ ମଧ୍ୟ ପଦବୀ ପାଇଁ ଆବେଦନ କରିପାରିବେ। ଏହା ବ୍ୟତୀତ ଯୁବବନ୍ଧୁ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମ୍ୟାଟ୍ରିକ୍ କିମ୍ବା ଏହାର ସମକକ୍ଷ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଏହାଛଡ଼ା ପଦବୀଟି ପାଇଁ କ୍ରୀଡ଼ା ଯୋଗ୍ୟତା ମଧ୍ୟ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀ 2024 ଜାନୁଆରୀ ମାସ 1 2026 ନଭେମ୍ବର ମାସ 1 ମଧ୍ୟରେ କୌଣସି ଅନ୍ତର୍ଜାତୀୟ ଜାତୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ଖେଲୋ ଇଣ୍ଡିଆ ଗେମ୍ସ ଇତ୍ୟାଦି ଏକ ସ୍ୱୀକୃତିପ୍ରାପ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କିମ୍ବା ପଦକ ଜିତିଥିବା ଆବଶ୍ୟକ। ଯୁବବନ୍ଧୁ ଚୟନ ପ୍ରକ୍ରିୟା ତଥା ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ସମ୍ପର୍କରେ ବିସ୍ତୃତ ବିବରଣୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ ଭିଜିଟ୍ କରିପାରିବେ। ଅଫିସିଆଲ ୱେବସାଇଟ୍ଟି କହି ରଖୁଛୁ recruitment.itbpolice.nic.in। ଆଜିର କାର୍ଯ୍ୟକ୍ରମର ଶେଷ ନିଯୁକ୍ତି ବିଜ୍ଞାପନ ସୂଚନାଟି ମନ ଦେଇ ଶୁଣନ୍ତୁ। ବିଭାଗୀୟ ବନ ଅଧିକାରୀଙ୍କ କାର୍ଯ୍ୟାଳୟ କଳାହାଣ୍ଡି ଦକ୍ଷିଣ ବିଭାଗ ସମାଜ ବିଜ୍ଞାନୀ ପଦବୀ ପାଇଁ ଯୋଗ୍ୟ ଭାରତୀୟ ନାଗରିକଙ୍କ ଠାରୁ ନିମ୍ନ ସ୍ୱାକ୍ଷରଙ୍କ କାର୍ଯ୍ୟାଳୟ ଦ୍ୱାରା ଅଫ୍ଲାଇନ୍ ଆବେଦନ ଆମନ୍ତ୍ରଣ।

କରିଛନ୍ତି। ଏହି ବିଜ୍ଞାପନର ଉତ୍ତରରେ ଆବେଦନ ଦାଖଲର ଶେଷ ତାରିଖ ହେଉଛି ଚଳିତ ବର୍ଷ ଅକ୍ଟୋବର ମାସ 15 ତାରିଖ ସନ୍ଧ୍ୟା 5ଟା। ଅକ୍ଟୋବର 15 ତାରିଖ ମଧ୍ୟରେ ନିମ୍ନ ସ୍ୱାକ୍ଷରକାରୀଙ୍କ କାର୍ଯ୍ୟାଳୟରେ ଡ୍ରପ୍ ବାକ୍ସରେ କିମ୍ବା ଡାକ ସେବା ମାଧ୍ୟମରେ ଦରଖାସ୍ତଟି ପହଞ୍ଚି ଯାଇଥିବା ଦରକାର। ପଦବୀ ପାଇଁ ଯୋଗ୍ୟତା ମାନଦଣ୍ଡ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସ 31 ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 18 ବର୍ଷ ଏବଂ ସର୍ବାଧିକ 50 ବର୍ଷ ହୋଇଥିବା ଆବଶ୍ୟକ।

ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସ 31 ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 18 ବର୍ଷ ଏବଂ ସର୍ବାଧିକ 50 ବର୍ଷ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ଼ ଦ୍ୱାରା ଜାରି କରାଯାଇଥିବା ସମକକ୍ଷ ପ୍ରମାଣପତ୍ରରେ ଲିଖିତ ଜନ୍ମ ତାରିଖ କେବଳ ଗ୍ରହଣ କରାଯିବ। ପ୍ରାର୍ଥୀ ହ୍ୟୁମାନିଟିଜ୍ରେ ଗ୍ରାଜୁଏଟ୍ ହେବା ସହ ଫରେଷ୍ଟ କମ୍ୟୁନିଟିଜ୍ ଏବଂ ଗ୍ରାମସ୍ତରୀୟ ଅନୁଷ୍ଠାନ ସହିତ ସିଧାସଳଖ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାର ସର୍ବନିମ୍ନ 3 ବର୍ଷର ଅଭିଜ୍ଞତା ରହିଥିବା ଦରକାର। ଏତଦ୍ ବ୍ୟତୀତ ସ୍ଥାନୀୟ ଭାଷା କହିବା ବୁଝିବାର କ୍ଷମତା ରହିଥିବା ଜରୁରୀ। ଚୟନ ପ୍ରକ୍ରିୟା ସାକ୍ଷାତକାର ମାଧ୍ୟମରେ ହେବ। ଧ୍ୟାନ ଦିଅନ୍ତୁ ଯୁବବନ୍ଧୁ, ଏହି ବର୍ଗରେ ନିଯୁକ୍ତି ପାଇଁ କୌଣସି ଉଚ୍ଚ ବୟସ ସୀମା ଛାଡ଼ ନାହିଁ। ପଦବୀଟି ପାଇଁ ୱାକ୍ ଇନ୍ ଇଣ୍ଟରଭ୍ୟୁ ଚଳିତ ବର୍ଷ 23 ତାରିଖରେ କଳାହାଣ୍ଡି ଉତ୍ତର ଡିଭିଜନର ବିଭାଗୀୟ ବନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ସେହିଦିନ ଏକ ଲିଖିତ ପରୀକ୍ଷା ମଧ୍ୟ କରାଯିବ। ରେଜ୍ୟୁମି ପତ୍ର ଡାଉନଲୋଡ୍ କରିବା ପାଇଁ ତଥା ଅନ୍ୟାନ୍ୟ ବିସ୍ତୃତ ବିବରଣୀ ସମ୍ପର୍କରେ ଅଧିକ ଜାଣିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ନୋଟିଫିକେସନ PDF ଦେଖିପାରିବେ। ଏଥିପାଇଁ ଜିଲ୍ଲା ୱେବ୍ ପୋର୍ଟାଲଟି କହି ରଖୁଛୁ www.odishaforest.in କିମ୍ବା www.calhandi.odisha.gov.in। ଯୁବବନ୍ଧୁ, ଏଇ ଥିଲା କିଛି ନିଯୁକ୍ତି ବିଜ୍ଞପ୍ତି ସମ୍ପର୍କରେ ବିସ୍ତୃତ ସୂଚନା। ଆଗ୍ରହୀ ପ୍ରାର୍ଥୀମାନେ ଅଧିକ ବିବରଣୀ ପାଇଁ ଅଫିସିଆଲ ୱେବସାଇଟଟି ଭିଜିଟ୍ କରିପାରିବେ। ତେବେ ଯୁବବନ୍ଧୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପୂର୍ବରୁ ଆସନ୍ତୁ ଏଠାରେ ନେବା ଗୋଟିଏ ସଙ୍ଗୀତ ବିରତି।

ଯୁବବନ୍ଧୁ, ଆଜି ହେଉଛି ୱାର୍ଲ୍ଡ ପୋଷ୍ଟ ଡେ, ଅର୍ଥାତ୍ ବିଶ୍ୱ ଡାକ ଦିବସ। 1874 ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ର ପ୍ରତିଷ୍ଠାକୁ ସ୍ମରଣ କରି ଅକ୍ଟୋବର 9 ତାରିଖକୁ ବିଶ୍ୱ ଡାକ ଦିବସ ଭାବରେ ପାଳନ କରାଯାଏ। ଏହି ଦିବସଟି ଦୈନନ୍ଦିନ ଜୀବନ ଏବଂ ବିଶ୍ୱ ବ୍ୟବସାୟରେ ଡାକ କ୍ଷେତ୍ରର ଭୂମିକାକୁ ଆଲୋକିତ କରିଥାଏ। ଭାରତ ପ୍ରଥମ ଏସୀୟ ଦେଶ ଭାବରେ 1876 ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ରେ ଯୋଗ ଦେଇଥିଲା। ଅକ୍ଟୋବର 9 ତାରିଖକୁ ଅନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଉଥିବା ବେଳେ ଭାରତରେ ବ୍ୟାପକ ଘରୋଇ ଡାକ ନେଟୱାର୍କକୁ ସମ୍ମାନ ଜଣାଇବା ପାଇଁ ଅକ୍ଟୋବର 10 ତାରିଖକୁ ଜାତୀୟ ଡାକ ଦିବସ ଭାବରେ ପାଳନ କରାଯାଏ। ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ୱରାଜ୍ୟ ପଥେ ଅଛି ଯେତେ ଗାଢ଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼। ଏହି ଅମର ପଂକ୍ତିର ସ୍ରଷ୍ଟା ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ। ଶ୍ରୋତାବନ୍ଧୁ, ଓଡ଼ିଶାର ଇତିହାସରେ ଏପରି କିଛି ମହାନ ବ୍ୟକ୍ତିତ୍ୱ ଜନ୍ମ ନେଇଛନ୍ତି ଯାହାଙ୍କ ଜୀବନ ଓ ଆଦର୍ଶ ଯୁଗ ଯୁଗ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥାଏ। ଆଜି ହେଉଛି ସେହିପରି ଜଣେ ଅମର ସାଧକ, ମାନବବାଦର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜୟନ୍ତୀ। ଉତ୍କଳମଣି ଗୋପବନ୍ଧୁ ଦାସ ନିଜର ସମଗ୍ର ଜୀବନକୁ ଦେଶ ଓ ଦରିଦ୍ର ନାରାୟଣଙ୍କ ସେବାରେ ଉତ୍ସର୍ଗ କରିଦେଇଥିଲେ। ବନ୍ୟା, ବାତ୍ୟା କିମ୍ବା ମରୁଡ଼ି, ଲୋକଙ୍କ ଦୁଃଖ ସମୟରେ ସେ ସବୁବେଳେ ପ୍ରଥମେ ଛିଡ଼ା ହେଉଥିଲେ, ସେବାର ନିଆରା ନିଦର୍ଶନ ସାଜି। ଶିକ୍ଷାର ବିକାଶ ପାଇଁ ସତ୍ୟବାଦୀରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବନ ବିଦ୍ୟାଳୟ ଆଜି ମଧ୍ୟ ଆଦର୍ଶ ମଣିଷ ତିଆରିର ଏକ ଅନନ୍ୟ ଉଦାହରଣ ହୋଇ ରହିଛି। ଆସନ୍ତୁ, ଆଜିର ଏହି ପବିତ୍ର ଦିବସରେ ଆମେ ସେହି ମହାନ ଯୁଗ ପୁରୁଷଙ୍କ ତ୍ୟାଗ, ସେବା ଓ ନିଃସ୍ୱାର୍ଥପର ମନୋଭାବକୁ ମନେ ପକାଇବା ଏବଂ ସମାଜର ମଙ୍ଗଳ ପାଇଁ କିଛି ନା କିଛି ଅବଦାନ ରଖିବାକୁ ସଂକଳ୍ପ ନେବା। ଯୁବବନ୍ଧୁ, ଆଜି ତ ଷ୍ଟୁଡ଼ିଓ ଘଡ଼ିରେ 6 ହେବାକୁ ବସିଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବା। ହେଲେ ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ସେ ସମ୍ପର୍କରେ ମତାମତ ଦେବା ପାଇଁ ଜମା ଭୁଲିବେନି। ମତାମତ ଲେଖି ଜଣାଇବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ, ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍ 766001। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଲେଖି ପଠାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ଟିପି ରଖନ୍ତୁ 8895994143। ପୁଣି ଥରେ କହି ରଖୁଛୁ 8895994143। ପୁଣି ଭେଟ ହେବା ଯୁବବାଣୀର ଆଉ ଏକ ନୂଆ ଅଧ୍ୟାୟରେ। କିଛି ସୂଚନା, କିଛି ମନୋରଞ୍ଜନ ଆଉ କିଛି ସୁମଧୁର ସଙ୍ଗୀତ ସାଥିରେ। ସେ ପର୍ଯ୍ୟନ୍ତ ଆପଣଙ୍କ ସାଥି ରଚିତାକୁ ବିଦାୟ ଦିଅନ୍ତୁ। ଆପଣ ସମସ୍ତଙ୍କ ଶୁଭମନାସୀ ଆଜି ପାଇଁ ରହୁଛି। ନମସ୍କାର।

0: सेबी द्वारा इन्वेस्टर जागरूकता प्रारंभ। अधिक सूचना पाई सेबी इन्वेस्टर वेबसाइट को विजिट करंतु किंबा सेबी सारथी ऐप डाउनलोड करंतु।
1: आपणकर 4800 रिवार्ड पॉइंट्स आज ही एक्सपायर हो जिवो, एबे रिडीम करि नियंतु।
2: अरे वाह, मोर इत्ते पॉइंट्स केमिति आसला?
3: बस एंठी पचारंतु व्हाई रिवार्ड पॉइंट रो नारे आसीथिबा कोनोसी अजणा लिंक रे क्लिक करबा पूर्वरु टिके भाबंतु। गोटिए व्हाई आपणकु ठकेइरु बंचाई पारे। सबुबेले पचारंतु WHY कहउछंती SBI रो कॅप्टन व्हाई, आपणकर साइबर रक्षक।
4: एथरो आसंतु जानिनबा ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ ସୌରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ବାଇଶରୀ ସବର ଓ ସାଥୀ। ରାତି 7:25 ଜିଲ୍ଲା ହଲଚଲ କ୍ରମରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀମାନେ ହେଲେ ବିଶାଲ ମିଶ୍ରା ଏବଂ ମୋନିକା। ଆଞ୍ଚଳିକ ଗୀତକ୍ରମରେ ସମ୍ବଲପୁରୀ ଗୀତ ଶୁଣିବେ ରାତି 8:15, ପରିବେଷଣ କରିଛନ୍ତି ସୁକାନ୍ତି ସିଂ ଓ ସାଥୀ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30, ସ୍ପଟଲାଇଟ୍ ରାତି 9:15। ରାତି 9:30 ଶୁଣିବେ କରେଣ୍ଟ ଆଫେୟାର୍ସ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ, ଶିଳ୍ପୀ ହେଲେ ଉସ୍ତାଦ ବିଲାୟତ ହୁସେନ ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ ବାହାର। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବିଶେଷ ସୂଚନା। 2026 ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କ୍ରମରେ 16 ଅକ୍ଟୋବର ଶୁକ୍ରବାର ଦିନ ଶୁଣିବେ ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ। ପ୍ରସାରଣ ସମୟ ହେଉଛି ରାତି 10ଟା। 17 ଅକ୍ଟୋବର ଶନିବାର ଦିନ ଶୁଣିପାରିବେ ଗୀତିନାଟ୍ୟ ମହିଷାସୁର ବଧ, ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ପ୍ରସାରଣ ସମୟ ଦିନ 3:30। 18 ଅକ୍ଟୋବର ରବିବାର ଦିନ ଶୁଣିପାରିବେ ନାଟକ ଦଶ ଭୁଜା, ରଚନା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର। ପ୍ରସାରଣ ସମୟ ଦିନ 3:30। 19 ଅକ୍ଟୋବର ସୋମବାର ଦିନ ଶୁଣିବେ ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତ ଚନ୍ଦ୍ର।

ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରସାରଣ ସମୟ ଦିନ 3:30। 21 ଅକ୍ଟୋବର ମଙ୍ଗଳବାର ଦିନ ଶୁଣିବେ ଗୀତିନାଟ୍ୟ ମହିଷ ମର୍ଦିନୀ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର, ପ୍ରସାରଣ ସମୟ ରହିଛି ଦିନ 3:30। ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ବିଶେଷ ସୂଚନା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ ସବୁବେଳେ ସବୁ ପରିସ୍ଥିତିରେ। ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ମଣିଷାରୂପକ ରାକ୍ଷସ କିପରି ମଣିଷକୁ ଏ ସମାଜକୁ ନଷ୍ଟ କରିଦିଏ ସେ ସମ୍ପର୍କରେ ସୌରା ଭାଇ ଭଉଣୀମାନେ ଗୀତ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାନ୍ତି। ନିଶା ନିବାରଣ ସମ୍ପର୍କରେ ଗାଉଥିବା ଗୀତ ଆସନ୍ତୁ ଶୁଣିବା।

ଆଦିବାସୀ ଗୀତ କ୍ରମରେ ଶୁଣୁଥିଲେ ସୌରା ସମ୍ପ୍ରଦାୟର ଗୀତ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ପିଲା ତମ ଦେହ ଏବେ କେମିତି ଅଛି?
1: ଦିଦି ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
0: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
2: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରେଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହବ? ସମ୍ପୂର୍ଣ୍ଣ ମାଗଣା। ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ପ୍ରଭାବଶାଳୀ ସାମାଜିକ ଗଣମାଧ୍ୟମ ନୀତି ପ୍ରଣୟନ ହେବ କହିଲେ ମୁଖ୍ୟମନ୍ତ୍ରୀ। ପଞ୍ଚସଖା ଶିକ୍ଷା ସେତୁ ବୈଠକରେ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ 7,73,00,00 ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ। ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା। ଏବଂ ଭାରତୀୟ ବଂଶୋଦ୍ଭବ ନବନୀତମ୍ ନାଭି ପିଲ୍ଲେ ପାଇବେ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର। ଡିଜିଟାଲ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ସୂଚନା ଓ ସଞ୍ଚାର ପାଇଁ ଏକ ପ୍ରଭାବଶାଳୀ ସାମାଜିକ ଗଣମାଧ୍ୟମ ନୀତି ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝି କହିଛନ୍ତି, ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ନିରବଚ୍ଛିନ୍ନ ଡିଜିଟାଲ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା ଗଠନ କରାଯିବ। ଏହା ମାଧ୍ୟମରେ ମିଥ୍ୟା ତଥ୍ୟ ଗୁଜବର ମୁକାବିଲା ପାଇଁ ତଥ୍ୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଯେତେ ଆମେ ସରକାରୀ କାର୍ଯ୍ୟକ୍ରମକୁ, ସରକାରୀ ଯୋଜନାକୁ ଗ୍ରାଉଣ୍ଡକୁ ପହଞ୍ଚାଇବା ପାଇଁ ହେଲେ ଗଣ ଭୂମିକା ସଂଯୋଗ କରିବାର, ଆଉ ତା ମାଧ୍ୟମରେ ନିଜେ ପହଞ୍ଚିବ, ଆପଣମାନଙ୍କ ମାଧ୍ୟମରେ ସେ ପହଞ୍ଚାଇ ପାରିବ, ଆଉ ସେଥିପାଇଁ INPR ବିଭାଗ ନିଶ୍ଚିତ ଭାବରେ ଅଧିକ ସ୍ୱଚ୍ଛତା, ଦକ୍ଷତା, ଗତିଶୀଳତା ନେଇପାରିବ। ସେଥିପାଇଁ ଏ ଓରିଏଣ୍ଟେସନ ପ୍ରୋଗ୍ରାମର ବହୁତ ବଡ଼ ଆବଶ୍ୟକତା।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଙ୍କୁ ସାକ୍ଷାତ କରି ରାଜ୍ୟ ବିକାଶର ପ୍ରାଥମିକତା ଏବଂ ପ୍ରମୁଖ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ସାକ୍ଷାତ ସମୟରେ ରାଜ୍ୟର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଜନକଲ୍ୟାଣକୁ ଅଧିକ ପ୍ରାଧାନ୍ୟ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜନସାଧାରଣଙ୍କ ଆବଶ୍ୟକତା ପୂରଣ ଦିଗରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପ ଓ ପ୍ରସ୍ତାବିତ ପଦକ୍ଷେପ ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା। ଭୁବନେଶ୍ୱରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଏନ୍ ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ପଞ୍ଚସଖା ଶିକ୍ଷା ସେତୁର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର 29 ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଉନ୍ନତି ପାଇଁ 7,73,00,00 ଟଙ୍କାର 707 ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଚଳିତ ବୈଠକରେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ 2,57,00,000 ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ମିଳିଥିବା ଜଣାପଡ଼ିଛି। ପୁରାତନ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବା ପାଇଁ 2 ନୂତନ କାର୍ଯ୍ୟକ୍ରମ ଆଲୁମିନି ପଡ଼କାଷ୍ଟ ଓ ଡିଷ୍ଟ୍ରିକ୍ ସ୍ପଟ୍ଲାଇଟ୍ ଆରମ୍ଭ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସାମୂହିକ ସହଯୋଗ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଗୁଣାତ୍ମକ ଶିକ୍ଷାର ପ୍ରୋତ୍ସାହନ ଏହି ବୈଠକର ଲକ୍ଷ୍ୟ ଥିଲା। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ଅପରାହ୍ନ 2-4 ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକ ଯାଞ୍ଚ କରାଯାଇ 5:00 ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲି ଦିନ 1 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା 14 ହ୍ୱାଇ ଆଇ ଷ୍ଟାଣ୍ଡ ସଭା ଅନୁଷ୍ଠିତ ହେବ। 15 ଦିନ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। 16 ଦିନ ଶପଥ ଗ୍ରହଣ ଉତ୍ସବ ହେବ। ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ ନିର୍ବାଚନ ହେବ। 202 ମହାବିଦ୍ୟାଳୟ ଏବଂ 3 ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବଦଳରେ ଛାତ୍ର ସଂସଦ ପାଇଁ ଚୟନ କରାଯିବ। ନୟାଗଡ଼ ଜିଲ୍ଲା ରଣପୁର ପଞ୍ଚାୟତ ସମିତି

ଜଳରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସେବା ସେତୁ ଅଭିଯାନ 2026 ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକାର ଆଇନଜୀବୀ ନଭନେତମ୍ ନାଭି ପିଲେ ଚଳିତ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଶାନ୍ତି ଏବଂ ଆନ୍ତର୍ଜାତିକ ଆଇନକୁ ପ୍ରୋତ୍ସାହନ କରିବା ଦିଗରେ ତାଙ୍କର ଅବଦାନ ପାଇଁ ଏହି ପୁରସ୍କାର ମିଳିବ। ଜାତିସଂଘ ମାନବ ଅଧିକାରର ପୂର୍ବତନ ମୁଖ୍ୟ ତଥା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ପିଲେ ମାନବ ଅଧିକାର ଏବଂ ସମାନତା ପ୍ରସାର ଦିଗରେ ନିଜକୁ ନିୟୋଜିତ କରିଥିଲେ। 1941 ମସିହାରେ ଡର୍ବାନ୍ ସହରରେ ଜନ୍ମଗ୍ରହଣ କରିଥିବା ନାଭି ପିଲେଙ୍କ ପିତାମାତା ତାମିଲ ଥିଲେ। ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରୁଥିବା ପ୍ରଥମ କୃଷ୍ଣକାୟ ମହିଳା। ପରବର୍ତ୍ତୀ ସମୟରେ ରୁଆଣ୍ଡାର ଆନ୍ତର୍ଜାତିକ ଅପରାଧିକ ଟ୍ରିବ୍ୟୁନାଲ୍ର ବିଚାରପତି ତଥା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। 2008-2014 ମସିହା ପର୍ଯ୍ୟନ୍ତ ସେ ଜାତିସଂଘର ମାନବାଧିକାର ହାଇକମିଶନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଡାକସେବା ଏବଂ ଡାକ ବିଭାଗ ବିଷୟରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟ

0: ଆଜି ବିଶ୍ୱ ଡାକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଗୋଟିଏ ଡାକ ନେଟୱାର୍କ ଅସୀମ ସମ୍ଭାବନା। ଶୁଣନ୍ତୁ ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
1: ହାତରେ ଗୋଟିଏ ଚିଠି ଆଉ ସେଥିରେ ଭରି ରହିଥାଏ ଅନେକ ସ୍ମୃତି ଓ ଭାବନା। ସମୟ ବଦଳିଛି ଆଉ ଯୋଗାଯୋଗର ମାଧ୍ୟମ ମଧ୍ୟ ବଦଳିଛି। ଡାକର ସ୍ଥାନ ନେଇଛି ମୋବାଇଲ ମେସେଜ ଓ ଭିଡ଼ିଓ କଲ୍। ଗାଁରୁ ଗ୍ଲୋବ ଏବେ ଗୋଟିଏ କ୍ଲିକ୍ରେ ଯୋଗାଯୋଗ ସମ୍ଭବ ହୋଇପାରୁଛି। ହେଲେ ନିଜ ପ୍ରିୟ ପରିଜନ ଓ ଆତ୍ମୀୟଙ୍କ ଗୋଟିଏ ହାତଲେଖା ଚିଠିର ଗୁରୁତ୍ୱ ଏବେ ମଧ୍ୟ ରହିଛି। ଡାକବାଲା ଘର ସମ୍ମୁଖରେ ଚିଠି ଆସିଛି ବୋଲି କହିଦେଲେ ମନ ଭିତରେ ଅସୁମାରୀ ଭାବନା ଓ ଉନ୍ମାଦନା ସୃଷ୍ଟି ହୋଇଥାଏ। 1969 ଜାପାନର ଟୋକିଓଠାରେ ୟୁନିଭର୍ସିଆଲ ପୋଷ୍ଟାଲ ୟୁନିୟନର ଅଧିବେଶନରେ ଭାରତ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସର୍ବସମ୍ମତିକ୍ରମେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। କଲିକତାରେ ଭାରତର ପ୍ରଥମ ଡାକଘର ସ୍ଥାପନ କରାଯାଇଥିଲା। ବିଶ୍ୱର ସର୍ବାଧିକ ଡାକଘର ଭାରତରେ ଥିବା ଜଣାପଡ଼ିଛି। ଡାକ କେବଳ ଚିଠି ପହଞ୍ଚାଏ ନାହିଁ, ପାଖରେ ପହଞ୍ଚାଇଥାଏ ବିଶ୍ୱାସ ଓ ସମ୍ପର୍କର ଅତୁଟ ଭାବନା। ଏହା କିଛି ଶବ୍ଦ ନୁହେଁ, କେବେ ଏହା ଅପେକ୍ଷାର ଅନ୍ତତ, କେବେ ନୂଆ ଆଶାର ଆରମ୍ଭ। ଆକାଶବାଣୀ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣିଆ।
0: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆସନ୍ତାକାଲି ପବିତ୍ର ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେବେ। ବର୍ଷସାରା ମା ସିନ୍ଦୁରବର୍ଣ୍ଣା ରୂପେ ଦର୍ଶନ ଦେଉଥିବାବେଳେ ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ମଙ୍ଗଳ ଆଳତୀ ପରେ ସକାଳ 5 ଘଟିକା ସମୟରେ ଦ୍ୱାରପିଟା ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ବୌଦ୍ଧ ଜିଲ୍ଲାରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମିଳିତ ସ୍କ୍ୱାଡ୍ ଜୋସ୍ର ଶୁଭାରମ୍ଭ ହୋଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ତାଲିମ କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାରେ ପଞ୍ଜୀକୃତ 90% ଯକ୍ଷ୍ମା ରୋଗୀ ସୁସ୍ଥ ହୋଇସାରିଥିବା ସୂଚନା ମିଳିଛି। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ପରିସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀମାନଙ୍କୁ ନେଇ ଏକ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତି ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ ଯୁବ ଭୋଟରମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ସେବାଜ୍ୟୋତି ଯାତ୍ରା ଅବସରରେ ଆଜି ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଦେଶର ସାମଗ୍ରିକ ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ଜିଲ୍ଲା ସତ୍ୟବେଦୀସ୍ଥିତ କାଦୁଆ ଆଶ୍ରମଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 149ତମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗ ଓ ଆଦର୍ଶ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସେହିପରି କୋରାପୁଟସ୍ଥିତ ଗୋପବନ୍ଧୁ ପାର୍କଠାରେ ଉତ୍କଳମଣିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସମାଜସେବା, ସାମ୍ବାଦିକତା ଏବଂ ଓଡ଼ିଶା ଗଠନ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍କରଣ କରି ଅତିଥିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଏକ୍ ପେଡ୍ ମା କେ ନାମ ଏବଂ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମାଙ୍କ ସମ୍ମାନାର୍ଥେ ଗୋଟିଏ ଗଛ ଲଗାଇବା ସହ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରାଯାଇଥିଲା। ଏବେ କିଛି ସମ୍ବାଦ ସଂକ୍ଷେପରେ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନଠାରେ ଜାତୀୟ ପୋଷଣ ମାସ, ଆମ ଅଙ୍ଗନବାଡ଼ି ଆମ ଦାୟିତ୍ୱ ଏବଂ ପୁଷ୍ଟିକର ମାଣ୍ଡିଆ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନୋଡାଲ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ସେବା ସଂକଳ୍ପ ଅଭିଯାନ 2026 ଶ୍ରମିକ କଲ୍ୟାଣ ଓ ସାମାଜିକ ସୁରକ୍ଷା ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ସହ ନିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଛତ୍ରପୁରସ୍ଥିତ ଶ୍ରୀଶୁକିଲ୍ଲା ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ପ୍ରଭାବଶାଳୀ ସାମାଜିକ ଗଣମାଧ୍ୟମ ନୀତି ପ୍ରଣୟନ ହେବ କହିଲେ ମୁଖ୍ୟମନ୍ତ୍ରୀ। ପଞ୍ଚସଖା ଶିକ୍ଷା ସେତୁ ବୈଠକରେ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ 7,73,00,000 ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ। ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା। ଏବଂ ଭାରତୀୟ ବଂଶୋଦ୍ଭବ ନବନୀତମ ନାଭି ପିଲେ ପାଇବେ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆକାଶବାଣୀ କଟକ।

ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଯକ୍ଷ୍ମାମୁକ୍ତ ଭାରତ ଗଠନରେ ସାମିଲ ହେଉଛନ୍ତି ଯୁବବର୍ଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନ ଅଧୀନରେ ସ୍ୱାସ୍ଥ୍ୟ ପାଇଁ ମିଳିତ ଗୋଷ୍ଠୀ ଜୋସ୍ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିଛନ୍ତି। ଯକ୍ଷ୍ମା ନିରାକରଣ ଦିଗରେ ଯୁବବର୍ଗଙ୍କୁ ସାମିଲ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ରୋଗ ଚିହ୍ନଟ, ସମୟୋପଯୋଗୀ ଚିକିତ୍ସା ଏବଂ ପ୍ରାଦୁର୍ଭାବକୁ ହ୍ରାସ କରିବା ନେଇ ପଥ ଉନ୍ମୁକ୍ତ ହୋଇପାରିବ। ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ପାରମ୍ପରିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ଏବେ ଜନଭାଗିଦାରିତା ଆଡ଼କୁ ଗତିଶୀଳ ହେଉଛି। ଦେଶର ଯୁବବର୍ଗଙ୍କ ଦକ୍ଷତା, ଅଙ୍ଗୀକାରବଦ୍ଧତା ଏବଂ ସମନ୍ୱିତ ପ୍ରୟାସ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଯକ୍ଷ୍ମା ନିରାକରଣ ନେଇ ସରକାରଙ୍କ ପ୍ରୟାସ ତୃଣମୂଳ ସ୍ତରରେ ପହଞ୍ଚିବା ସହଜ ହୋଇପାରିବ। ରୋଗୀ ଚିହ୍ନଟ ଠାରୁ ଆରମ୍ଭ କରି ଚିକିତ୍ସା ପ୍ରଦାନ ଏବଂ ଏହାକୁ ପ୍ରତିହତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ। ଏପରିକି କେତେକ କ୍ଷେତ୍ରରେ ରୋଗ ଚିହ୍ନଟ ନ ହୋଇ ଏବେ ମଧ୍ୟ ସମାଜରେ ବହୁ ଲୋକ ଜୀବନ ଅତିବାହିତ କରୁଛନ୍ତି। ଏହାର କାରଣ ହେଉଛି ସମ୍ବଳ ଓ ସଚେତନତାର ଅଭାବ। ଜୋସ୍ ଦଳଗୁଡ଼ିକ ଏହି ଛାୟା ରୋଗୀଙ୍କର ଚିହ୍ନଟ ତଥା ସେମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ପଦକ୍ଷେପ ଗ୍ରହଣ କରିବେ। ପ୍ରଥମ ପର୍ଯ୍ୟାୟରେ ଦେଶର 11 ରାଜ୍ୟର 55 ଜିଲ୍ଲାରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ପର୍ଯ୍ୟାୟକ୍ରମେ ଏହା ବିଭିନ୍ନ ପ୍ରାନ୍ତକୁ ସମ୍ପ୍ରସାରଣ କରାଯିବ। ଜୋସ୍ ଦଳଗୁଡ଼ିକ ଜିଲ୍ଲା ତଥା ବ୍ଲକ ସ୍ତରରେ ଡିଜିଟାଲ ଆଧାରିତ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିବେ। ଯୁବ ନେତୃତ୍ୱାଧୀନ ଏଭଳି ପଦକ୍ଷେପ ରୋଗ ଚିହ୍ନଟ, ଚିକିତ୍ସା ଓ ନିରାକରଣ ଦିଗରେ ରହୁଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ। ପ୍ରଥମ ପର୍ଯ୍ୟାୟରେ 6,347 ଜୋସ୍ ଦଳ ଗଠନ କରାଯାଇଛି। ସେଥିରେ 31,429 ଜଣ ମୋ ଭାରତ ସ୍ୱେଚ୍ଛାସେବକ ଏବଂ 26,794 ଜଣ ଏନ୍ସିସି କ୍ୟାଡେଟ୍ ସାମିଲ ଅଛନ୍ତି। ଯକ୍ଷ୍ମା ହାରିବ, ଦେଶ ଜିତିବ ଏହି ଚିନ୍ତାଧାରାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି। ପ୍ରତି ଦଳରେ 5 ଲେଖାଏଁ ମୋ ଭାରତ ସ୍ୱେଚ୍ଛାସେବୀ ଓ ଏନ୍ସିସି କ୍ୟାଡେଟ୍ଙ୍କୁ ସାମିଲ କରାଯାଇଛି। ପ୍ରତି ବ୍ଲକ ଓ ୱାର୍ଡ ସ୍ତରରେ ଜଣେ ନିର୍ଦ୍ଦିଷ୍ଟ ସରକାରୀ ଅଧିକାରୀଙ୍କ ଅଧୀନରେ ଏହି ଦଳଗୁଡ଼ିକ କାର୍ଯ୍ୟ କରିବେ। ସମ୍ପ୍ରଦାୟ ସ୍ତରୀୟ ମୁଖପାତ୍ର ଭାବେ ସେମାନେ ଦାୟିତ୍ୱ ନିର୍ବାହ କରିବା ନେଇ ପରିକଳ୍ପନା ମଧ୍ୟ କରାଯାଇଛି। ଯକ୍ଷ୍ମାରୋଗ ନେଇ ଲୋକଙ୍କ ମନରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବାରେ ସେମାନେ କାର୍ଯ୍ୟ କରିବେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ ଇତିମଧ୍ୟରେ ଭାରତରେ ଯକ୍ଷ୍ମା ପ୍ରାଦୁର୍ଭାବ 21% ହ୍ରାସ ପାଇଛି। ବିଶ୍ୱସ୍ତରରେ ଏହା 12% ହୋଇଥିବା ବେଳେ ଭାରତ ଏ କ୍ଷେତ୍ରରେ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଯଥେଷ୍ଟ ଆଗରେ ରହିଛି। ସେହିଭଳି ଯକ୍ଷ୍ମାରୋଗର ଚିକିତ୍ସାର ସୁଫଳ ବିଶ୍ୱସ୍ତରରେ 78% ରୋଗୀଙ୍କ ପାଖରେ ପହଞ୍ଚିଥିବା ବେଳେ ଭାରତରେ ଏହା 92% ରହିଛି। ଆକଳନ ଅନୁଯାୟୀ ଯକ୍ଷ୍ମାରୋଗ ମୂଳୋତ୍ପାଟନ କ୍ଷେତ୍ରରେ ଭାରତର ଅଙ୍ଗୀକାରବଦ୍ଧତା ଆନ୍ତର୍ଜାତିକ କ୍ଷେତ୍ର ତୁଳନାରେ ଯଥେଷ୍ଟ ଆଗୁଆ ରହିଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଗ୍ରହଣ କରାଯାଉଥିବା ନିରନ୍ତର ତଥା ତ୍ୱରିତ ପଦକ୍ଷେପ ଉପଯୋଗୀ ସାବ୍ୟସ୍ତ ହୋଇଛି। ତେବେ ଏ କ୍ଷେତ୍ରରେ 100% ଲକ୍ଷ୍ୟ ହାସଲ କରିବାକୁ ହେଲେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହାର ପ୍ରାରମ୍ଭିକ ଭିତ୍ତିଭୂମି ହେଉଛି ଜୋସ୍ ବ୍ୟବସ୍ଥା। ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ରୋଗ ନିରାକରଣ ଦିଗରେ ବଡ଼ ଭୂମିକା ଗ୍ରହଣ କରୁଛି। ଜୋସ୍ ଦଳଗୁଡ଼ିକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ ମାଧ୍ୟମରେ ଏ ଦିଗରେ କାର୍ଯ୍ୟ କରିବାକୁ ସରକାର ପ୍ରୟାସ କରୁଛନ୍ତି। ଏ ପର୍ଯ୍ୟନ୍ତ ଦେଶର 67,933 ପଞ୍ଚାୟତକୁ ଯକ୍ଷ୍ମାମୁକ୍ତ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ସରକାର ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ସମ୍ପ୍ରଦାୟ ଏବଂ ଏ କ୍ଷେତ୍ର ସହିତ ଜଡ଼ିତ ଅନ୍ୟାନ୍ୟ ଅଂଶୀଦାରଙ୍କ ସମ୍ମିଳିତ ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ଯକ୍ଷ୍ମାମୁକ୍ତ ଭାରତ ଗଠନରେ ଯୁବବର୍ଗଙ୍କୁ ସାମିଲ କରିବାରେ ଜୋସ୍ ମଞ୍ଚ ଏକ ସମୟୋପଯୋଗୀ ପଦକ୍ଷେପ। ଏ କ୍ଷେତ୍ରରେ ଜନଭାଗିଦାରିତାକୁ ଏହା ଆହୁରି ସୁଦୃଢ଼ କରିବା ସହ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଅଧିକ ସୁଗମ ଓ ସହଜ ହୋଇପାରିବ। ଆସନ୍ତୁ ସାମୂହିକ ଉଦ୍ୟମ ମାଧ୍ୟମରେ ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନରେ ସାମିଲ ହେବା।

ଆଜିର ପ୍ରସଙ୍ଗରେ ଶୁଣିଲେ ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ସାମିଲ ହେଉଛନ୍ତି ଯୁବବର୍ଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଏବଂ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆକାଶ।

0: 328 টা মহাবিদ্যালয় আৰু 13 টা বিশ্ববিদ্যালয়ৰ ছাত্র সংসদ লাগি নিৰ্বাচন হ'ব 202 টা মহাবিদ্যালয় আৰু 3 টা বিশ্ববিদ্যালয়ৰ নিৰ্বাচন বদলে ছাত্র সংসদ পছা যাব আপোন মানে খবৰ শুনুছন আকাশবাণী সম্বলপুৰ কেন্দ্ৰনু ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 149 ନମ୍ବର ଜୟନ୍ତୀ ପାଳନ ଅବସରରେ ଆଜି ବିଧାନସଭା ପରିସନ୍ନ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଫୁଲମାଲ ଦେଇକରି ଶ୍ରଦ୍ଧାଞ୍ଜଳି ଦିଆଯାଇଛି ଇତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଚସ୍ପତି ସୁରମା ପାଢ଼ୀଙ୍କ ସହିତ ମନ୍ତ୍ରୀ ବିଧାୟକ ଆଉ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିକରି ଶ୍ରଦ୍ଧାଞ୍ଜଳି ଦେଇଛନ୍ ଏହି ଅବସରରେ ଶାଶ୍ୱତୀ ସାମାଜିକ ଆଉ ସାଂସ୍କୃତିକ ଅନୁଷ୍ଠାନ ତରଫ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା ଏଚ୍ଏନ୍ ଭୁବନେଶ୍ୱର ଜୟଦେବ ଭବନର ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜୟନ୍ତୀ ସମାରୋହ ଚାଲିଛି ଏଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନିକ ଜୀବନଥି 25 ବଛର ପୁରା କରିଛନ୍ ଜନସେବାନୁ ଦେଶସେବା ମନ୍ତ୍ରକେ ଆଧାର କରିକିରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି ସେବା ଆଉ ସୁଶାସନର ଏହି ଦୃଷ୍ଟିକୋଣକେ ନେଇକରି 2047 ମସିହା ତକ ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗେ ସରକାର ଲଗାୟତ କାମ କରୁଛନ୍ ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଜରିଏ ଏହି ଚେଷ୍ଟା ଜନଜୀବନଥି ପରିବର୍ତ୍ତନ ଆଣିଛି ଆମର ଏହି ଖାସ୍ ଶୃଙ୍ଖଳାଥି ଆଜି ଜନ୍ମା ରାମ ମନ୍ଦିର ସଭ୍ୟତାଗତ ଚେତନାର ପୁନଃ ଜାଗରଣ ବାବଦେ
1: 500 ବର୍ଷ ହେଲା ହିନ୍ଦୁମାନେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିକେ ଫେର୍ ଘାଇ ଫେରି ପାଇବାରକେ ଟାକି କରିଥିଲେ ଅଯୋଧ୍ୟା ଖାଲି ବହୁତଟି ପବିତ୍ର ଠାନ୍ ଭିତରୁ ଗୋଟେ ନୁହେଁ ଏଇଟା ଶହ ଶହ ପିଢ଼ି ଧରିକରି ବିଶ୍ୱାସ ଆଉ ଭକ୍ତିର କେନ୍ଦ୍ରବିନ୍ଦୁ ହୋଇକରି ରହିଆସିଛି ସେନ ରାମ ମନ୍ଦିର ତିଆରି ହେବାର ସପନ ପିଢ଼ି ପରେ ପିଢ଼ି ଲାଗି ରହିଥିଲା ବହୁତ ଲୋକ ଏହି ସପନ ପୁରା ହେବାଟାକେ ନାଇଁ ଦେଖିକରି ଦୁନିଆ ଛାଡ଼ିକରି ପଳାଇଲେନ ଅଦାଲତନ ଏହି ମାମଲା ପାଖାପାଖି 70 ବର୍ଷ ହେଲା ଅଟକି ରହିଥିଲା ଏହି ସମୟଥି ଖାଲି ଯୁକ୍ତିତର୍କ ନୁହେଁ ସମାଧାନ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି କରିବାଟା ସରକାରଙ୍କ ଆଭିମୁଖ୍ୟ ଥିଲା ସରକାର ସବୁବେଳେ ସବୁପକ୍ଷକେ ଅଦାଲତର ରାୟକେ ଗ୍ରହଣ କରବାର ଶାନ୍ତି ବଜାୟ ରଖବାର ଆଉ ଉତ୍ତେଜନା ସୃଷ୍ଟି କରୁଥିବା କେନ୍ସି ପଦକ୍ଷେପନୁ ଦୂରେଇ ରହିବାରକେ ଅନୁରୋଧ କରିଥିଲେ ଶେଷେ 2019 ନଭେମ୍ବର ମାସେ ସୁପ୍ରିମକୋର୍ଟ ସର୍ବସମ୍ମତିଥି ଐତିହାସିକ ରାୟ ଦେଇକରି ମନ୍ଦିର ତିଆରି ଲାଗି ଜମି ଆବଣ୍ଟନ କରିଥିଲେ ଏହି ରାୟକେ ଲୋକମାନେ ଯେନ୍ ଶାନ୍ତି ଆଉ ସଂଯମପୂର୍ଣ୍ଣ ଢଙ୍ଗୀ ଗ୍ରହଣ କଲେ ସେଟା ସମକୁ ଆଶ୍ଚର୍ଯ୍ୟ କରିଥିଲା ଏହି ସମୟଥି କେନ୍ସି ବଡ଼ ଧରଣର ହିଂସା ବିଲ୍ ନାହିଁ ହେଇ 2024 ମସିହା ଜାନୁଆରୀ 22 ତାରିଖ ଦିନ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ହୋଇଥିଲା ଇତା ଋତୁରୁ 2025 ମସିହା ନଭେମ୍ବର ମାସେ ଧ୍ୱଜାରୋହଣ ସହିତ ମନ୍ଦିରର ପୁରା ତିଆରି କାମ ସରିଥିଲା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକେ ନେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ
2: मैंने राम से राष्ट्र के संकल्प की चर्चा की थी। मैंने कहा था कि हमें आने वाले 1000 वर्षों के लिए भारत की नींव मजबूत करनी है। हमें याद रखना है जो सिर्फ वर्तमान का सोचते हैं वो आने वाली पीढ़ियों के साथ अन्याय करते हैं।
1: आकाशवाणी संबलपुर संवाद विभाग तरफ आलोक चंद्र बारिक
0: ଆଗର କେନ୍ଦ୍ରମନ୍ତ୍ରୀ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି କୁଚିଣ୍ଡା ବିଜ୍ଞପିତ ଅଞ୍ଚଳ ପରିଷଦ ତରଫ ତିଆରି ହୋଇଥିବା 300 ସିଟ୍ର ଅଡିଟୋରିୟମ୍ ଆଉ ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ କରିଛନ୍ ଏହି ଅବସରରେ କୁଚିଣ୍ଡାର ଐତିହାସିକ ପରିଚୟ ସାଙ୍ଗେ ଯୋଡ଼ି ହୋଇକି ଥିବା ବାମଣ୍ଡା ରାଜ୍ୟର ପୁରୁଣା ଇତିହାସ ଓ ସମୃଦ୍ଧ ସଂସ୍କୃତି ବାବଦେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ ଇତାର ସହିତ କୁଚିଣ୍ଡା ମନ୍ଦିର ଛକଠାରେ ହୋଇଥିବା ସେବା ସଂକଳ୍ପ ଅଭିଯାନଟି ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ 2036 ମସିହା ତକ ବିକଶିତ ଓଡ଼ିଶା ଓ 2047 ମସିହା ତକ ବିକଶିତ ଭାରତର ଲକ୍ଷ୍ୟ ପୂରା କରିବାର ଲାଗି ଫି ଇଲାକାର ବିକାଶ ଜରୁରୀ ଆଏ ବୋଲି ସାଂସଦ ଶ୍ରୀ ପ୍ରଧାନ କହିଛନ୍ କାର୍ଯ୍ୟକ୍ରମଟି ଶ୍ରୀ ପ୍ରଧାନ ଉପସ୍ଥିତ ଲୋକ ବିକଶିତ ଭାରତ ଆଉ ବିକଶିତ ଓଡ଼ିଶା ଗଠନ ଦିଗେ କାମ କରବାର୍କେ ଶପଥ ପାଠ କରିଛନ୍ ସେନ୍ତା ଜମିନକିରା ଡାକ୍ତରଖାନା ପଡ଼ିଆନ ହୋଇଥିବା ସେବା ସଂକଳ୍ପ ଅଭିଯାନ ଅବସରରେ ସେବା ସେତୁ ଶିବିରଥି ଯୋଗ ଦେଇକରି ବିକଶିତ ଭାରତ ସପନ ସାକାର କରବାର୍କେ ଆହ୍ୱାନ ଦେଇଥିଲେ କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସହିତ ଜିଲ୍ଲାପାଳ ଡିଆଇଜି ଏସ୍ପି ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ପୀଠନ ମହାଳା ତିଥି ଅବସରରେ ଆଇବାକାଲ ମାଙ୍କର ଧବଲମୁଖୀ ବେଶ କରାଯିବା ବଛର ଯାକର ମା ସିନ୍ଦୁରମୁହିଁ ରୂପେ ଦର୍ଶନ ଦେଉଥିବାର ବେଳେ ଏ ଦିନ ଧବଲମୁଖୀ ବେଶଟି ଭକ୍ତମାନଙ୍କୁ ଦର୍ଶନ ଦେସନ୍ ଇତାକେ ଗଙ୍ଗା ଦର୍ଶନ ସାଙ୍ଗେ ସମାନ ବୋଲି କୁହାଯାଏସି ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫ ନୀତି ନିର୍ଘଣ୍ଟ ଧାରିଜ କରାଯାଇଛି ଏ ବାବଦେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍
3: ଜୟ ମା ସମଲି ମା ସମଲେଶ୍ୱରୀଙ୍କ ପୀଠରେ ମାଙ୍କର ବିଶେଷ ଧବଳମୁଖୀ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବାର ଆମେ ଆକଳନ କରୁଛୁ ଏବଂ ଭକ୍ତମାନେ କେମିତି ଶୃଙ୍ଖଳିତ ଏବଂ ସୁରୁଖୁରୁରେ ଦର୍ଶନ କରିପାରିବେ ତା ପାଇଁ ଟ୍ରଷ୍ଟ ବୋର୍ଡ ଉଦ୍ୟମ କରୁଛି ଏବଂ ସବୁ ପ୍ରକାରର ବ୍ୟବସ୍ଥା ସରିଛି ଏବଂ ଆସନ୍ତାକାଲି ସକାଳ 4:30 ସମୟରେ ମାଙ୍କର ମଙ୍ଗଳ ଆଳତି ସମାପନ ହେଲା ପରେ ପାଖାପାଖି 5 ବେଳକୁ ମାଙ୍କର ଦ୍ୱାରପୂଟା ନୀତି ହେଇକି ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇବେ ସେଥିପାଇଁ ଟ୍ରାନ୍ସପୋର୍ଟ ତରଫରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାହେଇଛି

0: ସ୍ୱଚ୍ଛତା ହିଁ ସେବା 2026 କାର୍ଯ୍ୟକ୍ରମ ଅଧୀନ ଆଇବାକାଲ ସକାଳ ବେଳା ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ବିଶାଳ ଗଣସଫେଇ ଅଭିଯାନର ଆୟୋଜନ କରାଯିବା। ସକାଳର 6:30 ବଜେନୁ ଜିଲ୍ଲାର 500 ଜାଗାନୁ ଏକାଥରକେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯିବା। ଅଭିଯାନଟି ବହୁତ ସଂଖ୍ୟାତି ଯୋଗ ଦେବାରକେ ମହାନଗର ନିଗମ ଆୟୁକ୍ତ ରେହାନ ଖେତ୍ରୀ ଲୁକୁ ନିବେଦନ କରିଛନ୍।
1: नमस्कार। आसंता 10 अक्टूबर 2026 तारीख सकाल 6:30 रु समग्र संबलपुर जिला रो एक विशाल गण सफाई अभियान आयोजन करा जाउची। स्वच्छता ही सेवा 2026 अंतर्गत हमें जे परी निजे घर को सफा रखू छे सही परी निजे रास्ता पड़ा और सर्वसाधारण स्थान को मध्य सफा रखिबा हम समस्त दायित्व। आसंतु समस्ते मिली मिशी एक स्वच्छ सुंदर और सबुज संबलपुर गढ़ीबा। तेणु मु संबलपुर रो समस्त नागरिकों को अनुरोध करू छी यही ऐतिहासिक जन अभियान रो शामिल हुवंतु। आपनके निकटस्थ स्थानरो सफाई पाई जोग दियंतु।
0: ମନୁଷ୍ୟର ଖାଇବାର ଥି ଅଣ୍ଡାର ପୌଷ୍ଟିକ ଗୁଣ ଆଉ ସ୍ୱାସ୍ଥ୍ୟଗତ ଉପକାରିତା ବିଷୟଟି ସଚେତନ କରିବା ଲାଗି ଫି ବଛର ଅକ୍ଟୋବର ମାସର 2 ଶୁକ୍ରବାର ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଉଛି। ଚଲତି ବଛର ଏ ଦିବସର ବାର୍ତ୍ତା ରହିଛି ପ୍ରୋଟିନ୍ ଯେନ୍ଟା ଶକ୍ତି ଆଉ ସୁରକ୍ଷା ଦେଶୀ। ଭୁବନେଶ୍ୱରନ ଆଜି ରାଜ୍ୟସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇକରି ବ୍ୟବସାୟିକ ଅଣ୍ଡା ଦିଆ କୁକୁଡ଼ା ଯୋଜନାର ଶୁଭାରମ୍ଭ କରିଛନ୍। ଶେଷ ମୁଖ୍ୟ ଖବର ଫେରଖାଏ। ଭୁବନେଶ୍ୱରନ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କର ଦିଗ୍ଦର୍ଶନ କାର୍ଯ୍ୟକ୍ରମଟି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। ବିଜ୍ଞାପନ ପରିଚାଳନାକେ ଅଧିକ ସହଜ କରିବାର ଲାଗି ସଞ୍ଚାର ଆପ୍ର କଲେ ଉନ୍ମୋଚନ। ରାଜ୍ୟର ଭିନ୍ ଭିନ୍ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟନ ଛାତ୍ର ସଂସଦ ନିର୍ବାଚନ ଲାଗି ସରିଲା ନାମାଙ୍କନ ପତ୍ର ଦାଖଲ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୟନ୍ତୀ ଅବସରରେ ରାଜ୍ୟବାସୀ ଜନାଲେ ଶ୍ରଦ୍ଧାଞ୍ଜଳି ଆଉ ମହାଳୟା ଅବସରରେ ଆଇବାକାଲ ଧବଳମୁଖୀ ବେସ୍ତି ଦର୍ଶନ ଦେବେ ମା ସମଲେଶ୍ୱରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର।

ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ନୂତନ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବା ସହ ନିଜର ଦକ୍ଷତା ବୃଦ୍ଧି କରିବାକୁ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକା ଆଇନଜୀବୀ ନଭନେଥମ୍ ନଭିଥୁଲେ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ। ତାଞ୍ଜାନିଆରେ ସଡ଼କ ଦୁର୍ଘଟଣାରେ 28 ଜଣଙ୍କ ମୃତ୍ୟୁ ଏବଂ ରାଞ୍ଚିଠାରେ ଭାରତ ୱେଷ୍ଟଇଣ୍ଡିଜ୍ 2020 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦ୍ରୁତ ବୈଶ୍ୱିକ ବିକାଶ ଦୃଷ୍ଟିରୁ ଯୁବବର୍ଗ ନୂତନ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବା ସହ ନିରନ୍ତର ଭାବେ ସେମାନଙ୍କର ଦକ୍ଷତା ଉନ୍ନତି କରିବାର ଆବଶ୍ୟକତା ରହିଛି। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ 2026ର ଭାରତୀୟ ପ୍ରତିଯୋଗୀମାନଙ୍କ ସହ ମତ ବିନିମୟ କରି ଶ୍ରୀ ମୋଦି ଏହା କହିଛନ୍ତି। ବିଶ୍ୱ ମଞ୍ଚରେ ଭାରତୀୟ ପ୍ରତିଯୋଗୀମାନଙ୍କ କାର୍ଯ୍ୟ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦି ସେମାନଙ୍କୁ ଆନ୍ତର୍ଜାତିକ ବଜାର ଅନୁଯାୟୀ ଆବଶ୍ୟକୀୟ ଦକ୍ଷତାର ବିକାଶ ପାଇଁ ଆହ୍ୱାନ ଦେଇଛନ୍ତି। ସେମାନଙ୍କର ଅଭିଜ୍ଞତା ଏବଂ ପରାମର୍ଶ ଜରିଆରେ ଭାରତର ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥାର ବିକାଶ ପାଇଁ ସେ ପରାମର୍ଶ ଦେଇଛନ୍ତି। ଭାରତକୁ ଏକ ବିଶ୍ୱଶ୍ରେଣୀୟ ଦକ୍ଷ ମାନବ ସମ୍ବଳ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିନିମନ୍ତେ ଯୁବବର୍ଗଙ୍କ ସହଯୋଗର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଯୁବବର୍ଗଙ୍କ ସହ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଶିକ୍ଷାଗତ ଡିଗ୍ରୀ ସହିତ ବ୍ୟବହାରିକ ଜ୍ଞାନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏଥିନିମନ୍ତେ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଯାଇଥିଲା ବୋଲି ସେ କହିଛନ୍ତି। ବିଭିନ୍ନ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାନଗୁଡ଼ିକରେ ବହୁ ସଂଖ୍ୟକ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦିଆଯାଇପାରିଛି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ପ୍ରତିଯୋଗିତାରେ ତାଙ୍କର ରହିଥିବା ଅଭିଜ୍ଞତା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ବିଶ୍ୱ ମଞ୍ଚରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବାରୁ ସେମାନେ ନିଜକୁ ଗର୍ବିତ ମନେ କରିଥିଲେ। ଅଂଶଗ୍ରହଣକାରୀମାନେ ନୂତନ ଯନ୍ତ୍ରାଂଶ, ସଫ୍ଟୱେୟାର, ବୈଷୟିକ ବ୍ୟବସ୍ଥା ଏବଂ କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଚୀନ୍ର ସାଂଘାଇଠାରେ ଗତ ମାସ 22-27 ତାରିଖ ମଧ୍ୟରେ 48ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ 10ମ ସ୍ଥାନ ଅଧିକାର କରିଛି। ଭାରତୀୟ ଦଳ 6ଟି ରୌପ୍ୟ ପଦକ ଏବଂ ଉତ୍କର୍ଷ ପାଇଁ 20ଟି ପଦକ ଲାଭ କରିଛି। ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକା ଆଇନଜୀବୀ ନଭନେଥମ୍ ନଭିଥୁଲେ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଶାନ୍ତି ଏବଂ ଆନ୍ତର୍ଜାତିକ ଆଇନକୁ ପ୍ରୋତ୍ସାହନ କରିବା ଦିଗରେ ତାଙ୍କର ଅବଦାନ ପାଇଁ ଏହି ପୁରସ୍କାର ମିଳିବ। ଜାତିସଂଘ ମାନବ ଅଧିକାରର ପୂର୍ବତନ ମୁଖ୍ୟ ତଥା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ପିଲେ ବର୍ଣ୍ଣ ବୈଷମ୍ୟବାଦ ମଧ୍ୟରେ ବଢ଼ିଥିଲେ ଏବଂ ସେ ବର୍ଣ୍ଣ ବୈଷମ୍ୟ ବିରୋଧୀ କର୍ମୀମାନଙ୍କ ସପକ୍ଷରେ କାର୍ଯ୍ୟ କରିଥିଲେ। ସେ ମାନବ ଅଧିକାର ଏବଂ ସମାନତା ପ୍ରସାର ଦିଗରେ ନିଜକୁ ନିୟୋଜିତ କରିଥିଲେ। 1941 ଡର୍ବାନ୍ ସହରରେ ଜନ୍ମଗ୍ରହଣ କରିଥିବା ନଭିଥୁଲେଙ୍କ ପିତାମାତା ତାମିଲ ଥିଲେ। ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରୁଥିବା ପ୍ରଥମ କୃଷ୍ଣକାୟ ମହିଳା। ପରବର୍ତ୍ତୀ ସମୟରେ ସେ ରୁୱାଣ୍ଡାର ଆନ୍ତର୍ଜାତିକ ଅପରାଧିକ ଟ୍ରିବ୍ୟୁନାଲର ବିଚାରପତି ତଥା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। 2008-2014 ମସିହା ପର୍ଯ୍ୟନ୍ତ ସେ ଜାତିସଂଘର ମାନବାଧିକାର ହାଇକମିଶନର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ବିଶ୍ୱର ସବୁଠାରୁ ସମ୍ମାନଜନକ ପୁରସ୍କାର ଭାବେ ନୋବେଲ ଶାନ୍ତି ପୁରସ୍କାରକୁ ବିବେଚନା କରାଯାଏ। ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାରର 125ତମ ବାର୍ଷିକୀ ପାଳନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆସନ୍ତାକାଲି ଝାଡ଼ଖଣ୍ଡର ଦେଓଘର ଗସ୍ତ କରିବେ। ଏହି ଗସ୍ତ କାଳରେ ଉପରାଷ୍ଟ୍ରପତି ନିଖିଳ ଭାରତ ଚିକିତ୍ସା ବିଜ୍ଞାନ ସଂସ୍ଥାନ ଏମ୍ସ ଦେଓଘରର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ। ଉପରାଷ୍ଟ୍ରପତି ମଧ୍ୟ ଦେଓଘରସ୍ଥିତ BBMT ହସ୍ପିଟାଲଠାରେ ସୈନ୍ୟ ସମ୍ପର୍କ ମେଳା ପରିଦର୍ଶନ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଇଥିଓପିଆ ମଧ୍ୟରେ ରଣନୈତିକ ଭାଗିଦାରିତା ସମ୍ପର୍କ, ମୂଲ୍ୟବୋଧ, ସାର୍ବଜନୀନ ଆକାଂକ୍ଷା ଏବଂ ଐତିହାସିକ ଦକ୍ଷିଣ ଦକ୍ଷିଣ ରାଷ୍ଟ୍ର ମଧ୍ୟରେ ଏକତା ବଜାୟ ରଖିବା ଉପରେ ପର୍ଯ୍ୟବେସିତ। ଡକ୍ଟର ଜୟଶଙ୍କର ଆଦିସ୍ ଆବାବାଠାରେ ଇଥିଓପିଆ ପ୍ରତିପକ୍ଷ ଜେଡିଅନ୍ ଡିମୋଥିୟସ୍ ହେସେବେନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଜୟଶଙ୍କର କହିଛନ୍ତି, ଉଭୟଙ୍କ ମଧ୍ୟରେ ଆଲୋଚନା ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ପୁଞ୍ଜିନିବେଶ, ଭିତ୍ତିଭୂମି, ସାମୁଦ୍ରିକ ସୁରକ୍ଷା, ପ୍ରଯୁକ୍ତି ବିଦ୍ୟା ଏବଂ ସଂସ୍କୃତି ସମ୍ପର୍କିତ ବିକାଶମୂଳକ ପ୍ରକଳ୍ପ ନେଇ ଆଲୋଚନା ହୋଇଛି। ଉଭୟ

0: ବୈଶ୍ୱିକ ବିକାଶ ଭାରତ ଆଫ୍ରିକା ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ସେମି କଣ୍ଡକ୍ଟର ଅଭିଯାନ ମାଧ୍ୟମରେ ଦେଶରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଆଧୁନିକ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସେମି କଣ୍ଡକ୍ଟର ହେଉଛି ଏକ ଗଠନମୂଳକ ପଦକ୍ଷେପ ଏବଂ ଅର୍ଥନୈତିକ ଶକ୍ତି କେନ୍ଦ୍ରର ଭିତ୍ତିଭୂମି। ସେମି କଣ୍ଡକ୍ଟର କୃତ୍ରିମ ବୁଦ୍ଧିମତା, ଟେଲି ଯୋଗାଯୋଗ, ବୈଦ୍ୟୁତିକ ଯାନବାହନ ଚଳାଚଳ, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଶକ୍ତି ଯୋଗାଇଥାଏ। ଗତ 2 ବର୍ଷ ମଧ୍ୟରେ ବିଶ୍ୱ ସେମି କଣ୍ଡକ୍ଟର ବଜାର 20%ରୁ ଉର୍ଦ୍ଧ୍ୱ ବୃଦ୍ଧି ପାଇଛି। ଦେଶର 6 ରାଜ୍ୟରେ 12 ସେମି କଣ୍ଡକ୍ଟର ପ୍ରକଳ୍ପ ଅନୁମୋଦିତ ହୋଇଛି। ସେଥିରେ 1,64,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜିନିବେଶ କରାଯାଇଛି। ନୂଆଦିଲ୍ଲୀଠାରେ ସେମିକନ୍ ଇଣ୍ଡିଆ 2026 ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
1: ଭାରତ ହର ବୋ କଦମ ଉଠା ରହା ହେ ଜୋ ହମେ ସେମି କଣ୍ଡକ୍ଟର ଇଣ୍ଡଷ୍ଟ୍ରି କା ଏକ ପ୍ରିଫର୍ଡ ଡେଷ୍ଟିନେସନ ବନାଏ। ଭାରତ ମଦର ଅଫ ଡେମୋକ୍ରେସି ହେ। कुछ वर्ष पहले ही हमारे संविधान को 75 साल हुई। ऐसा देश जब एक क्रिटिकल इंडस्ट्री में सफल होता है तो इससे पूरी दुनिया की सप्लाई चेन को ताकत मिलती है।
0: तमिलनाडु रो मदुरंतकम एवं ଧାରାପୁରମ୍ ବିଧାନସଭା ଆସନ ଲାଗି ହୋଇଥିବା ଉପନିର୍ବାଚନରେ ଶାସକ ତାମିଲାଗା ଭେଟ୍ରି କାଜାଗାମ ଟିଭିକେ ଦଳ ବିଜୟୀ ହୋଇଛି। ମଧୁରନ୍ତକମ୍ରେ ଟିଭିକେ ପ୍ରାର୍ଥୀ କେ ମାରାଗାଥମ୍ କୁମାରେଭେଲ ଡିଏମ୍କେ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ସେହିପରି ଧାରାପୁରମ୍ ଆସନରେ ଟିଭିକେ ପ୍ରାର୍ଥୀ ପି ସତ୍ୟବାମା ଡିଏମ୍କେ ପ୍ରାର୍ଥୀଙ୍କୁ 9,471 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ତାଞ୍ଜାନିଆରେ ଆଜି ସକାଳେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ହେବା ଫଳରେ 28 ଜଣଙ୍କର ମୃତ୍ୟୁ ହୋଇଛି। ମୋରଗୋରା ଦାର ଏସ୍ ସାଲେମ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଦାର ଏସ୍ ସାଲେମରୁ ଏମ୍ବାଏ ଅଭିମୁଖେ ଯାତ୍ରା କରୁଥିଲା। ଦୁର୍ଘଟଣାରେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ମୋଟ ରାଜ୍ୟ ଘରୋଇ ଉତ୍ପାଦ GSDP ପାଇଁ ଚିଠା ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ 2022-23 ବର୍ଷକୁ ଭିତ୍ତି କରି ବ୍ୟୟ ଆକଳନ କରାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟୟ ଆକଳନରେ GSDPରେ ସମାନତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ନୂତନ ମାର୍ଗଦର୍ଶିକାର ଲକ୍ଷ୍ୟ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ December 2026 ସେସନର UGC ନେଟ୍ ଲାଗି ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଯୋଗ୍ୟ ପ୍ରାର୍ଥୀମାନେ ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସରସିପ୍ ବା PhD ଲାଗି NTAର ୱେବସାଇଟ୍ UGCnet.nta.nic.in ମାଧ୍ୟମରେ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଏହା ଆସନ୍ତା 28 ପର୍ଯ୍ୟନ୍ତ ଜାରି ରହିବ। ଏଥିଲାଗି December 14-19 ମଧ୍ୟରେ ପରୀକ୍ଷା କରାଯିବ ଏବଂ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ରୁ ବିସ୍ତୃତ ତଥ୍ୟ ପାଇପାରିବେ ବୋଲି NTA କହିଛି। ରାଞ୍ଚିଠାରେ ଭାରତ ୱେଷ୍ଟଇଣ୍ଡିଜ୍ ଚଳିତ ପୁରୁଷ 2020 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଜାରି ରହିଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 8 ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ସହ ନିଜର ଦକ୍ଷତା ବୃଦ୍ଧି କରିବାକୁ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକା ଆଇନଜୀବୀ ନଭନେଥମ୍ ନଭି ପିଲ୍ଲେ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ। ତାଞ୍ଜାନିଆରେ ସଡ଼କ ଦୁର୍ଘଟଣାରେ 28 ଜଣଙ୍କ ମୃତ୍ୟୁ ଏବଂ ରାଞ୍ଚିଠାରେ ଭାରତ ୱେଷ୍ଟଇଣ୍ଡିଜ୍ 2020 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଜାରି ରହିଛି। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି।

0: ଆରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାର ବିଷୋଇ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସୁଖରେ ହସିବାକୁ ସାଙ୍ଗ ଦରକାର, ହେଲେ ଦୁଃଖରେ ହାତ ବଢ଼ାଇବାକୁ ଯିଏ ଆଗେଇ ଆସେ ସେ ହିଁ ପ୍ରକୃତ ବନ୍ଧୁ। ଆଉ ଏହି ବନ୍ଧୁତା ଯେତେବେଳେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ନ ରହି ଦୁଇଟି ସମ୍ପୂର୍ଣ୍ଣ ଗାଁକୁ ଗୋଟିଏ ସମ୍ପର୍କରେ ବାନ୍ଧିଦିଏ ସେତେବେଳେ ତାହା ପାଲଟିଯାଏ ଏକ ଅନନ୍ୟ ସାମାଜିକ ପରମ୍ପରା। ନବରଙ୍ଗପୁର ଓ ପୂର୍ବତନ ଅବିଭକ୍ତ କୋରାପୁଟ ଅଞ୍ଚଳର ଲୋକ ଜୀବନରେ ଏଭଳି ଗାଁ ଗାଁର ମୈତ୍ରୀ ସମ୍ପର୍କକୁ ସ୍ଥାନୀୟ ଭାବେ ମିତ ଗାଁ କିମ୍ବା ସଂଗାତ ଗାଁ ବୋଲି କୁହାଯାଏ। ଏହି ପରମ୍ପରାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ଚଳିତ ବନ୍ୟା ସମୟରେ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଦୁଗୁଲାହାଣ୍ଡି ଗାଁ ବନ୍ୟା ଜଳରେ ପ୍ରଭାବିତ ହୋଇ ଦୁର୍ଦ୍ଦିନ ମଧ୍ୟରେ ଥିବାବେଳେ ନିଜ ମିତ ଗାଁକୁ ଭୁଲି ନଥିଲେ କୋରାପୁଟ ଜିଲ୍ଲା କୋଟପାଡ଼ର ଅଙ୍କୋଲା ଗ୍ରାମବାସୀ। ବିପଦ ସମୟରେ ସମ୍ପର୍କର ଦାୟିତ୍ୱ ନିଭାଇବାକୁ ସେମାନେ ଦୁଗୁଲାହାଣ୍ଡିରେ ପହଞ୍ଚିଥିଲେ। ସାଙ୍ଗରେ ଥିଲା ଜରୁରୀ ରିଲିଫ ସାମଗ୍ରୀ, ଶୁଖିଲା ଖାଦ୍ୟ, କମ୍ବଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ। ତେବେ ଏସବୁଠାରୁ ବଡ଼ ଥିଲା ଆମେ ଅଛୁ ବୋଲି ଦେଇଥିବା ଆଶ୍ୱାସନା। ଦୁଗୁଲାହାଣ୍ଡି ଗ୍ରାମବାସୀ ମଧ୍ୟ ଅଙ୍କୋଲାରୁ ଆସିଥିବା ନିଜ ମିତ ଗାଁର ଲୋକଙ୍କୁ ଶ୍ରଦ୍ଧା ଓ ଆତ୍ମୀୟତାର ସହ ସ୍ୱାଗତ କରିଥିଲେ। ବନ୍ୟାରେ ଘରଦ୍ୱାର, ଜୀବନ ଜୀବିକା ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥିବା ବେଳେ ଦୂର ଗାଁରୁ ଆସିଥିବା ଏହି ସହାୟତା ସେମାନଙ୍କ ପାଇଁ କେବଳ ରିଲିଫ ନଥିଲା, ଏହା ଥିଲା ସମ୍ପର୍କ ଏବେ ବି ଜୀବନ୍ତ ଥିବାର ଏକ ଅନୁଭବ। ମିତ ଗାଁର ସମ୍ପର୍କ କେବଳ ବିପଦ ବେଳେ ସୀମିତ ରହେ ନାହିଁ। ଠାକୁରାଣୀ ଯାତ୍ରା, ପର୍ବପର୍ବାଣୀ, ବାହାଘର, ଭୋଜିଭାତ କିମ୍ବା ସୁଖ ଦୁଃଖ, ସାମାଜିକ ଓ ଧାର୍ମିକ କାର୍ଯ୍ୟ ଅବସରରେ ମିତ ଗାଁର ଲୋକଙ୍କ ମଧ୍ୟରେ ଯାତାୟତ ଓ ସହଯୋଗର ପରମ୍ପରା ରହିଥିବା କୁହାଯାଏ। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଗୁରୁବାରୁ ମାଝି କହିଛନ୍ତି,
1: ଏବେ ମଧ୍ୟ ସେ ବନ୍ୟା ପରିସ୍ଥିତିରେ ଘର ଦ୍ୱାର ଭାଙ୍ଗି ଯାଇଛି, ତାକୁ ମଧ୍ୟ ଆମ ସଂଗାତକୁ ସାହାଯ୍ୟ କରିବା ବୋଲିକିନା ସେ ଗାଁରେ ଗାଁରେ ଯାଇକିନା ସବୁ ଯାକ ଆମେ ସଜାଡ଼ା ସଜାଡ଼ି କରୁଛୁ। ଆମେ
0: ଗୋଟିଏ ଗାଁର ଖୁସିରେ ଅନ୍ୟ ଗାଁରେ ଖୁସି ମନାଯାଏ, ଗୋଟିଏ ଗାଁର ଦୁଃଖରେ ଅନ୍ୟ ଗାଁ ଦୁଃଖୀ ହୋଇଥାଏ। ଭୌଗୋଳିକ ସୀମା ଏହି ସମ୍ପର୍କରେ ବାଧକ ହୋଇନଥାଏ। ନବରଙ୍ଗପୁର ଓ କୋରାପୁଟ ଦୁଇଟି ପୃଥକ ଜିଲ୍ଲା ହୋଇଥିଲେ ମଧ୍ୟ ଲୋକଙ୍କ ସାମାଜିକ ଓ ସାଂସ୍କୃତିକ ଯୋଗାଯୋଗର ଏହି ପରମ୍ପରା ସୀମାରେଖାକୁ ଅତିକ୍ରମ କରିଛି। କୋରାପୁଟ ଜିଲ୍ଲାରେ ପରଜା, ଗଡ଼ବା, କନ୍ଧ ସମେତ ଅନେକ ଆଦିବାସୀ ସମୁଦାୟର ବିବିଧ ସାମାଜିକ ଓ ସାଂସ୍କୃତିକ ପରମ୍ପରା ଆଜି ବି ଜୀବନ୍ତ ରହିଛି। କୋରାପୁଟ ଅଞ୍ଚଳର ସାମୂହିକ ସାଂସ୍କୃତିକ ଜୀବନରେ ଗାଁ ଓ ସମୁଦାୟର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ଆଜିର ଦ୍ରୁତ ବଦଳୁଥିବା ସମୟରେ ରକ୍ତ ସମ୍ପର୍କ ବାହାରେ ଏପରି ସାମାଜିକ ସମ୍ପର୍କର ମୂଲ୍ୟ ଆହୁରି ବଢ଼ିଯାଏ। ଦୁଗୁଲାହାଣ୍ଡିର ବନ୍ୟା ସମୟରେ ଅଙ୍କୋଲା ଗ୍ରାମବାସୀ ପହଞ୍ଚିବା ଏହି ପରମ୍ପରାକୁ ପୁଣି ଥରେ ଆଖି ଆଗରେ ଆଣିଛି। ଦୁଗୁଲାହାଣ୍ଡି ଓ ଅଙ୍କୋଲାର ଏହି ସମ୍ପର୍କ ତେଣୁ କେବଳ ବନ୍ୟା ସମୟର ସହାୟତାର ଘଟଣା ନୁହେଁ ବୋଲି କହିଛନ୍ତି ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଗୌରୀଶଙ୍କର।
2: ଆମେ ଯେତେବେଳେ ରିଲିଫ ଧରିକି ଏବଂ ସମୀକ୍ଷା କରିବାକୁ ସେ ବୁଲୁଥିଲୁ ନବରଙ୍ଗପୁର ଜିଲ୍ଲାର ଦୁଗୁଲାହାଣ୍ଡି, ତାଙ୍କର ଯୋଉ ସଂଗାତ ଗାଁ ମିତ ଗାଁ ସେ କୋରାପୁଟ ଜିଲ୍ଲାର ଅଙ୍କୋଲାର ପୁରା ଗାଁଟା ସାରାର ଲୋକ ଆସିଲେ ଏବଂ ଗାଁରୁ ତିନିଟା ଗାଡ଼ିରେ ସେମାନେ କମ୍ବଳ, ଚୁଡ଼ା, ପନିପରିବା, ଯାବତୀୟ ଜିନିଷ ଯାହା ଯାହା ଆବଶ୍ୟକ ଘର ଚଳିବା ପାଇଁ ଡ୍ରେସ୍ ପଟା ମଧ୍ୟ ଧରିକରି ଆସିଲେ। ଏମିତି ଅନେକ ଗାଁ ମୁଁ ଦେଖିଛି।
0: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ସରକାରଙ୍କ ସେବା ସଂକଳ୍ପ ଯୋଜନା ମାଧ୍ୟମରେ 9ଟି ପଞ୍ଚାୟତରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଛି। ଏହି ପଥପ୍ରାନ୍ତ ନାଟକ ମାଧ୍ୟମରେ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ବିଷୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି। ପୋଷଣ ମାସ 2026 ଅବସରରେ ଶିଶୁମାନଙ୍କର ସାମଗ୍ରିକ ବିକାଶ, ପୁଷ୍ଟିକର ଖାଦ୍ୟ ଏବଂ ମାତୃ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଭିନ୍ନ ସଚେତନତାମୂଳକ ପ୍ରତିଯୋଗିତା ନବରଙ୍ଗପୁରର ଏଲ୍ସି ବିଦ୍ୟାଳୟ ଓ ନବରଙ୍ଗପୁର ମହାବିଦ୍ୟାଳୟ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ପଞ୍ଚାୟତ ଗୋରାମ୍ଭା ଗାଁରେ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି। ପଞ୍ଚାୟତରାଜ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜଳର ଗୁରୁତ୍ୱ, ସଂରକ୍ଷଣ ଓ ସୁବିନିଯୋଗ ଉପରେ ଗୁରୁତ୍ୱ ଦେଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
3: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ

0: ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2-31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ EKYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ।

0: ଲୁ ମାତ୍ର ଗାନା ବାଜନା ପଦେ ନେଇ ସୁନାଲୁ।
1: ହଏ ରେ ବାବୁ, ଦେଖୁଛୁ ତ ଆମର ବୈଠକ କେ ପ୍ରେମାନନ୍ଦ ବଞ୍ଚୋର ଆର ତାକର ଦଲବଲ ଖେଟଲେ ନା
0: ଖେଟଲେ ଖେଟଲେ
1: ତ ମୁଇଁ ଅନୁରୋଧ କରୁଛେ ସେମାନେ ଗୀତ ପରିବେଷଣ କରନ୍ ଆର ତୁଇ ଶୁନ।
0: ହଁ।

0: ଦଦା ଯେନ୍ ପ୍ରକାର ଗାନା ସେ ପ୍ରକାର ବାଜନା ସେ ପ୍ରକାର ଧନ୍ୟବାଦ ଗୁଟେ ମୁଇଁ ଦଉଛେ।
1: ହଁ ଯେ ବାବୁ,
0: ହଁ
1: ଇ ଧନ୍ୟବାଦ ଦେବା ଭିତରେ
0: ହଇ
1: ଆମର ବୈଠକ କେ ଚାଷୀ ଭାଇ ବୋଲୁ
0: ହଇ,
1: ତ କିଏ ଶାଗ ଡାଲ ଚାଷ କରସି, କିଏ ଧାନ ଚାଷ କରସି
0: ହଇ,
1: ଆର ଆମର ଗାଏ ରଖି କରିବି ପଇସା ଦୁଇଟା ଉପାର୍ଜନ କରସନ୍
0: କରୁଛନ୍,
1: ସେଟା ବି ଚାଷୀ ବୋଲୁ
0: ହଇ ହଇ
1: ହେଲା ହଇ। ତ ସେନ୍ତା ଜଣେ ଆମର ଚାଷୀ ଭାଇ ଆସିଛନ୍
0: ହଇ,
1: ମୁଇଁ କଥାବାର୍ତ୍ତା କରୁଛେ।
0: ହଁ
1: ତୁଇ ଶୁନ।
0: ହଁ
2: ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦିଅନ୍।
3: ଆଜ୍ଞା, ମୋର ନାଁ ଲୋଚନ ଚଣ୍ଡୀ, ଟିଭି ସେଣ୍ଟର ଭବାନୀ ପଡ଼ନା।
2: ତ ଆଜ୍ଞା, ଆମେ ତ ଦେଖୁଛୁ ଆପଣ ବହୁତ ଗୁଡ଼ିଏ ଗାଈ ରଖିଛନ୍, ତ ଏଇଟା କେନ୍ତା ଆପଣ ଆରମ୍ଭ କଲେ ସେ ବିଷୟରେ କିଛି କହୁନ ଆଜ୍ଞା।
3: ଗୋପାଳନ ଭିତରେ ମୋର ବହୁତ ଇଚ୍ଛା, ସେନେ ମୋର କୁଟୁମ୍ବ ପିଲା ମୁଁ ପୋଷିବି ବୋଲି କରି ମୁଁ ସେ ଗାଈକେ ପାଳନ କରୁଛେ।
2: ଆଚ୍ଛା, ଗୋଟେ କଥା କହନ୍ ଯେ ଆପଣ ଯେତେବେଳେ ପ୍ରଥମ କରି ଆରମ୍ଭ କଲେ,
3: ଆଜ୍ଞା
2: କେତେ ପଟ ଗାଈ ରଖିକିରି ଏଇଟା ଆପଣ ଏଇ ଧନ୍ଦା ଆରମ୍ଭ କଲେ?
3: ଆଜ୍ଞା, ମୁଁ ଗୋଟେ ଗାଈ ରଖିଲି, ଗୋଟେରୁ ଦୁଇଟା ରଖିଲି, ଦୁଇଟା ଗାଈରୁ ମୋର 20 ପଟ ବଢି ଆସିଲା।
2: ଆଚ୍ଛା, ଇ ଯେନ୍ ଆପଣ ଯେନ୍ ଏତିକି ଗୁଡ଼ିଏ ଗାଈ ଗୋରୁ ରଖିଛନ୍, ଏଇଟାକେ କେନ୍ତା କରି ଆପଣଙ୍କ ଯତ୍ନ ରତ୍ନ କରୁଛନ୍ ସେ ବିଷୟରେ କହିବେ କେ?
3: ଆପଣ ଏବେ ଦେଖନ୍, ଗାଈ ହଉଛେ ତାର ମୁହଁରେ ଗୋରସ, ଖାନା ନେଇ ଦେବେ, ପିନା ନେଇ ଦେବେ, ଗାଈକେ ଯତ୍ନ ନେଇ କରିବେ, ଘାସ ନେଇ ଦେବେ, କୁଣା ନେଇ ଦେବେ, ପୁଏଲ ନେଇ ଦେବେ, ବୋଲେ ଗାଈ କେନ୍ ଆଡ଼େ କ୍ଷୀର ଦେବା? ପେଟ ପୁରି ଆସିଲା ବେଲେ ଅନା ହେନା ଗତି ଆସବା।
2: ଆପଣ ଯେତେବେଳେ ପ୍ରଥମ କରି ଗାଈ ରଖିଲେ,
3: ଆଜ୍ଞା
2: ଗୋଟେ ଦୁଇଟା ଗାଈ ମୁଁ ଆରମ୍ଭ କରିଥିବେ,
3: ହଁ
2: ଏବେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଆପଣଙ୍କ ପାଖେ 20 ଗାଈ ହେଲା
3: ଅଛି। ଆଜ୍ଞା,
2: ତ ପ୍ରଥମ କରି ଆପଣ ଯେତେବେଳେ ଗାଈ ରଖିଲେ, ଯେନ୍ତା ଆପଣ ଯତ୍ନ ରତ୍ନ କରୁଥିଲେ, ଏବେ ଏଇଟା 20 ଗାଈ ରଖିଲା ପରେ ବି ଆପଣ ଅଧିକ ପରିଶ୍ରମ ପଡୁଥିବା, ଏତିକି ଗୁଡ଼ିଏ ଗାଈକି ଆପଣ କେନ୍ତାରେ ସମ୍ଭାଳୁଛନ୍?
3: ସେ ଗାଈ ଧର୍ମ ଏକା ଚେରନା ଖାଇ ଚେରନା ପଇସା ରଖିକିନା କୁଣା ଦାନା ପାଲ ସବୁ ଜିନିଷ କିଣି ଆଣି କରି ତାକେ ମୁଁ ଯୋଗେଇ କରି ରଖିଛେ ଘରେ, କୌଣସି ଜିନିଷ ମୋର ଅସୁବିଧା ନାଇଁ ନା। ସେ ଗୋରୁ ଧର୍ମେ ଏକା ତାର ଲାଗି ଗୁଆଲ ଫୁନି ବନେଇ କରି ପୁରା ଆଡଭେଷ୍ଟ ଫାଡଭେଷ୍ଟ ପୁରା ରେଡି କରିଦେଇଛ, ତାର ଲାଗି ମଟର ଚୁଆ ସବୁ କିଛି କରିଦେଇଛି।
2: ଆଚ୍ଛା, ଗୋଟେ କଥା କହନ୍, ଆଜିକାଲି ତ ଯେନ୍ ମାନେ ବି ଆମର ଟାଉନ ଏରିଆ ତି ଗାଈ ରଖୁଛନ୍,
3: ଆଜ୍ଞା
2: ଆମେ ତ କୁଣା ପୁଏଲ ପାଇବାଟା ଅସୁବିଧା ହେଇଯାଉଛି,
3: ଆଜ୍ଞା
2: କେନ୍ତା କରିବେ ଆମର ପାଖେ ଆଖେ ଚାଷବାସ ନେଇ ହେବାର ନା?
3: ଆଜ୍ଞା,
2: ତ ଆପଣ ଯେନ୍ କୁଣା ପୁଏଲ ଦଉଛନ୍, ଗାଈକେ ଯତ୍ନ ରତ୍ନ କରୁଛନ୍, ଏସବୁ ଜିନିଷ ଆପଣ କେନୁ ପାଉଛନ୍?
3: ଆଜ୍ଞା, ଏବେ ଦେଖ, କରଲାସୁଡ଼ା ବାଟେ ଯିବ, ଭଙ୍ଗାବାର ଆଡ଼େ ଯିବ, ମେଦିନୀପୁର ଜଗନ୍ନାଥପୁର ଆଡ଼େ ଯିବ, ଚିମପୁର ଆଡ଼େ ଯିବ, ସଫିସିଏଣ୍ଟ ପୁଏଲ ମିଳିପାରୁଛେ। ଆର ଆମର ମକ୍ସଲ ଆଡ଼କେ ଯଦି ଯିବେ ବେଲେ ତ ଆର ଯାହାକେ ଯେତେ ପୁଏଲ ମିଳିପାରୁଛେ। ଆଜ୍ଞା, ମାତ୍ର ଆମର ହାତେ ନେ ଗାଡ଼ି ନେଇକି ଘୋଡ଼ା ନେଇକି ମୋଟର ନେ କିଣି ଆନବାଟା ସବୁ ଆରୁ।
2: ଆଚ୍ଛା, ଯେତେବେଳେ ଆପଣ ପ୍ରଥମ କରି ଆରମ୍ଭ କଲେ,
3: ଆଜ୍ଞା
2: ତ ଏଇଟା କାଣା ଭାବିକରି ଏଇଟା ଆରମ୍ଭ କଲେ ଇ ଗାଈ ରଖବାଟା?
3: ଆଚ୍ଛା, ମୁଇଁ ଲୋକର ଘରେ ଠିକ କରି ମୋକେ ଗୋମାତା ଖାଲି ମୋକେ ସେବା କରିବା ଲାଗି ଚିନ୍ତା, ମୁଇଁ ଗାଈ ସବୁ ମୋର ହାତେ ହାତା ହେଲେ ମୁଇଁ ରଖ୍ତି, ମୁଇଁ ଲୋକଟା କରୁଛେ, ମୁଇଁ କେନ୍ତା କରି ମୋର ଘରେ ମୁଇଁ ଗୋଟେ ରଖିକରି ମୁଇଁ ଚଲବି ବୋଲିକରି ମୁଇଁ
2: ଆପଣ ଚିନ୍ତା କଲେ।
3: ହଁ,
2: ଆଚ୍ଛା ଗୋଟେ କଥା କହନ୍, ଯେ ଗୋଟେ ଗାଈ ରଖିଲେ,
3: ଆଜ୍ଞା
2: କୁଣା ପୁଏଲ ବାବଦରେ କେତେ ଖର୍ଚ୍ଚା ହଉଛି ଆର୍ କେତେ ଗୋରସ ହଉଛି?
3: ଏଇଟା ଗାଈରେ କେତେବେଳେ ହାଣି ଫୁଣି ହେସି, ଦାନି ଫୁଣି ହେସି, ଗାଈର ହଉଛେ କେବେ ମାତ୍ର ମଣିଷକେ ଘୃଣ ନେଇ କରେ। ସେ ଯଦି ରଖିଥିବା ବେଲେ ମୋତେ ନେଇ ପୋଷାଲା ବୋଲିକରି କହିବା ସିନା ଗୋମାତା ଆରାମସେ ପକେଟ ପୁରେଇ କରି ଯିବା।
2: ବୋଲେ ଆପଣ ଯେନ୍ ପରିଶ୍ରମ କରୁଛନ୍ ସେ ପରିଶ୍ରମର ଫଲ ପାଉଛନ୍?
3: ହଁ ଆଜ୍ଞା।
2: ଆଚ୍ଛା, ଆମେ ତ ଗୋଟେ କଥା ଜାଣିଛୁ ଯେ ଯେନ୍ ଦେହରେ ଜୀବନ ଅଛି ତାର ରୋଗ ବି ଅଛି।
3: ଆଜ୍ଞା,
2: ଏଇ ଗାଏ ଗୋରୁକେ ବି ତ ରୋଗ ଅଛି।
3: ଆଚ୍ଛା,
2: ଯେତେବେଳେ କିଛି ରୋଗ ବେମାରରେ ପଡୁଛନ୍,
3: ଆଜ୍ଞା
2: ଆପଣ ଏଇଟା କାହା ସହିତ ଯୋଗାଯୋଗ କରୁଛନ୍?
3: ଆଜ୍ଞା, ଏବେ ମୁଇଁ ଗୋଟେ ଏଲଆଇ ଅଛନ୍, ସେ ଆଜ୍ଞାକେ ମୁଇଁ ଯେନ୍ ମୁହୂର୍ତ୍ତେ ଡାକିଦେବି ସେ ମୁହୂର୍ତ୍ତେ ମୋର ଘରକେ ହାଜର। ଗାଏକେ ଜ୍ୱର ହେଲା କି ମୁଡ଼ ହେଲା କି କାଣା ହେଲା ମୁଇଁ ଜାଣିଛେ, ମୋର ଗାଏକେ ଆଜି ଜ୍ୱର ହେଲା କି ମୁଡ଼ ହେଲା, ମୁଇଁ ଏଇ ଏଲଆଇକେ ଟିକେ ଡାକ୍ସି ଯେ ସେ ଆସିକିନି ମୋର ଇଞ୍ଜେକ୍ସନ୍ ଟିକେ ଦେବା, ଯଦି ଏଲଆଇ ଯଦି ନେଇ ଆସି ପାର୍ବା ସେ ଯଦି ବତେଇ ଦେବା ମୁଇଁ ନିଜେ ଇଞ୍ଜେକ୍ସନ୍ ଦେଇଦେବି ଗାଏକେ।
2: ହଁ, ସେତିକି ବି ଜାଣିଛ ନା?
3: ହଁ ଜାଣିଛେ।
2: ଆମେ ଦେଖୁଛୁ ଯେ ଆମର ଅଞ୍ଚଳ ତ ବହୁତ ଖରା ହଉଛି।
3: ଆଜ୍ଞା,
2: ଆପଣ ଏଇ ଗାଏ ଗୋରୁକେ ବହୁତ ଯତ୍ନ ରତ୍ନ ରଖିଛନ୍?
3: ଆଜ୍ଞା।
2: ବନେକରି ଆପଣ ତାର ଗୁହାଲ ବି ବନେଇଛନ୍, ଫ୍ୟାନ୍ ଗୋଟେ ବି ଲଗେଇଛନ୍?
3: ଆଜ୍ଞା।
2: ଏଇ ବାବଦରେ ତ ଅଧିକ ଖର୍ଚ୍ଚା ହଉଥିବା?
3: ଆଜ୍ଞା।
2: ତ ଏଇଟା କେନ୍ତା କରି ଯତ୍ନ ରତ୍ନ କରୁଛନ୍ ଆପଣ?
3: କଷ୍ଟ କଲେ କୃଷ୍ଣ ଭଗବାନ ସିଓର ଦେବେ, ଗୋମାତା ପରା ଧନ ପରେ, ସେ କାହାକେ ହୀନ ନି କରେ, ମାତ୍ର ଜଣେକେ ସୁଶ୍ରୀ ଆଜ୍ଞା, ଜଣେକେ ନେଇ ସୁଜେ। ମୋର ଗୋଟେ ଗାଈରୁ 20 ପଠେଇ ଯାଇଛି।
2: ଆଚ୍ଛା, ଏଇ ଗାଈ ଗୋରୁ ରଖିକରି ଆପଣଙ୍କର ପିଲା ଛୁଆକେ ପାଠ ସାଠ ପଢ଼ିକରି ଠିକ ହିସାବରେ ଆପଣ ଚଲି ପାରୁଛନ୍?
3: ହଁ, ଚଲି ପାରୁଛେ ଆଜ୍ଞା, ସବୁ ଚାରିଟା ଯାକୁ ମୋର ପଢି ଚାଲୁଛନ୍, ମୋର ଅସୁବିଧା ନାଇଁ। ସେ ଗୋରୁ ଧର୍ମେ ଏଟା
2: ଯେ ଆପଣ ଖାଲି ଏଇଟା ଗୋରସ ବିକୁଛନ୍ କି ଆର୍ ଦହି ମହି ଫୁନି ବିକୁଛନ୍?
3: ଦହି ମହି ଯେନ୍ ଜଣେ ଯଦି ଥିବା ବେଲେ ଦହି ଟିକେ ପସନ୍ଦ ନେଇ କରେ, ନେଇ ଘିନି ଆସନ୍, ପନିର ମାରିଦେବି। ମୋର ପନିର ହଉଛି ଚୋକା ପନିର, ମୋର କ୍ଷୀର ଦେବା ଘର ମାନେ ମୋର ପନିର କେ ଠିଆ ଠିଆ ନେଇ ଯାଇସନ୍ ନା।
2: ଆଚ୍ଛା, ଏଇ ଯେନ୍ ଆପଣ ଯେନ୍ ବିକା ଭଞ୍ଜା କରୁଛନ୍, ଏଇଟା କେନ୍ ନେଇକରି ବିକା ଭଞ୍ଜା କରୁଛନ୍?
3: ଏଇଟା ଆଜ୍ଞା ଭାଣିପଟନା ଟାଉନ ଭିତରେ ଲୋକ ମାନେ ମୋର ଅଛନ୍ ନା, କଣ୍ଟା ଘରକେ ମୁଇଁ ନେଇ ଦଉଛେ ନା, ଆରୁ
2: ପଇସା ପତ୍ର ଠିକ୍ ହିସାବରେ
3: ମିଳୁଛି? ହଁ, ମୋର ପଇସା କେବେ

0: ଇଆଡ଼େ ସିଆଡ଼େ ନେଇଯିବ, ପାଞ୍ଚ ଦଶ ଟଙ୍କା ମୁଇଁ ଅଧିକା ସୁନା ମୋତେ ଦଉଛନ୍, ମୋର ପଇସା କେନେ ନେଇଯିବା? ମାସ ପୁରିଲେ ତିନ ତାରିଖ ଚାରି ତାରିଖ ଦିନ ସିଓର ପଇସା।
1: ଆଚ୍ଛା, ଇ ଯେନ୍ ଆପଣ ତ ଜାଣିଥିବେ ଯେ ଆମର ଇ ଗାଏ ବାବଦରେ ଗୋଟେ ଇନ୍ସୁରାନ୍ସ ହଉଛେ, ଆପଣ ଇ ଗାଏ କେ ଇନ୍ସୁରାନ୍ସ କରିଛନ୍ କେ?
0: ଇନ୍ସୁରାନ୍ସ କରିଥିଲି ଆଜ୍ଞା, ଆଗ ଯେ ମାସକେ ମାସକେ ପଇସା ବାନ୍ଧବାଟା ତ କେତେବେଳେ ହଉଛେ ନା, ସେ ପିଲା ଠୁଆ ଏନେ ଏନେ ପଇସା ପଇସା ଟିକେ ପଠାଇବାକେ, ମୁଇଁ ଟିକେ ସେ ଇନ୍ସୁରାନ୍ସ ବାବଦେ ନେଇଯିବାର ନା,
1: ଇନ୍ସୁରାନ୍ସ ନେଇ
0: କରିବାର ନା।
1: ଆଚ୍ଛା ଗୋଟେ କଥା କହନ୍ ଯେ ଆ ପରିବାର ବାକି ଯେନ୍ ମାନେ ଅଛନ୍, ସେମାନେ ସାହାଯ୍ୟ କରସନ୍ କେ ଗାଈ ଗୋରୁ ପାଳନ ନେ?
0: ହଁ, ମୋର କନିଆ ଗାଈ ଗୋ ଦେବା, ଗୋବର ସକଲ ହେବେ, ମୋର ଗୋଟେ ଆଡେ ଗୋଟେ ଝିଅ ପୁଣି ଗାଈ କେ ଧୋଇବେ, ମୋର ପିଲାମାନେ ଘାସ ପୁଣି ଆଣିଯିବେ, ସବୁ ସହଯୋଗ କରୁଛନ୍। ମୋର ସାନଟା ପିଲା ଗାଈ ସନେ ପୁଣି ହେଲେ ପୁଣି ବୁଲାବୁଲି କରି ଆନବା, ବାନ୍ଧା ସନ୍ଧା ସବୁ ଆମର ଘରର ସବୁ ମାଇ ପିଲା ଆମେ ହାତକେ ହାତ ଲାଗିଛୁ, କେତେବେଳେ ଆମେ ନେଇ ଛାଡ଼ବା।
1: ଆଚ୍ଛା ଗୋଟେ କଥା କହନ୍ ଯେ ଇ ଯେନ୍ ଗାଈ ଗୋରୁ ରଖିକରି
0: ଆଜ୍ଞା
1: ଗୋଟେ ଲୋକ ଠିକ ହିସାବରେ ଚଲି ପାରବା କେ?
0: ଚଲି ପାରବା ଆଜ୍ଞା, କଷ୍ଟ କଲେ ସିଓର ଚଲି ପାରବା। ଦେଖ ଫୁଲବାବୁ ହି କରି ଯଦି ବୁଲି ବୁଲବା, ମୋର ପକେଟ କେ ପଇସା ଆସୁ ବୋଲେ ନେଇ ଆସ, ମନେ କର ଗାୟର ଲାଗି ଘାସ ଆଣିଯିବା, ପୁଏଲ ଡଗରି ଆଣିଯିବା, ଦାନା ଡଗରି ଆଣିଯିବା, ତାକେ ଭଗବାନ ଆରାମସେ ଚଲେଇ ନେବା।
1: ଆଚ୍ଛା ଆପଣ କେନ୍ କେନ୍ ଭେରାଇଟିର ଗାଈ ମାନେ ରଖିଛନ୍ ସେ ବିଷୟରେ କହୁନ ଆଜ୍ଞା?
0: ରେଡ୍ ସିନ୍ଧି ଅଛେ, ଜର୍ସି ଅଛେ, ତାର ପରେ ହଷ୍ଟେନ ଅଛେ, ତିନ ପ୍ରକାର ଗାଈ ଅଛେ।
1: ତ ସବୁଠୁ ଭଲ ଭେରାଇଟିର ଗାଈ କେନ୍ଟା?
0: ଭଲ ଭେରାଇଟି ଗାଈ ବେଲେ ଆଜ୍ଞା ହଷ୍ଟେନ ଗାଈ।
1: ସେଟା କେତେ ଲିଟର ଦଉଛେ?
0: ସେଟା ଦେବା ଗୋଟେ ଗୋଟେ ଗାଏ ଅଛେ 15 ଲିଟର, 16 ଲିଟର, 20 ଲିଟର ପୁଣି ଦଉଛନ୍ତି ଗାଏ ଦେଖିକରି।
1: ଓହୋ, ତାର ଲାଗି ଟିକେ ଯତ୍ନ ରତ୍ନ ଟିକେ ଅଧିକ କରିବାକୁ ପଡ଼ୁଛି।
0: ହଁ ଆଜ୍ଞା, ହଁ।
1: ଆଚ୍ଛା ଇ ଯେନ୍ ଦେଶୀ ଗାଈ ଭଲ କି ଇ ଯେନ୍ ଆମର ଯେନ୍ ବିଦେଶୀ ଗାଈ ଯେନ୍ତା ରେଡ୍ ସିନ୍ଧି ବଲ କି ଜଷ୍ଟିନ ବଲ, ଇ ଗାଈ ଭଲ?
0: ହଷ୍ଟେନ ଗାଈଟା ହଉଛେ ତାକେ ବେଶୀ ପରିଶ୍ରମ, ଆରୁ 8-10 ଲିଟରିଆ ଗାଈ ରେଡ୍ ସିନ୍ଧି ସେ ଖରାରେ ବୁଲିଗଲେ ପୁଣି କିଛି ଅସୁବିଧା ନାଇଁ ହୁଏ, କିଛି ଟଙ୍ଗ ନାଇଁ ଭାଙ୍ଗେ। ଇ ମିଡିୟମ ସାଇଜର ଗାଈ, ଆର୍ ବେଶୀ ବଡ଼ ଗାଈ କହିସନ୍ ସିନା ସେ କ୍ଷୀର ଦେବ ନାହିଁ, ମିଡିୟମ ସାଇଜ 10 ଲିଟର ଗୋରସ ଆରାମସେ ପକେଇ ଦେବା।
1: ଆଚ୍ଛା ଆପଣ ତ ଏଇଟା ଗୋରସ ଦହି ମହି ବିକି କରି ତ ପଇସା ପାଉଛନ୍, ତାର ସାଙ୍ଗେ ସାଙ୍ଗେ ଯଦି ଛଡା ଏଇଟା ମାନେ ବିକି କରି ବି ଆପଣ ପଇସା ପାଉଥିବେ?
0: ହଁ ପାଉଛନ୍।
1: ଏଇଟା କେ ନେଇ ବିକୁଛନ୍ ନି କରି ଆପଣ?
0: ଏବେ କାର ସଙ୍ଗେ ମୁଁ ଯଦି କଥା ହେବି ମୋତେ ପଚାରସନ୍ ନା, ପଚା ହେଲା ଅଛି କି ଆଜ୍ଞା ଔଷଧ ଉଷୁରା ଗୋଟେ ବିକିବାଟା ଅଛେ, ସେନା ମୁଇଁ ଯିବି ବୁକା ଦେଖି ଆରୁ ଅତ୍ୟାଚାର ରଖିଲେ ଗେନ୍ଦିରି ହେଇଯିବା, ସମାଲି ନେଇ ହୁଏ, ତାକେ ମୁଇଁ ଟିକେ କମେଇ ଦେଲେ ଆର ବାକି ଗାଏ ମାନେ ଟିକେ ଭଲରେ ଥିବା।
1: ମାଇ ବାଛରି ମାନକେ ନିଜେ ରଖସ?
0: ଭଲ ଭେରାଇଟି ହେଲେ ରଖି ପକାସି, ଏମିତି କଣ ତାର ଖରୁଖାର ମରି ହେଲେ ବିକି ବୁକା ଦେସି।
1: ଆପଣ ହିସାବରେ ଯଦି ଗାଈ ରଖିକରି ପରିଶ୍ରମ କଲେ ସେ ନିଶ୍ଚିତ ଭାବରେ ଭଲ କରି ଚଲି?
0: ହଁ, ଚଲି ପାରବା।
1: ଆଚ୍ଛା ଗୋଟେ କଥା କହନ୍,
0: ଆଜ୍ଞା
1: ଯେନ୍ ମାନେ ବି ଆପଣଙ୍କ କଥା ଶୁଣିକରି ଗାଏ ରଖବା ଲାଗି ଚାହୁଁଛନ୍,
0: ଆଜ୍ଞା
1: ସେମାନଙ୍କେ ଆପଣ କାଣ କରବା ଲାଗି ଚାହୁଁଛନ୍?
0: ଯେନ୍ ଭାଇମାନେ ରଖବା ଲାଗି ଚାହୁଁଛନ୍ ବେଲେ ନିଶ୍ଚେ ସେମାନେ ଫଲ ପାଇପାରବେ।
1: ଯାହା ହଉ ଚଣ୍ଡୀ ଆଜ୍ଞା, ଆପଣ ଆସିକରି ଗାଏ ପାଳନ ବିଷୟରେ କହିଲେ, ଗାଏ ପାଳନ କରି କେନ୍ତା ଲାଭବାନ ହଉଛନ୍ ସେ ବିଷୟରେ କହିଲେ, ଯେନ୍ ମାନେ ଆପଣଙ୍କ କଥା ଶୁଣୁଛନ୍ ନିଶ୍ଚିତ ଭାବରେ ଗାଏ ପାଳନ କରିକିରି ପଇସା ଦୁଇଟା କମେଇବେ ଆଉ ତାଙ୍କର ଆର୍ଥିକ ଉନ୍ନତି ବି ହେବା।
0: ଆଜ୍ଞା,
1: ତ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା।
0: ଆଜ୍ଞା ନମସ୍କାର ଆଜ୍ଞା।
2: ଦାଦା ଇଟା ବି ଶୁଣିଲି, ମେହନତି କାମ ମାତର କଲେ ପଇସା ଅଛେ,
3: ଠନ୍ ଠନ୍ ଅଛେ ବାବୁ।
2: ହଇ ହଇ ହଇ
3: ମାତର ଗୋଟେ କଥାରେ ବାବୁ,
2: ହଁ
3: ମେହନତ କେନ୍ତା କରବୁ
2: ହଇ,
3: ଯଦି ପଏଣ୍ଟ କେ ପଏଣ୍ଟ ଆର ଗଏଣ୍ଟ କେ ଗଏଣ୍ଟ କଥାନେ ଅଛେ ହେଲା, ଠିକ ଯଦି ସୂତର କେ ଧରି ପାରବୁ ତୋର ମେହନତ କଲେ ଲାଭ ଅଛେ,
2: ଲାଭ ଅଛେ
3: ହେଲା।
2: ହଇ ହଇ ହଇ
3: ଆର ତୁ ଯେନ୍ ଠାନେ ଚାଷ ନେଇ ହେବା ଜାଗାରେ ଯେତିକି ମେହନତ କଲେ ଚାଷ ହେସି
2: ନେଇ ହୁଏ ଦାଦା, ନେଇ ହୁଏ।
3: ସେଥିଲାଗି ବିଶେଷଜ୍ଞ ଆଜ୍ଞା ମାନଙ୍କର କଥା ଶୁଣବାର ଦରକାର
2: ଦରକାର ଅଛେ
3: ହେଲା, ସେମାନେ ଯେନ୍ତା ବତାବେ ସେ ହିସାବରେ ଯଦି ଆମେ ଚାଷବାସ କର୍ମା ବେଲେ ସବୁ କଥା ହେଇପାରବା
2: ହେଇପାରବା।
3: ତ ଆଜି ଆମର ବୈଠକ କେ ବିଶେଷଜ୍ଞ ଦିଦି ଜଣେ ଆଇଛନ୍, ତ ମୁଇଁ କଥାବାର୍ତ୍ତା କରୁଛେ ତୁଇ ଶୁନ।
4: ଆମର ଚାଷୀ ଭାଇମାନେ ତ ଭିନ୍ନ ଭିନ୍ନ ପ୍ରକାରର ଚାଷ କରସନ୍, କିଏ ମୁଗ କରସି, କିଏ ବିରି କରସି, କିଏ କୁଲତ କରସି, ଆର ବଡ଼ଭାଗ ଚାଷୀ ଆମର ଧାନ ଚାଷ କରସନ୍। ତ ସେନ୍ତା ଚାଷ ଭିତରେ ଆର ଗୋଟେ ଆମର ଚାଷ ଅଛେ ଯେନ୍ଟାକି ଛତି ଚାଷ। ତ ଇ ଛତି ଚାଷକେ ଆମେ କେନ୍ତା କରି କରିପାରମା, ଆରୁ ବିଶେଷ କରି ଆମର ଯେନ୍ ଗାଁ ମନ୍ତ୍ରୀ ଅଛନ୍ ଆମର ମା ଭଉଣୀ ମାନେ, ସେମାନେ କେନ୍ତା କରି ଇ ଛତୁ ଚାଷ କରିକରି ଆତ୍ମନିର୍ଭରଶୀଳ ହେଇପାରବେ, ପଇସା ଦୁଇଟା ପାଇକରି ନିଜର ଗୁଡ଼େ ନିଜେ ଠିଆ ହେଇପାରବେ, ନିଜର ଘରକେ ଚଲେଇ ପାରବେ, ସେ ବିଷୟରେ କହିବା ଲାଗି ଆଜି ଆମର ବୈଠକକେ ଜଣେ ବିଶେଷଜ୍ଞ ନାନି ଆସିଛନ୍। ନାନି ଜୁହାର।
5: ଜୁହାର।
4: ଆପଣଙ୍କ ପରିଚୟ ଟିକେ ଦିଅନ୍।
5: ମୋ ନାଁ ହେଲା ମଧୁମିତା ଜେନା, ମୁଁ କୃଷି ବିଜ୍ଞାନ କେନ୍ଦ୍ର କଳାହାଣ୍ଡିର ସମ୍ପ୍ରସାରଣ ବିଶେଷଜ୍ଞ ଭାବରେ କାମ କରୁଅଛି।
4: ନାନି ପ୍ରଥମ କରି କହନ୍ ଯେ ଇ ଯେନ୍ ଛତୁ ଚାଷ ଅଛେ ଆମର ଯେନ୍ ଗାଁ ଗହଳିରେ ଯେନ୍ ଆମର ମା ଭଉଣୀ ମାନେ ଅଛନ୍, ସେମାନେ କେନ୍ତା କରି ଚାଷ କରିବେ ଆଉ କେନ୍ ଉପାୟରେ ଚାଷ କଲେ ସେମାନେ ଗୋଟେ ଠିକ ହିସାବରେ ଛତୁ ଚାଷ କରିପାରିବେ?
5: ସାଧାରଣତଃ ଆମମାନେ ଦେଖିବାକୁ ଗଲେ ଗାଁ ଗହଳିରେ ମା ଭଉଣୀ ମାନେ ସବୁ ପ୍ରକାର ଚାଷରେ ତାଙ୍କର ସ୍ୱାମୀମାନଙ୍କୁ ପରିବାରକୁ ସାହାଯ୍ୟ କରିଥାନ୍ତି। ସେ ଯେକୌଣସି ଚାଷ ହଉ, ଧାନ ଚାଷ ହଉ, ଡାଲି ହଉ, ବିରି ହଉ, କୋଳଥ ହଉ, ମୁଗ ହଉ, କିମ୍ବା ପନିପରିବା ହଉ, କିମ୍ବା ଆମର ଗୃହପାଳିତ ପଶୁମାନଙ୍କ ଯତ୍ନ ରଖିବା, ଗାଈ ଗୋପାଳନ, କୁକୁଡ଼ା ପାଳନ, ଛେଳି ପାଳନ, ସବୁ ପ୍ରକାର ଚାଷରେ ମା ମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯେତେବେଳେ ଆମେ କହୁଛୁ ଆତ୍ମନିର୍ଭର

0: ସେତେବେଳେ କୌଣସି ଗୋଟେ ବ୍ୟବସାୟ ଦରକାର ଯାହାଦ୍ୱାରା କି ମା ମାନେ ନିଜେ କାହାର ବିନା ସାହାଯ୍ୟରେ ଚାଷ କରିପାରିବେ ଆଉ 2 ପଇସା ରୋଜଗାର କରିପାରିବେ। ସେଥିରେ ବହୁତ ପ୍ରକାର ଚାଷ ସବୁ ଅଛି, ସେଥିମଧ୍ୟରୁ ଛତୁ ଚାଷ ଅନ୍ୟତମ।
1: ଯେନ୍ ମାନେ ବି ଛତୁ ଚାଷ କରବେ, ବିଶେଷ କରି ଆମର ଯେନ୍ ଗାଁ ଗହଳିର ମା ଭଉଣୀ ମାନେ, ତ ସେମାନେ କାଁ କରି ଛତୁ ଚାଷ କରବେ?
0: ଆକ୍ଚୁଆଲି ଆପଣ ଦେଖନ୍ତୁ, ଯେକୌଣସି ଚାଷ କରିବା ପାଇଁ ଆମକୁ ମୁଖ୍ୟତଃ ଜମିର ଆବଶ୍ୟକତା ପଡ଼ିଥାଏ। ବିନା ଜମି ନହେଲେ ଆମେ ଚାଷ କରିପାରିବା ନାହିଁ। କିନ୍ତୁ ଛତୁ ଗୋଟେ ଏପରି ପ୍ରକାର ଚାଷ ଯେଉଁଟାକି ଜମି ନଥିଲେ ମଧ୍ୟ ଆମେ ଘର ଅଗଣା ହଉ, ଘର ବାରଣ୍ଡା ହଉ, ତୋଟା ହଉ, ଯେକୌଣସି ଜାଗାରେ ଆମେ ଛତୁ ଚାଷ କରିପାରିବା।

0: ବିନା ଜମି ନହେଲେ ଆମେ ଚାଷ କରିପାରିବା ନାହିଁ। କିନ୍ତୁ ଛତୁ ଗୋଟେ ଏପରି ପ୍ରକାର ଚାଷ ଯୋଉଟାକି ଜମି ନଥିଲେ ମଧ୍ୟ ଆମେ ଘର ଅଗଣା ହଉ, ଘର ବାରଣ୍ଡା ହଉ, ତୋଟା ହଉ, ଯେକୌଣସି ଜାଗାରେ ଆମେ ଛତୁ ଚାଷ କରିପାରିବା। ଦ୍ୱିତୀୟ କଥା ହଉଛି ଛତୁ ଚାଷ କରିବା ପାଇଁ ବିଶେଷ କରି ବେଶୀ ମୂଳଧନର ଆବଶ୍ୟକତା ପଡିନଥାଏ। ଯେମିତି ଗୋଟେ ଧାନ ଚାଷ କଲେ ଆମକୁ ଏକ ପିଛା 8,000-10,000 ଟଙ୍କା ଦରକାର ହୋଇଥାଏ, କିନ୍ତୁ ଛତୁ ଚାଷ କରିବା ପାଇଁ ଆପଣ ସାମାନ୍ୟ 1,000-2,000 ଟଙ୍କାରୁ ମଧ୍ୟ ଚାହିଁଲେ ଗୋଟେ ମା ଭଉଣୀ ମାନେ ଛତୁ ଚାଷ କରିପାରିବେ। ତୃତୀୟ କଥା, ଛତୁ ଚାଷ ପାଇଁ ଯେଉଁ ମୁଖ୍ୟ ଉପାଦାନ ଅଛି ସେଟା ହଉଛି ଆମମାନଙ୍କର ଜମିରେ ଥିବା ପାଳ ବା ପୁଆଳ ଯୋଉଟା ଆମେ କହୁଛୁ, ସେଟା ହେଲା ମୁଖ୍ୟ ଉପାଦାନ ଛତୁ ଚାଷ ପାଇଁ। ତ ସେଇଟା ଗାଁ ଗହଳିରେ ବହୁତ ସହଜରେ ମିଳିପାରିବ, ଯାହାଦ୍ୱାରା କି ସେମାନଙ୍କୁ ବେଶୀ ପଇସା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ। ଚତୁର୍ଥ କଥା ହେଲା, ଯେକୌଣସି ଛତୁ ଚାଷ କରିବା ପାଇଁ କିଛି ବୈଜ୍ଞାନିକ ଜ୍ଞାନ କୌଶଳ ଦରକାର। ଛତୁ ଚାଷର ବୈଜ୍ଞାନିକ ଜ୍ଞାନ କୌଶଳ ବହୁତ ସହଜ ଓ ସରଳ, ଆଉ ଅଳ୍ପ ଦିନରେ ମା ଭଉଣୀ ମାନେ ତାକୁ ଶିଖିକି ତାଲିମ ନେଇକି ଶିଖିପାରିବେ ଏବଂ କରିପାରିବେ। ଯଦି ଏଇସବୁ ଜିନିଷକୁ ଆମେ ଧ୍ୟାନ ରଖିବା ତାହେଲେ ଛତୁ ଚାଷ ମା ଭଉଣୀ ମାନେ ଆରାମରେ କରିପାରିବେ।
1: ତ ଇନେ ଗୋଟେ କଥା କହନ୍, ଆମେ ଏଇ ଯେନ୍ ଛତି ଚାଷ କର୍ମା ଇତାର କେନ୍ ସମୟ କଲେ ଠିକ ହେବା, ଆଉ ଏଇ ଛତୁ ଚାଷ ଲାଗି କେନ୍ କେନ୍ ଜିନିଷର ମୁଖ୍ୟ ଆବଶ୍ୟକତା ଅଛି?
0: ଆମେ ଯଦି ଆମର ଭାରତ ବର୍ଷର ଜଳବାୟୁକୁ ଦେଖିବା ତାହେଲେ ସାଧାରଣତଃ 4 ପ୍ରକାର ଛତୁ ଚାଷ ଆମେ କରିପାରିବା। ଗୋଟେ ହେଲା ବୁତାମ ଛତୁ, ଗୋଟେ ହେଲା ପାଳ ଛତୁ ବା ପିଆଳ ଛତୁ ଆମେ କଳାହାଣ୍ଡି ଭାଷାରେ କହିଥାଉ, ଆଉ ଗୋଟେ ହେଲା ଧିଙ୍ଗ୍ରି ଛତୁ, ଆଉ ଗୋଟେ ହେଲା ଦୁଧ ଛତୁ। ଯଦି ଆମେ ଓଡ଼ିଶାର ଜଳବାୟୁକୁ ଆମେ ଆଖି ଆଗେ ରଖିବା ତାହେଲେ ଆମେ ସାଧାରଣତଃ 3 ପ୍ରକାର ଛତୁ ଚାଷ କରିପାରିବା, ପାଳ ଛତୁ, ଧିଙ୍ଗ୍ରି ଛତୁ ଏବଂ ଦୁଧ ଛତୁ। ପାଳ ଛତୁ ଆଉ ଧିଙ୍ଗ୍ରି ଛତୁକୁ ଆମେ ବର୍ଷା ଦିନରେ ଚାଷ କରିପାରିବା, ଯେତେବେଳେ ଆମର ବର୍ଷା ପଡ଼ି ଆସୁଛି ଜୁନ୍ ମାସର 15ରୁ ଆରମ୍ଭ କରି ପ୍ରାୟ ଅକ୍ଟୋବର ମାସର ଶେଷ ଭାଗ ପର୍ଯ୍ୟନ୍ତ ଚାଷ କରିପାରିବା, ଆଉ ଯେତେବେଳେ ଆମର ଶୀତ ପଡ଼ି ଆସୁଛି ସେତେବେଳକୁ ଆମେ ଧିଙ୍ଗ୍ରି ଛତୁ ଚାଷ ପ୍ରାୟ ଶୀତ ନଭେମ୍ବର ମାସରୁ ଆରମ୍ଭ କରି ପ୍ରାୟ ଫେବୃଆରୀ 15 ପର୍ଯ୍ୟନ୍ତ ଚାଷ କରିପାରିବା।
1: ତ ଛତି ଚାଷ ଲାଗି ତ ଗୋଟେ ମଞ୍ଜିର ଆବଶ୍ୟକତା ଥିସି, ଯେନ୍ଟାକି ଆମର ଚାଷୀ ଭାଇମାନେ ନିହାତି ଜାଣିବାର ଦରକାର। ଆମର ଯେନ୍ ଭଉଣୀମାନେ ବି ଛତି ଚାଷ କରିବା ଲାଗି ଚାହୁଁଛନ୍, ତ ସେମାନେ ନିଶ୍ଚୟ ଭାବୁଥିବେ ଯେ ଆମେ ଛତି ଚାଷ ସୁନା କରିଦେମା କିନ୍ତୁ ତାର ଯଦି ମଞ୍ଜି ନେଇ ପାଏମା ବେଲେ ଛତି ଚାଷ ନେଇ କରିପାରୁ, ତ ଇ ମଞ୍ଜିଟା ଆମେ କେନୁ ପାଏମା ସେ ବିଷୟରେ କିଛି କହୁନ।
0: ଆମେ ସାଧାରଣତଃ ଛତୁ ଚାଷ କରିବା ପାଇଁ 4 କିମ୍ବା 5 ମୁଖ୍ୟ ଉପାଦାନ ଦରକାର ପଡ଼ିଥାଏ। ଯେପରି ମୁଁ ଆଗରୁ କହିଥିଲି, ଛତୁ ଚାଷ କରିବା ପାଇଁ ସବୁଠୁ ମୁଖ୍ୟ ଉପାଦାନ ହେଉଛି ନଡ଼ା କିମ୍ବା ପୁଆଳ, ଯେଉଁଟାକି ଆମ ଧାନ ଚାଷରେ ଆମର ଧାନ କଟିଲା ପରେ ଆମେ ଗାଁ ଗହଳିରେ ଗଦା କରି ରଖିଥାଉ, ତେଣୁ ଆମକୁ ତ ନଡ଼ା ମିଳିଯିବ ଗାଁ ଗହଳି ଅତି ସହଜ ଭାବରେ। ଦ୍ୱିତୀୟ ହେଲା ଛତୁ ପାଇଁ ବିହନ, ଆମେ ପାଳ ଛତୁ ଚାଷ କରୁ କିମ୍ବା ଧିଙ୍ଗ୍ରି ଛତୁ ଚାଷ କରୁ, ସେ ଛତୁ ଚାଷ ପାଇଁ ତାର ନିଜର ବିହନ ଅଛି, ତେଣୁ ସେଇ ବିହନ ଆପଣ କୃଷି ବିଜ୍ଞାନ କେନ୍ଦ୍ର ସାହାଯ୍ୟରେ ଆପଣ ସୁଲଭ ଦରରେ ପାଇପାରିବେ। କିମ୍ବା ଆମର କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବହୁତ ଛତୁ ଉତ୍ପାଦନକାରୀ ସଂସ୍ଥାମାନେ ଅଛନ୍ତି, ଚାଷୀମାନେ ମଧ୍ୟ ଛତୁ ବିହନ ଉତ୍ପାଦନ କରୁଛନ୍ତି, ସେମାନଙ୍କଠୁ ମଧ୍ୟ ଆପଣ ପାଇପାରିବେ। ତା ଛଡ଼ା ଆମମାନଙ୍କର ଯେଉଁ ଦୋକାନମାନଙ୍କରେ କୃଷି ସାମଗ୍ରୀ ବିକ୍ରି ହେଉଛି ସେ ଦୋକାନମାନଙ୍କରେ ମଧ୍ୟ ଆପଣ ରିହାତି ଦରରେ ଛତୁ ବିହନ ପାଇପାରିବେ। ତା ଛଡ଼ା ଆମମାନଙ୍କୁ ଯେକୌଣସି ପ୍ରକାର ଡାଲିଗୁଣ୍ଡ, ହରଡ଼ ହେଉ, ମୁଗ ହେଉ, କୋଳଥ ହେଉ, ବିରି ହେଉ, ଯେକୌଣସି ଡାଲିଗୁଣ୍ଡର ଆବଶ୍ୟକତା ପଡ଼ିଥାଏ। ତା ଛଡ଼ା ଆମକୁ ଗୋଟିଏ ଜରି, ତାକୁ ଛତୁ ବେଡ଼୍କୁ ତିଆରି କରିବା ପାଇଁ ଗୋଟେ ଜରିର ଆବଶ୍ୟକତା ହୋଇଥାଏ। ଏପରି 4-5 ଜିନିଷ ହେଲେ ଆମମାନେ ଗୋଟେ ଛତୁ ବେଡ଼୍ ଆରାମରେ ପକାଇ ପାରିବା। ତା ସହିତ ଆମମାନଙ୍କୁ ଯେହେତୁ ନଡ଼ାକୁ ବିଶୋଧନ କରିବା ପାଇଁ ଆମକୁ ଚୂନ କିମ୍ବା ଯେକୌଣସି ଫିମ୍ପିନାଶକ ଜିନିଷ ଆବଶ୍ୟକତା ହୋଇଥାଏ, ଯାହାଦ୍ୱାରା କି ଆମର ଅଦରକାରୀ ଫିମ୍ପି ପାଳରେ ବଢ଼ିପାରିବ ନାହିଁ ଏବଂ ଯେଉଁ ଫିମ୍ପି ଆମେ ପକାଉଛୁ ବିହନ ମାଧ୍ୟମରେ ସେ ଫିମ୍ପି ବଢ଼ିବ। ତେଣୁ ଛୋଟିଆ ଛୋଟିଆ ବୈଜ୍ଞାନିକ ଜ୍ଞାନକୌଶଳ ଅଛି, ତାକୁ ଯଦି ମା ଭଉଣୀମାନେ ତାଲିମ ନେଇକି କରିବେ ତାହେଲେ ବହୁତ ସହଜରେ ଅଳ୍ପ ସମୟ ଭିତରେ ଛତୁ ଚାଷ କରିପାରିବେ।
1: ଇନେ ଗୋଟେ ପ୍ରଶ୍ନ ଅଛି ନାନୀ, ଯେନ୍ ମା ଭଉଣୀମାନେ ଏଇ ଚାଷ କରିବେ, ଯେନ୍ମାନେ ବି ଛତୁ ଚାଷ କରିବା ଲାଗି ଚାହୁଁଛନ୍, ସେମାନେ ଭାବୁଥିବେ ଯେ କେତେ ପଇସା ଖର୍ଚ୍ଚ କଲେ କେତେ ମିଳିବା, ମାନେ ଜଣେ ଚାଷୀ କେତେ ଖର୍ଚ୍ଚ କରବା ଆଉ କେତେ ଖର୍ଚ୍ଚ କଲେ କେତେ ପଇସା ପାଇବା, ଏ ବିଷୟରେ ଟିକେ ଆପଣ ଭଲ ଭାବରେ ବୁଝେଇ ଦେଲେ ଭଲ ହେତା।
0: ଯଦି ଆମେ ସାଧାରଣତଃ ଭାବରେ କହିବାକୁ ଗଲେ, ଯଦି କୌଣସି ଛତୁ ଚାଷୀ ନୂଆ କରି ଚାହୁଁଛନ୍ତି ଛତୁ ଚାଷ କରିବା ପାଇଁ, ତ 10-20 ବେଡ଼୍ରୁ ଷ୍ଟାର୍ଟ କରନ୍ତୁ। ଯଦି 20 ବେଡ଼୍ ବି ପକାଉଛନ୍ତି ହାରାହାରି, ଆଉ ସେଥିରୁ ଗୋଟିଏ ବେଡ଼୍ରୁ ଅମଳ ପ୍ରାୟ 750-800 ଗ୍ରାମ, ଆଉ ଯଦି ଅତ୍ୟଧିକ ଭଲ ହେଲା ଗୋଟିଏ କେଜି ଛତୁ ବାହାରିଥାଏ। ଆଉ ଗୋଟିଏ କଥା, ଆମର ପ୍ରାୟ ବର୍ଷା ଋତୁର ଆରମ୍ଭରେ ଆମେ ପାଳ ଛତୁ ଚାଷ କରିବାର ଆବଶ୍ୟକତା ହୋଇଥାଏ, ତେଣୁ ଯେତେବେଳେ ଆମ ଜୁନ୍ ମାସ 15 ପରେ ପ୍ରାୟ ଆମର ପାଗ ଟିକେ କମିଯାଇଥାଏ, ତେଣୁ ଆମର ପାଳ ଛତୁ ପାଇଁ ସାଧାରଣତଃ ତାପମାତ୍ରା ପ୍ରାୟ 32-38 ହେଲେ ଭଲ ପାଳ ଛତୁ ବଢ଼ିଥାଏ, ତେଣୁ ସେହି ସମୟରେ ଆମେ ଯଦି ଛତୁ ଚାଷ କରିବା ତାହେଲେ ଭଲ ଅମଳ ପାଇପାରିବା। ତ ଛତୁ ଚାଷ ପାଇଁ ଆମେ ପ୍ରାୟ 1.5 ଫୁଟ ଲମ୍ବାର ନଡ଼ାକୁ ସାଇଜ୍ ସାଇଜ୍ କାଟିକି ଗୋଟିଏ ବେଡ଼୍ ପ୍ରତି ପ୍ରାୟ 7-8 ନଡ଼ା ଦରକାର ହୋଇଥାଏ, ତେଣୁ ଆମେ 1.5 ଫୁଟ ଲମ୍ବାର ବେଡ଼୍ କାଟିକି ତାକୁ ବିଡ଼ା ବାନ୍ଧିବା, ବିଡ଼ା ବାନ୍ଧିକି ତାକୁ ପ୍ରାୟ 8-10 ଆମେ ପାଣିରେ ବତୁରେଇବା। ଯଦି ଆମେ 100 ଲିଟର ପାଣିରେ ବେଡ଼୍ ବତୁରଉଛୁ ତାହେଲେ 100 ଲିଟର ପାଣିରେ ଆମେ ପ୍ରାୟ 2 କିଲୋ ଚୂର୍ଣ୍ଣ ସହିତ ଆମେ ପ୍ରାୟ 10 ଗ୍ରାମ ବାଭିଷ୍ଟିନ୍ ପାଉଡର, ଆପଣମାନେ ଯେକୌଣସି କୃଷି ଜାତ ଦ୍ରବ୍ୟ ମିଳୁଥିବା ଦୋକାନମାନଙ୍କରେ ବାଭିଷ୍ଟିନ୍ ଫିମ୍ପିନାଶକ

0: ମେଡିସିନଟା ବହୁତ ସହଜରେ ମିଳିଥାଏ। ତେଣୁ ଆପଣ 100 ଲିଟର ପାଣିରେ ପ୍ରାୟ 2 କେଜି ଚୂନ ଏବଂ 110 ଗ୍ରାମ ଭାବିଷ୍ଟିନ୍ ପକାଇକି ଆପଣ ଯେତିକି ବେଡ୍ କାଟିଥିବେ ସେତିକି ବତୁରେଇ ଦେବେ। 8ରୁ 10 ଘଣ୍ଟା ବତୁରେଇ ସାରିଲା ପରେ ତାକୁ ଆପଣ ନିଗାଡ଼ିକି ରଖିଦେବେ। ତାର 2-4 ଘଣ୍ଟା ପରେ ତାକୁ ମୂଳକୁ ଛୁଇଁବେ। ଆପଣ ଛୁଇଁକି ଦେଖିବେ କି ନଡ଼ା ଭିତରେ 65% ଜଳୀୟ ଅଂଶ ରହିବା ଦରକାର। ତାର ମୂଳକୁ ଛୁଇଁବେ, ଦେଖିବେ ହାତ ପାପୁଲି ଓଦା ହେଉଥିବ କିନ୍ତୁ ପାଣି ଥପଥପ ପଡ଼ୁନଥିବ। ଯେତେବେଳେ ସେଇ କଣ୍ଡିସନ ହେବ ଆପଣମାନେ ଜାଣିପାରିବେ କି ଆପଣଙ୍କର ନଡ଼ାରେ 65% ଜଳୀୟ ଅଂଶ ଅଛି। ତାପରେ ତାକୁ ସ୍ତର ସ୍ତର କରି ପାଳ ସହିତ ଛତୁ ବିହନକୁ ଭାଙ୍ଗିକି ଖଣ୍ଡ ଖଣ୍ଡ କରି ତାକୁ 4 ଭାଗ କରିବା ଦରକାର। ଆଉ ଆମର ଯେକୌଣସି ବେସନ ହଉ କିମ୍ବା ଡାଲି ଗୁଣ୍ଡ ହଉ ତାକୁ 200 ଗ୍ରାମକୁ 4 ଭାଗ କରିକି 50-50 ଗ୍ରାମ କରିବା ଦରକାର। ତାପରେ ଆମେ ଭାଡ଼ିରେ ସ୍ତର ସ୍ତର କରିକି ପାଳ ପକେଇବା, ପାଳ ଉପରେ ବିହନ ଏବଂ ଆମର ଡାଲି ଗୁଣ୍ଡ ପକେଇବା, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଏମିତି କରି ଥାକ ଥାକ କରି ଆମେ ପୁରା ବେଡ଼ଟା ପ୍ରସ୍ତୁତ କରିବା। ପ୍ରସ୍ତୁତ କରିସାରିଲା ପରେ ଆମେ ଗୋଟେ ଜରିରେ ଆମେ ପ୍ରାୟ 2 ଫୁଟ 2 ଫୁଟ 2 ଫୁଟ 6 ଫୁଟ ଜରିରେ ଆମେ ବେଡ଼ଟାକୁ ପୁରା ଘୋଡ଼େଇ ଦେବା। ଘୋଡ଼େଇ ଦେଲା ପରେ 8ରୁ 10 ଦିନ ପରେ ଆମେ ଦେଖିବା କି ତା ଭିତରେ ଅଳନ୍ଦୁ ଭଳିଆ ଜାଲା ସବୁ, କବକ ଜାଲା ସବୁ ମାଡ଼ି ଯାଇଥିବ। କବକ ଜାଲା ମାଡ଼ି ସାରିଲା ପରେ ଛୋଟ ଛୋଟ ସାଗୁଦାନା ଭଳିଆ କଢ ଦେଖାଯିବ। କଢ ଦେଖିଦେଲା ପରେ ଆମେ ଜରିଟାକୁ କାଢ଼ିଦେବା। ତାର 2ରୁ 3 ଦିନ ପରେ ଆପଣ ସେଥିରୁ ଛତୁ କଢ ହୋଇକି ବାହାରି ଆସିଥିବ। ଆଉ ସବୁବେଳେ ମନେ ରଖିବେ ଯେତେବେଳେ ଆପଣ ଛତୁ ଅମଳ କରିବେ କଢ ଅବସ୍ଥାରେ ଅମଳ କରିବେ, ଆଉ ଅମଳ କରିବା ପୂର୍ବରୁ ବେଡ଼ରେ ପାଣି ଦେବେ ନାହିଁ। ପାଣି ଦେଲେ ଛତୁଟା ବହୁତ ଶୀଘ୍ର ସଢ଼ି ଯାଇଥାଏ। ଆଉ ଗୋଟେ ବେଡ଼ରୁ ପ୍ରାୟ ଆମେ 700ରୁ 800 ଗ୍ରାମ କିମ୍ବା ବେଶୀରୁ ବେଶୀ ଗୋଟେ କିଲୋ ପନ୍ଦ ଛତୁ ପାଇଥାଉ।
1: ବହୁତ ସୁନ୍ଦର ଭାବରେ ଆପଣ ବୁଝେଇ ଦେଲେ ଯେ ଛତୁ ଚାଷ ଆମେ କେନ୍ତା କରି କରିପାରମା। ତ ଯେନ୍ ମାନେ ନୂଆ କରି ଛତୁ ଚାଷ କରବା ଲାଗି ଚାହୁଁଛନ୍, ବିଶେଷ କରି ଯେନ୍ ମା ଭଉଣୀ ମାନେ ଛତୁ ଚାଷ କରବା ଲାଗି ଚାହୁଁଛନ୍, ତାଙ୍କର ଲାଗି ଆପଣଙ୍କର ବାର୍ତ୍ତା କାଣା?
0: ଯେଉଁ ମା ଭଉଣୀ ମାନେ ଛତୁ ଚାଷ କରିବା ପାଇଁ ଚାହୁଁଛନ୍ତି, ଏହା ନିଶ୍ଚିନ୍ତ ଭାବରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କାରଣ ଛତୁ ଚାଷ ଏପରି ଏକ ବ୍ୟବସାୟ ଯାହାଦ୍ୱାରା କି ମା ଭଉଣୀ ମାନେ ନିଜ ଘରେ ରହିକି 2 ପଇସା ରୋଜଗାର କରିପାରିବେ। ତେଣୁ ଯଦି ନିଜର ଇଚ୍ଛା ଶକ୍ତି ଅଛି ଏବଂ କରିବାର ଆଗ୍ରହ ଅଛି, ତାହେଲେ ନିଶ୍ଚିନ୍ତ ଭାବରେ ମା ଭଉଣୀ ମାନେ 20ରୁ 50 ଖଣ୍ଡେ ବେଡ ପକେଇକି ପ୍ରାୟ 2000ରୁ 8000 ଟଙ୍କା ପର୍ଯ୍ୟନ୍ତ ଗୋଟେ ମାସକୁ ରୋଜଗାର କରିପାରିବେ। କିନ୍ତୁ ତା ସହିତ ମୁଁ ଅନୁରୋଧ କରିବି, ସବୁ ଜିନିଷ କରିବା ପୂର୍ବରୁ ତାଲିମ ନେବା ବହୁତ ଆବଶ୍ୟକତା ହୋଇଥାଏ। ଆଉ ଯଦି ମା ଭଉଣୀ ମାନେ ଉପଯୁକ୍ତ ତାଲିମ ନେବେ ଆଉ ଇଚ୍ଛାଶକ୍ତି ବଳରେ କରିବେ, ତାହେଲେ ନିଶ୍ଚିନ୍ତ ଭାବରେ ଛତୁ ଏକ ଲାଭଜନକ ବ୍ୟବସାୟ ଏବଂ ମା ଭଉଣୀ ମାନେ 2 ପଇସା ରୋଜଗାର କରି ନିଜର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରିବେ।
1: ବହୁତ ସୁନ୍ଦର ଭାବରେ ଆପଣ ବୁଝେଇ ଦେଲେ ଯେ ଗାଁ ଗହଳି ମା ଭଉଣୀ ମାନେ ମହିଳାମାନେ କେନ୍ତା କରି ଛତୁ ଚାଷ କରିବେ ଆଉ ଲାଭବାନ ହେବେ। ଯେନ୍ମାନେ ବି ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଆମେ ନିଶ୍ଚିତ ଭାବରେ ଆଶା କର୍ମା ଯେ ସେମାନେ ଛତି ଚାଷ କରନ୍ ଆଉ ଲାଭବାନ ହୁଅନ୍, ତାର ସାଙ୍ଗେ ସାଙ୍ଗେ ନିଜର ପାରିବାରିକ ଆର୍ଥିକ ସ୍ଥିତି ବି ସୁଦୃଢ଼ କରନ୍। ଯଦି ଆପଣମାନେ ଛତୁ ଚାଷ କରିବେ, ନିଶ୍ଚିତ ଭାବରେ ଆମେ ଯେନ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ ସଫଳ ହେଲା ବୋଲି ଆମେ ଭାବମୁ। ତ ଆଜି ଆମର ବୈଠକକୁ ଆସିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର।
0: ଜୁହାର
2: ଦାଦା, ତୁ ଆରାମ ଯେନ୍ ପ୍ରକାର କିଣିଲେ ମୋଡ଼ଲେ ଆଣିଲୁ ବୋଲୁ, ମୁଁ ଏଇଟା କେହେନ ଆଡ଼େ ନେଲା ନା ଦାଦା ବୋଲୁଛେ।
3: ନାଇଁ ରେ ବାବୁ, ସବୁ କଥା ତ ମୁଦଲ ଜିନିଷ ଦରକାର ଯେ କାଁ କରବୁ, ଏନ୍ତା ମୁଦଲ ଭିତରେ ମୁଦଲ ସରିଗଲା,
2: ସରିଲା ଆର ଗୁନ୍ଦଲା ଗୁପଡ଼ା ନେଇ ହେଇପାରେ।
3: ସମିଆ ସରିଗଲା ବୋଲୁ ବୈଠକ, ତ ସମିଆ ସରିଗଲ ତ ଆର ରହି ନେଇ ପାରୁ ଆମେ। ତ ଯିବାର ଆଗ୍ନୁନ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦାଦା କକା ମା ଭଉଣୀ ମାନକେ ମୁଇଁ ଯୁଗେ ଦଦା
2: ମକାରୁ ଦଦାର ଜୁହାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା ଗୀତ ଗଜଲ କ୍ରମରେ ପ୍ରଚାର କରୁଛୁ କେତୋଟି ଗୀତ। ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବିଶାଲ ମିଶ୍ର, ଗୀତ ରଚନା କୌଶଲ କିଶୋର,

ଗୀତ ଗଜଲ କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ଆଞ୍ଚଳିକ ଗୀତକ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୁକାନ୍ତି ସିଂ, ଗୀତ ରଚନା ପ୍ରଭାକର ପାଣିଗ୍ରାହୀ।

0: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ମିଳିତ କଣ୍ଠରେ ପରବର୍ତ୍ତୀ ଗୀତଟି, ଗୀତ ରଚନା ପ୍ରହ୍ଲାଦ ନାୟକ।

ଆଞ୍ଚଳିକ ଗୀତକ୍ରମରେ ଶୁଣୁଥିଲେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ମେଦିନୀପୁର, ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ ଆପଣ ହେଲେ ଭୁବନ ରାଉତ। ଆପଣ ଶୁଣିବା ପାଇଁ ଚାହାନ୍ତି ପ୍ରେମ ରୋଗୀ କଥା ଚିତ୍ରରୁ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଓ ତପୁ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ପ୍ରଶାନ୍ତ ପାଢ଼ୀ।

ଧନରେ ରଖିବୁ ଶପଥ ମୋର, କଥାଚିତ୍ରରୁ ପରବର୍ତ୍ତୀ ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି ଅଭିଜିତ ଓ ନିବେଦିତା। ଗୀତ ରଚନା ଡକ୍ଟର ନିର୍ମଳ ନାୟକ। ସ୍ୱର ସଂଯୋଜନା ଶାନ୍ତିରାଜ ଖୋସଲା। ଗୀତଟି ପାଇଁ ବଳଦିଆ ମାଲ। ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ଚନ୍ଦ୍ରହାସ୍ୟ ମେହେର।

ମିଶନ ପଡ଼ା ଖଡ଼ିଆଳ ଜିଲ୍ଲା ନୂଆପଡ଼ାରୁ ଆପଣ ହେଲେ ଭାରତ ଭୂଷଣ ଖମାରୀ। ଆପଣ ଶୁଣିବା ପାଇଁ ଚାହାନ୍ତି ରାଜାରାଣୀ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ସୁବାଶିଷ ଏବଂ ଇରା ମହାନ୍ତି। ଗୀତ ଓ ସଙ୍ଗୀତ ସ୍ୱରୂପ ନାୟକ।

ଶଙ୍ଖା ସିନ୍ଦୁର କଥା ଚିତ୍ରରୁ ଏଥର ଆସନ୍ତୁ ଶୁଣିବା। କଣ୍ଠଶିଳ୍ପୀମାନେ ହେଲେ ଅକ୍ଷୟ ଓ ଅନୁରାଧା। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ। ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ। ଗୀତଟି ପାଇଁ କାମଠଣା ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ଟି ଭାନୁପ୍ରସାଦ ରାଓ।

0: ଆକାଶବାଣୀ ଭବାନୀପାଟଣା।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଉସ୍ତାଦ ବିଲାୟତ ହୁସେନ ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ ବାହାର।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ଶାସ୍ତ୍ରୀୟ ଗାୟନ ଶିଳ୍ପୀ ଥିଲେ ଉସ୍ତାଦ ବିଲାୟତ ହୁସେନ ଖାନ୍। ଶିଳ୍ପୀ ପରିବେଷଣ କଲେ ରାଗ ବାଗେଶ୍ରୀ ବହାର ଆକାଶବାଣୀ ଭବାନୀ ବାଟଣା। ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: planned.
1: Ms. Prasad further stated that prohibitory orders under Section 163 of the Bharatiya Nagrik Suraksha Samhita are currently in force in the area, imposing necessary restrictions to maintain public safety and law and order. The Joint Commissioner warned that the Delhi police would take appropriate legal action against anyone found violating the law. Meanwhile, due to security reasons, the entry and exit facility will remain closed at 45 metro stations from 9 p.m. tonight till tomorrow until further notice. However, interchange facility will remain available at all the concerned metro stations except New Delhi Metro Station. The Supreme Court has directed the centre and authorities to ensure that there is no complete suspension of Delhi Metro and railway services in the national capital in view of the CJP protest scheduled for tomorrow. A bench headed by Chief Justice of India Surya Kant and said that public transport services must continue in a regulated manner to minimise inconvenience to commuters. A delegation of opposition MPs met President Draupadi Murmu at Rashtrapati Bhavan this evening regarding allegations on functioning of the Election Commission. Talking to media after the meeting, Congress President Mallikarjun Kharge said they apprised the President about the alleged discrepancies in Special Intensive Revision or SIR exercise. He said the opposition leaders have demanded that EVMs be rolled back and elections be conducted using ballot paper. South African jurist of Indian origin Navaneet Mnavi Pillay has won the Nobel Peace Prize today for her contributions to promoting peace and international law. A former UN human rights chief and a judge at the International Court of Justice, Pillay grew up under apartheid and went on to build a career defending anti-apartheid activists and advancing human rights and equality. In cricket, West Indies defeated India by 6 wickets in the second T20 international in Ranchi today to level the 5-match series at 1-1. Chasing 250 for victory, West Indies overhauled the target with 6 wickets in hand and 9 balls to spare. And that is the end of this news bulletin.
2: Akashwani Bhavani Batana Summer Rati 11:10 ଆସନ୍ତୁ ଜାଣିନେବା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଚେତନା ଚିନ୍ତନ 6:30 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିପାରିବେ 6:40। ସକାଳ 7:25 ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ଚାଷର କଥା 7:40 ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ ପ୍ରଚାର କରିବୁ 7:45। ସକାଳ 8:30 ଶୁଣିବେ ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମାରେ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବିମଳା ପ୍ରଯୋଜନା ଅଜିତ ଦାସ କାର୍ଯ୍ୟକ୍ରମଟି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ହିନ୍ଦୀ କଥାଚିତ୍ରର ଗୀତ 9:00। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 9:10। ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ 9:45। ପୂର୍ବାହ୍ନ 10:00 ଶୁଣିବେ ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବିଷୟ ରହିଛି ଆମ ମାନସିକ ସ୍ୱାସ୍ଥ୍ୟ ଆମ ଅଙ୍ଗେ ନିଭା କଥା। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।